ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ।

0: ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣିଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ କ୍ଷୀରସାଗର ପ୍ରଧାନଙ୍କ ରଚନାରୁ ଶୁଣୁଛନ୍ତି କେତୋଟି ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ନବୀନ କିଶୋର ଆଚାର୍ଯ୍ୟ।

ଶେଷରେ ଦ୍ୱୈତ କଣ୍ଠରେ ନବୀନ କିଶୋର ଆଚାର୍ଯ୍ୟ ଓ ପଦ୍ମିନୀ ସୁନା ଗାଇଥିବା କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର। ଆଜିର ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ। ଶ୍ରୋତା ଭଉଣୀ, ମଣିଷ ଜୀବନରେ ଯେତେ ବାଧା ବିଘ୍ନ ଝଡ଼ ଝଞ୍ଜା ଆସିଲେ ବି ସେ ଆଗେଇ ଚାଲେ, ଝୁଣ୍ଟି ପଡ଼ି ପୁଣି ଅଣ୍ଟା ସଳଖେ। କେବଳ ଗୋଟିଏ ଜିନିଷ ପାଇଁ ସେ ଏଇଭଳି ବାରମ୍ବାର ପଡ଼ି ଉଠି ପୁଣି ଅଣ୍ଟା ସଳଖେ, ଆଉ ସେଇ ଜିନିଷଟି କ'ଣ ଜାଣିଛନ୍ତି? ତାହା ହେଉଛି ଆଶା। ଆଶା ହେଉଛି ଏଭଳି ଏକ ଅସ୍ତ୍ର ଯିଏକି ମଣିଷକୁ ଯେତେ ନକାରାତ୍ମକ ପରିସ୍ଥିତି ଆସିଲେ ମଧ୍ୟ ମାନସିକ ବଳ ଯୋଗାଇଥାଏ ଏବଂ ସମସ୍ତ ବିପର୍ଯ୍ୟୟକୁ

ତା ଜୀବନରେ ଯାହା ବି ବିପର୍ଯ୍ୟୟ ଆସେ, ଯାହା ବି ବାଧାବିଘ୍ନ ଆସେ, ସେସବୁକୁ ସାମ୍ନା କରି ମୁକାବିଲା କରିବା ପାଇଁ ପ୍ରେରଣା ଦେଇଥାଏ। ଆଉ ଏଇ ଆଶାର ବିଶେଷତ୍ୱକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଜୁଲାଇ 12 ତାରିଖକୁ ଆନ୍ତର୍ଜାତୀୟ ଆଶା ଦିବସ ବା ଦ ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ହୋପ୍ ଭାବରେ ପାଳନ କରାଯାଇଥାଏ। ଏହି ଦିବସଟି ଏଭଳି ଏକ ଚିନ୍ତାଧାରାକୁ ଉତ୍ସାହିତ କରିଥାଏ ଯେ ଆଶା ହେଉଛି ଏକ ଶିକ୍ଷଣ ଯୋଗ୍ୟ କୌଶଳ ଯାହାକି ମଣିଷକୁ ମାନସିକ ଦୃଢ଼ତା ଦେଇଥାଏ। ତେବେ ଶ୍ରୋତା ଭଉଣୀ, ନିଜ ଜୀବନରେ ଆମେ କେବେ ବି ହାରିଯିବା ନାହିଁ, ଏହି ଆଶାକୁ ଆଧାର କରି ଆଗକୁ ବଢ଼ିବା।

0: ଶ୍ରୋତା ଭଉଣୀ, ସବୁଥର ପରି ଘର ସଂସାରର ଏଇ ପ୍ରଗତି କାର୍ଯ୍ୟକ୍ରମରେ ଆଜି ଜଣେ ସଫଳ ବ୍ୟକ୍ତିତ୍ୱଙ୍କୁ ଆସନ୍ତୁ ଭେଟିବା। ସେ ହେଉଛନ୍ତି ସୁସାହିତ୍ୟିକା ହୀରାବତୀ ବିଶ୍ୱାଳ। ଆସନ୍ତୁ ତାଙ୍କ ମୁହଁରୁ ତାଙ୍କ ସଫଳତାର କାହାଣୀ ଶୁଣିବା, ତାଙ୍କ ସାହିତ୍ୟିକ ଜୀବନର କାହାଣୀ ଶୁଣିବା। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ପ୍ରତି ରବିବାର ପ୍ରଗତି କାର୍ଯ୍ୟକ୍ରମରେ ଆମେ ଏଥର ମଧ୍ୟ ଆମ ଗହଣରେ ସେପରି ଏକ ସାହିତ୍ୟ କ୍ଷେତ୍ରରେ ବିଶେଷ ବ୍ୟକ୍ତିତ୍ୱ ଉପସ୍ଥିତ ଅଛନ୍ତି। ଆସନ୍ତୁ ତାଙ୍କ ମୁହଁରୁ ତାଙ୍କର ପରିଚୟ ଜାଣିବା ଏବଂ ତାଙ୍କର ସାହିତ୍ୟ ଯାତ୍ରା ବିଷୟରେ ଜାଣିବା। ମ୍ୟାଡ଼ାମ ନମସ୍କାର।
2: ନମସ୍କାର,
1: ଆମର ପ୍ରଗତି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ।
1: ପ୍ରଥମେ ଆପଣଙ୍କ ସାହିତ୍ୟ ଯାତ୍ରା ବିଷୟରେ ଶ୍ରୋତାମାନଙ୍କୁ କିଛି କହିବେ ଏବଂ ତା ପୂର୍ବରୁ ନିଜର ପରିଚୟ ଦେବେ।
2: ଆଜ୍ଞା, ସାହିତ୍ୟ ଜଗତ ବହୁତ ବିସ୍ତାର। ମୁଁ ଯେତେବେଳେ ପିଲାବେଳୁ ପ୍ରଥମରୁ ଯେଉଁ ପ୍ଲସ୍ ଟୁ ପର୍ଯ୍ୟନ୍ତ ପାଠ ପଢ଼ିଛି, ଓଡ଼ିଆ ମିଡ଼ିୟମରେ ପାଠ ପଢ଼ିଛି, କିନ୍ତୁ ଯେତେବେଳେ ପ୍ଲସ୍ ଥ୍ରୀକୁ ଆସିଲି ସେହି ସମୟରେ ଆମ କଲେଜରେ ଗୋଟିଏ ପତ୍ରିକା ପ୍ରକାଶିତ ହେଉଥିଲା, ପୁଣ୍ୟତୟା, ଯେଉଁଥିରେ ବହୁତ ଗୁଡ଼ାଏ କବିତା ଲେଖା ପ୍ରକାଶିତ ହେଉଥିଲା। ସେସବୁକୁ ପଢ଼ି ମୁଁ ବହୁତ ଉଦ୍ବୋଧିତ ହେଲି ଏବଂ ପ୍ରେରଣା ପାଇଲି ଗୋଟେ ନୂଆ ଯାତ୍ରା ପାଇଁ। ଏବଂ ପିଜି ଯେତେବେଳେ କରିଲି ସେହି ସମୟରେ ହିଁ ମୋର ଲେଖା ଆରମ୍ଭ ହେଲା। ଆଉ ମୁଁ ହୀରାକୁଦ ପତ୍ରିକାରେ ମୋର ପ୍ରଥମ ଲେଖା କବିତା ଯେଉଁ ଅଛି ମଧୁମଲ୍ଲାର, ତାକୁ ସେଥିରେ ସ୍ଥାନିତ କରିଛି। ପରବର୍ତ୍ତୀ ସମୟରେ ମୋର ଗବେଷଣା ଯାତ୍ରା ଆରମ୍ଭ ହେଲା, କିନ୍ତୁ ତା ସହିତ ମୁଁ ମୋର କବିତା ରାଜ୍ୟରେ ପଦାର୍ପଣ କରିକି ବର୍ତ୍ତମାନ ପର୍ଯ୍ୟନ୍ତ ଲେଖି ଚାଲିଛି।
1: କବିତା ପ୍ରତି ଆପଣ ଆକର୍ଷିତ ହେଲେ, ପ୍ରେରିତ ହେଲେ ଏବଂ ଲେଖିବା ଆରମ୍ଭ କଲେ। ପ୍ରଥମ କବିତା ଆପଣ ଯେଉଁ ଲେଖିଛନ୍ତି ତାର ଦୁଇ ପଦ ଆମ ଶ୍ରୋତା ଭଉଣୀଙ୍କୁ ଶୁଣାଇବେ?
2: ନିଶ୍ଚୟ ମ୍ୟାମ୍। ମୋର ପ୍ରଥମ କବିତା ମଧୁମଲ୍ଲାର, ଯେଉଁଟା ପ୍ରଥମେ ଯେହେତୁ ଯୁବାବସ୍ଥାରେ ଗୋଟିଏ ରୋମାଣ୍ଟିକ ମୁଡ଼ ଥାଏ, ସେହି ସମୟରେ ରୋମାଣ୍ଟିକ କବିତାର ପ୍ରଭାବ ପଡ଼ିଥିଲା ଏବଂ ମୁଁ ମଧୁମଲ୍ଲାର ଗୋଟେ ପଂକ୍ତି କହୁଛି। ତୁମେ ମୋ ପାଇଁ ସାଜିଛ ମଧୁମଲ୍ଲାର, ଜୀବନରେ ଭରିଦେଇଛ ଅମୃତଧାର, ସେହି ଦୋରଟି ହସର ଦୁଇଟି ଧାର ମୋ ଜୀବନରେ ଆଣିଦେଇଛି ସୁଖ ସଞ୍ଚାର। ଜୀବନର ନଦୀ ସ୍ରୋତେ ହେବା ପାଇଁ ପାର, ତୁମେ ସେଦିନ ହାତ ଧରିଥିଲ ପ୍ରିୟା ମୋର, ମୋ ମନରେ ଆସିଥିଲା କେତେ ବୁଢ଼ିଆଣୀ ଜାଲର ସନ୍ଦେହ, ଯେଉଁଥିରେ ଛନ୍ଦି ହୋଇ ଜାଣିଥିଲି ସଂସାର ବିଚାର। ତଥାପି ତମ ହାତ ଥାପି ଚାଲିବାର ବୋଲୁଛି ମନ ମୋର, ତୁମେ ପ୍ରିୟ ବନ୍ଧୁ ମୋ ଜୀବନର, ଅନ୍ଧକୁ ପଥ ଦେଖାଇ ତୃଷାର୍ତ୍ତର ତୃଷ୍ଣା ମେଣ୍ଟାଇ ଚଳାଇ ନେଲ ଆଗକୁ ଆଗକୁ ପଥ।

0: ମନୋଭାବ ଜାଗ୍ରତ ହୋଇଥିଲା। କିନ୍ତୁ ମୁଁ ମୁଖ୍ୟତଃ ଯେଉଁ ଉତ୍ତରପ୍ରଦେଶରେ ଗୋଟେ ଘଟଣା ହୋଇଥିଲା ନିର୍ଯାତିତ ନାରୀର କଥା, ତାହା ମୋତେ ବହୁତ ପ୍ରଭାବିତ କରିଥିଲା ଏବଂ ରାତି 2ଟାରେ ଉଠିକି ମୁଁ ସେହି କବିତା ଲେଖିଥିଲି ଯାହାକୁ ମୁଁ ଅପାଙ୍ଗତେୟ କବିତା ମାଧ୍ୟମରେ ସ୍ଥାନିତ କରିଛି।
1: ଆପଣ କହିଲେ ଯେ ଆପଣ ସେ ଘଟଣାରେ ଆନ୍ଦୋଳିତ ହୋଇ ପଡ଼ିଥିଲେ, କବିତା ଲେଖିବା ପୂର୍ବରୁ ଆପଣ କିପରି ଭାବନାରେ ପ୍ରବେଶ କରନ୍ତି?
0: ପ୍ରଥମେ ତ ମୁଁ ଗୋଟିଏ ଶାନ୍ତ ମାନେ ମନକୁ ସ୍ଥିର କରିକି ବସେ, ତାପରେ ସେ କବିତା ମନ ମଧ୍ୟରେ ଯେଉଁ କୌଣସି ଘଟଣା ଦୁର୍ଘଟଣା କିମ୍ବା ସୁନ୍ଦର ଜିନିଷ ଗୋଟେ ମନକୁ ପ୍ରଭାବିତ କରିଛି ତାହାକୁ ଶବ୍ଦ ଆକାରରେ ଆଙ୍କିବା ପାଇଁ ଚେଷ୍ଟା କରେ, ପରବର୍ତ୍ତୀ ସମୟରେ ତାହା କବିତା ଆକାରରେ ସ୍ଥାନିତ ହୁଏ।
1: ଆପଣ କବିତା ରଚନା କରୁଛନ୍ତି, ନିଜର ପାଠପଢ଼ା ବିଷୟରେ କହିଲେ, ଘର କେଉଁଠି, ଘରେ ଅନ୍ୟ ପରିବାରର ସଦସ୍ୟମାନଙ୍କ ବିଷୟରେ ଟିକେ କହିବେ, ତାପରେ ଆପଣ ସ୍କୁଲ କଲେଜ ପାଠ ପଢ଼ିଲେ ତାହା କହିଲେ, ଏବେ ଆପଣ କ'ଣ କରୁଛନ୍ତି?
0: ବର୍ତ୍ତମାନ ମୁଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିଲି, PhD କରୁଥିଲି, ଏବେ ଉପାଧି ପ୍ରାପ୍ତ। ବର୍ତ୍ତମାନ ମୁଁ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟ ପାଇଁ ଇଣ୍ଟରଭ୍ୟୁ ଗୁଡ଼ାକ ଦେଉଛି। ଆମ ଗାଁଟା କନାପଲ୍ଲୀ, ଯେଉଁଟା ବରଗଡ଼ ଜିଲ୍ଲା ଅନ୍ତର୍ଭୁକ୍ତ, ଏବଂ ସେଠି ଆମର ଯେଉଁ ଯୌଥ ପରିବାର କୁହନ୍ତି, ମୋ ବାପାଙ୍କର 5 ଭାଇ, ଆମେ ଯୌଥ ପରିବାର ହେଇକି ବର୍ତ୍ତମାନ ଅଛୁ, ଗୋଟିଏ ଘରେ ଏବେ ବର୍ତ୍ତମାନ ରହୁଛୁ ସମସ୍ତେ। ଆଉ ବାପା ମା କାକା କାକି ସମସ୍ତେ ଅଛନ୍ତି, ଗୋଟେ ଯୌଥ ପରିବାର ଗୋଟେ ମିଲନର ଗୋଟେ ନୂଆ ଗୋଟେ ବାର୍ତ୍ତା ଦିଏ ଗୋଟେ ଯୌଥ ପରିବାର। ବର୍ତ୍ତମାନ ଯାହା ଗୋଟେ ନୂଆ ପରିବେଶ ଏକାକୀ ପରିବାର ଦେଖାଉଛି, କିନ୍ତୁ ଆମ ଗାଁରେ ଗୋଟିଏ ଆମେ ଅଛୁ ଯେଉଁଟାକି ଯୌଥ ପରିବାର ହିସାବରେ ଗୋଟେ ନୂତନ ଉଦାହରଣ ସୃଷ୍ଟି କରିଛି।
1: ଘରର ପରିବାର ବିଷୟରେ ଆପଣ ଯେତେବେଳେ କହୁଛନ୍ତି, ଆପଣଙ୍କର ଏଇ ଯେଉଁ ଲେଖନୀ ଯାତ୍ରା ଅଛି, ତା ପାଇଁ ପରିବାରର ସଦସ୍ୟମାନେ ଆପଣଙ୍କୁ କିପରି ପ୍ରେରିତ କରିଛନ୍ତି ଏବଂ କିପରି ସହଯୋଗ ଆପଣଙ୍କୁ ପ୍ରଦାନ କରିଛନ୍ତି?
0: ମୁଁ ଯେତେବେଳେ ପାଠପଢ଼ା ମନୋବୃତ୍ତି ଦେଲି କିମ୍ବା ପାଠପଢ଼ାକୁ ଆସିଲି, ସେତେବେଳେ ବାପା ବହୁତ ସପୋର୍ଟ କରୁଥିଲେ, ମାନେ ଅଧିକ ଆଗ୍ରହ ପ୍ରକାଶ କରୁଥିଲେ। ମୁଁ କୌଣସି ବି ଲେଖା ଲେଖିବି କିମ୍ବା ପଢ଼ିବି ତାହେଲେ ସେମାନେ ଆଗ୍ରହର ସହିତ ପଢ଼ନ୍ତି, ଶୁଣନ୍ତି, ଆଉ ସେହି ମନୋଭାବ ତାଙ୍କର ସେହି ଆଗ୍ରହ ପାଇଁ ହିଁ ମୁଁ ଆଗକୁ ବଢ଼ିଛି ଏବଂ କବିତା ଲେଖାଲେଖି ବିଭିନ୍ନ ସମାଲୋଚନା ପୁସ୍ତକ ମଧ୍ୟ ଲେଖାଲେଖି କରିଛି।
1: ଏଇ ଯେଉଁ ଆପଣ କବିତା ଲେଖିଛନ୍ତି, କୌଣସି ପ୍ରତିଯୋଗିତାରେ କେବେ ଅଂଶଗ୍ରହଣ କରିଛନ୍ତି କି?
0: ସେମିତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିନି, କିନ୍ତୁ ବିଭିନ୍ନ ପତ୍ରିକା ମାଧ୍ୟମରେ ମୋର ଲେଖା ଗୁଡ଼ାକ ପ୍ରକାଶିତ ହେଇଛି।
1: ଆପଣ କହିଲେ ଯେ ଆପଣଙ୍କର ବାପା ଆପଣଙ୍କୁ ଅଧିକ ସହଯୋଗ କରିଛନ୍ତି, ଅଧିକ ପ୍ରେରିତ କରିଛନ୍ତି, ନିଶ୍ଚିତ ଭାବରେ ପରିବାରର ସହଯୋଗ ଲୋଡ଼ା। ଆପଣଙ୍କ ମତରେ ପରିବାରର ସହଯୋଗ, ପରିବାରର ସ୍ନେହ ମମତା ଆଦର ଜଣେ ମହିଳାଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାଙ୍କ ଜୀବନରେ?
0: ବହୁତ ଗୁରୁତ୍ୱପୂର୍ଣ୍ଣ। ସେ ଗାଁ ପରିବେଶରେ ଝିଅ ଜନ୍ମ ହେଲା ପରେ ହିଁ ତାକୁ ବାହାଘରିବାର ଗୋଟିଏ ଚିନ୍ତା ଥାଏ, କିନ୍ତୁ ଆମ ଘରେ ସେଇ ପରିବେଶ ନାହିଁ। ବାପା ମା ଆରମ୍ଭରୁ ଆମର ପରିବାରରୁ ସମସ୍ତେ, ଖାଲି ବାପା ମା ନୁହନ୍ତି, କାକା କାକି, ମୋ ନିଜ ଅଜା ବି ପଢ଼ିବା ପାଇଁ ହିଁ ସେମାନେ ପ୍ରେରଣା କରୁଥିଲେ। ଆଉ ମୁଁ ପ୍ରଥମ ଆମ ଗାଁରେ ଯେଉଁ ଆମେ 3ଟା ଝିଅ ପଢ଼ୁଥିଲୁ, ପ୍ରଥମେ କଲେଜ ଯାଇଛୁ ଆମେ, ଆଉ ପଢ଼ିବା ପାଇଁ ବହୁତ ଆଗ୍ରହ ଦେଖାଇଛନ୍ତି, ସୁଯୋଗ ଦେଇଛନ୍ତି, ସେଇଟା ବଡ଼ କଥା। ନହେଲେ ଗାଁରେ ତ ବାହାଘର ଯେଉଁ ଜିନିଷଟା ବେଶୀ ପ୍ରଭାବିତ କରିଥାଏ, ଯାହାଦ୍ୱାରା କି କୌଣସି ଝିଅର ଯେଉଁ ପ୍ରତିଭା ଥାଏ ତାହା ଲୁକାୟିତ ହୋଇଯାଏ।
1: ଯାହା ହଉ, ଆପଣଙ୍କର ପରିବାର ଏତେ ସହଯୋଗ ଦେଇଛି, ତା ସହିତ ଆପଣ ମଧ୍ୟ ତାଙ୍କର ଯେଉଁ ଯୋଗା ଯାଇଥିବା ଏଇ ସୁବିଧାକୁ ନିଜେ ଗ୍ରହଣ କରି ଆଗକୁ ବଢ଼ିଛନ୍ତି ଏବଂ ଆଜି ଏଇ ସ୍ଥିତିରେ ପହଞ୍ଚିଛନ୍ତି, ତାହା ମଧ୍ୟ ଆପଣଙ୍କର ପରିବାରର ସଦସ୍ୟମାନଙ୍କ ପାଇଁ ଏକ ଗର୍ବର କଥା।
0: ଧନ୍ୟବାଦ।
1: ଆପଣ ପଢ଼ିବା ସମୟରେ ପ୍ରଥମରୁ କ'ଣ ଲକ୍ଷ୍ୟ ରଖିଥିଲେ ଗବେଷଣା କ୍ଷେତ୍ରରେ ଆସିବେ କହିକି?
0: ଆଜ୍ଞା, ମୁଁ ଯେତେବେଳେ ପାଠ ପଢ଼ୁଥିଲି ପ୍ରଥମେ ତ ଗବେଷଣା ବିଷୟରେ ସେତିକି ଜାଣିନଥିଲି, ମାନେ ଜ୍ଞାତ ନଥିଲି, କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ହାୟର ଷ୍ଟଡି କଲି, PGକୁ ଆସିଲି, ସେହି ସମୟରୁ ହିଁ ପରିବେଶର ଯେଉଁ ଜଳବାୟୁ ପରିବର୍ତ୍ତନ, ଯେଉଁ ନୂତନ ଯେଉଁ ଆମର ପରିବେଶ କ୍ଷୟକ୍ଷତି ହେଉଛି, ପ୍ରାକୃତିକ ବିପର୍ଯ୍ୟୟ ଯେଉଁ ଦେଖାଯାଉଛି, ସାମ୍ପ୍ରତିକ ମନୁଷ୍ୟର କାର୍ଯ୍ୟକଳାପ ଯୋଗୁଁ ପରିବେଶ ଯେଉଁ ମାତ୍ରାରେ କଳୁଷିତ ହେଉଛି, ସେ ସବୁକୁ ଦେଖିକି ଗୋଟେ ମନ ଭିତରେ ଗୋଟେ କିଛି ଗୋଟେ ଚେଷ୍ଟା କରିବା ପାଇଁ ରହିଥିଲା।
1: କେଉଁ ବିଷୟରେ ଆପଣ ଗବେଷଣା କଲେ?
0: ମୋର ବିଷୟ ହେଉଛି 21ଶ ଶତାବ୍ଦୀର ଓଡ଼ିଆ ଗଳ୍ପରେ ପରିବେଶବାଦ।
1: ଆପଣ ଗଳ୍ପକୁ ନେଇକି ଗବେଷଣା କଲେ ଏବଂ କବିତା ଲେଖନ୍ତି, ଆପଣଙ୍କର ପଢ଼ାରେ ଏହା କେତେ ସାହାଯ୍ୟ କଲା ଏବଂ କବିତା ରଚନା କରିବାରେ ଆପଣଙ୍କର ଏଇ ପାଠପଢ଼ା ଗବେଷଣା ବିଷୟ କେତେ ସାହାଯ୍ୟ କରେ?
0: କବିତା ଲେଖା ହେଉଛି ମୋର ଗୋଟେ ରୁଚି,
1: ଆଜ୍ଞା,
0: କିନ୍ତୁ

0: ବିବେଷଣା ଗୋଟେ ଅନ୍ୟ ଗୋଟେ କ୍ଷେତ୍ର, ଗୋଟେ କାମ, ଯେମିତିକି କୌଣସି ନିଜ ମନ ପସନ୍ଦର କିଛି କାର୍ଯ୍ୟ କରିବା ପାଇଁ ସେଇଥିପାଇଁ ଗୋଟେ ସମୟ କିମ୍ବା ପରିସ୍ଥିତି କିମ୍ବା କୌଣସି ସ୍ଥାନ ଦରକାର ହୁଏନି, ସେଇଟା ଗୋଟେ ରୁଚି ଆପେ ଆପେ ଆସିଯାଏ। କିନ୍ତୁ ଗବେଷଣା ଗୋଟେ କାର୍ଯ୍ୟ ହିସାବରେ ଗଣନା କରେ, କୌଣସି ସେଇଟା ଗୋଟେ ପ୍ରକାର ନିଜର ଯେଉଁ କାର୍ଯ୍ୟକଳାପ ଦୃଷ୍ଟିରୁ ନିଜର ଯେଉଁ ପରିବେଶ ଅଛି ତାକୁ ନେଇକି କେମିତି ମଣିଷ ସମାଲୋଚନା ଦୃଷ୍ଟିରୁ ତାକୁ ଉପସ୍ଥାପନ କରାଯିବ, ସେଇଟା ଗୋଟେ ଭିନ୍ନ ଧରଣର ବୋଲି ମନେ ହୁଏ।
1: ଆପଣ ପାଠ ପଢ଼ୁଛନ୍ତି, ଗବେଷଣା କଲେ ଚାକିରିରେ ନିୟୋଜିତ ହେବେ, ଲେଖା ବି ଆପଣଙ୍କର ଜାରି ରଖିଛନ୍ତି, କିପରି କ'ଣ ଆପଣ ଜୀବନରେ ଯେଉଁ ଏଇସବୁ କାର୍ଯ୍ୟ ଏକା ସାଙ୍ଗରେ କରୁଛନ୍ତି ତାକୁ ସନ୍ତୁଳିତ କରିବା ପାଇଁ କ'ଣ ସବୁ କରନ୍ତି?
0: କୌଣସି କାର୍ଯ୍ୟ କରିବା ପାଇଁ ଗୋଟେ ସମୟ ସୀମା ନିର୍ଦ୍ଧାରିତ କରିବାକୁ ପଡ଼େ। ପ୍ରଥମେ ତ ଯେଉଁ କୁହାଯାଏ ଯେତିକି ପୂର୍ବରୁ ଆପଣ ଉଠିକି କୌଣସି କାର୍ଯ୍ୟକଳାପ ଆରମ୍ଭ କରିବେ ତାର ସମାପ୍ତି ମଧ୍ୟ ସେତେ ଶୀଘ୍ର ହୁଏ। ତ ଆରମ୍ଭ ଯେମିତି ମୁଁ ମୋର ମାନେ ସମୟକୁ ଗୋଟିଏ ଟାଇମ୍ ଟେବୁଲ ହିସାବରେ ନେଇଛି ଏବଂ କୌଣସି କାର୍ଯ୍ୟ କରିବା ପାଇଁ ତାକୁ ବିଭିନ୍ନ ପିରିୟଡ଼ରେ ବିଭକ୍ତ କରିକି ମୁଁ ନିଜର କାର୍ଯ୍ୟକଳାପ କରିଛି। ସେଇଥିପାଇଁ ଆଜି ଗବେଷଣା, କବିତା ଏବଂ ଯେଉଁ ଅନ୍ୟ କାମ ଗୁଡ଼ାକ ବି ମୁଁ ସେଥିରେ ମାନେ ସ୍ଥାନିତ କରିପାରୁଛି ଏବଂ ତା ଦ୍ୱାରା ହିଁ ଉପକୃତ ହୋଇପାରୁଛି।
1: ମାନେ ଏଠି ଆପଣ କହୁଛନ୍ତି ଯେ କାର୍ଯ୍ୟରେ ଯଦି ଆମେ ଗୋଟେ କାର୍ଯ୍ୟ ଖସଡ଼ା ତିଆରି କରିଦେବା ଆଉ ତାକୁ ଯଦି ଆମେ ଅନୁସରଣ କରିବା ତାହେଲେ ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଆମେ ସମ୍ପୂର୍ଣ୍ଣ କରିପାରିବା। ନିଶ୍ଚିତ ଭାବରେ ଆପଣଙ୍କ କଥା ଶୁଣି ଆମର ଶ୍ରୋତା ଭଉଣୀମାନେ ଏହା ଶିକ୍ଷା ଲାଭ କରିଥିବେ। ଆପଣଙ୍କ ପାଇଁ କବିତା ଭାବନାର ଅଭିବ୍ୟକ୍ତି ନା କି ସମାଜର ଦର୍ପଣ?
0: କବିତା ହେଉଛି ଉଭୟ ଦୃଷ୍ଟିରୁ ଆମେ ଯଦି ଦେଖିବା ସାହିତ୍ୟ ହେଉଛି ସମାଜର ଦର୍ପଣ। ପ୍ରତି ଘଟଣା ଜଣେ ଯଦି ଅଭିବ୍ୟକ୍ତି ତାର ନିଜର ମନୋଭାବ କେତେବେଳେ ଅଭିବ୍ୟକ୍ତ କରିପାରିବ, ଯେତେବେଳେ ସେ ସମାଜର କିଛି ଘଟଣା ଦୁର୍ଘଟଣା କିମ୍ବା କିଛି ଯୋଉ ସୁନ୍ଦର ପରିବେଶ ଦେଖିବ ତାହା ମନକୁ ଆନ୍ଦୋଳିତ କରେ, ସେହି ସମାଜରେ ହିଁ ତାର ଅଭିବ୍ୟକ୍ତି ପରିପ୍ରକାଶ ହୋଇଥାଏ ଏବଂ ତାହା ହିଁ ସେହି ସାହିତ୍ୟରେ କବିତା ମାଧ୍ୟମରେ ପ୍ରକାଶିତ ହୋଇଥାଏ, ଯାହାକି ସମାଜର ଦର୍ପଣ ସଦୃଶ ହୋଇଥାଏ।
1: ଆପଣ ଯେତେବେଳେ କବିତା ଲେଖନ୍ତି ସେତେବେଳେ ଆପଣଙ୍କ ମନକୁ ପ୍ରଥମେ ଶବ୍ଦ ଆସେ ନା ଭାବନା ଆସେ?
0: ମୋ ହିସାବରେ ମୁଁ ଯେଉଁ କବିତା ଲେଖେ ମୋ ମତରେ ପ୍ରଥମେ ଭାବନା ଆସେ। କୌଣସି ଭାବନା ଆସିଲା ପରେ ହିଁ ତାହା ଅକ୍ଷର କିମ୍ବା ଶବ୍ଦର ରୂପ ନିଏ। ଶବ୍ଦ ପ୍ରଥମେ ଯଦି ଆଣିବା ତାହେଲେ ସେଇଟା ଭାବପୂର୍ଣ୍ଣ ହେବ ନାହିଁ, ସେଇଟା କେବଳ ଗୋଟିଏ ଆଡମ୍ବରପୂର୍ଣ୍ଣ ଶୈଳୀରେ ଗୋଟେ କବିତା ରଚନା ହେଇଯିବ। ତେଣୁ ଭାବନା ରହିବା ନିହାତି ଜରୁରୀ।
1: ଆପଣଙ୍କ କବିତାରେ ଦୈନନ୍ଦିନ ଜୀବନର କେଉଁ କେଉଁ ଛୋଟ ବଡ଼ ଘଟଣା ସବୁ ସ୍ଥାନ ପାଇଥାଏ?
0: ଆଜ୍ଞା, ଯେମିତିକି ବର୍ତ୍ତମାନ ସମୟରେ ଯେଉଁ ଦେଖାଯାଉଛି ବିସ୍ଥାପନ ସମସ୍ୟା, ଦାଦନ ସମସ୍ୟା, ନାରୀ ନିର୍ଯାତନା, କଲୁଷିତ ପରିବେଶର ଦୃଶ୍ୟ, ଯେଉଁ ବୃଦ୍ଧାଶ୍ରମର ଘଟଣା ଗୁଡ଼ାକ ଦେଖାଯାଉଛି ସମ୍ପ୍ରତି ସମୟରେ, ଯେଉଁ ଯୌଥ ପରିବାରର ବିନାଶ, ଯେଉଁ ଏକାନ୍ନବର୍ତ୍ତୀ ପରିବାରର କଥା କୁହାଯାଉଛି, ଏହି ପ୍ରକାର ବିଭିନ୍ନ ଘଟଣା ଦୁର୍ଘଟଣାକୁ ନେଇ ହିଁ କବିତା ସ୍ଥାନିତ ପାଇଥାଏ ଏବଂ କବିତାର ଭାବବସ୍ତୁ ତିଆରି ହୋଇଥାଏ।
1: ଏଇ ଯୋଉ ଆପଣ ବିଭିନ୍ନ ଘଟଣା କଥା କହିଲେ ତାକୁ ନେଇ ରଚନା କରିଥିବା କବିତା କିଛି ଆମ ଶ୍ରୋତା ଭଉଣୀମାନଙ୍କୁ ଆବୃତ୍ତି କରି ଶୁଣାଇବେ କି?
0: ଆଜ୍ଞା, ମୁଁ ଯୋଉ କହୁଥିଲି ନାରୀ ନିର୍ଯାତନା ଯୋଉ କହୁଥିଲି ଉତ୍ତରପ୍ରଦେଶର, ତାର ଗୋଟେ ଅପାଙ୍ଗତେୟ ଯୋଉ କବିତା ସେଇଟା ମୁଁ ଉପସ୍ଥାପନ କରୁଛି। କବିତାର ଶୀର୍ଷକ ହେଉଛି ଅପାଙ୍ଗତେୟ। ଝିଅ ହୋଇ ଜନ୍ମ ହେବା କ'ଣ ଭୁଲ ଥିଲା, ଝିଅ ହୋଇ ଜନ୍ମ ହେବା କ'ଣ ଭୁଲ ଥିଲା, କିଡ଼େ ସୁନ୍ଦର ଥିଲା ମୋ ପୃଥିବୀ, ବାପାର ସ୍ନେହ ମାର ପଣତ ସବୁବେଳେ ମୋ ପାଇଁ ଆଚ୍ଛନ୍ନ, କିନ୍ତୁ ଏ ମାଂସ ପିଣ୍ଡୁଳା ଦେଖି ଛଞ୍ଚାଣ କେବେ ଆଖି ବୁଜି ଦେଇପାରେ, ସେଦିନ ପିନ୍ଧିଥିବା ଗୋଲାପୀ ରଙ୍ଗର ଡ୍ରେସ୍ଟା ସିନ୍ଦୁର ପରି ଲାଲ ହୋଇଗଲା, ପାଦର ପାଉଁଛି କେଉଁ କିଆରୀରେ ହଜିଗଲା, ବେଣୀର ବନ୍ଧନ ଆପେ ଆପେ ଉନ୍ମୁକ୍ତ, ସତେ କି ରକ୍ତ ପିପାସି ଦ୍ରୌପଦୀ ସାଜିଗଲି, କିନ୍ତୁ ସେଠାରେ ଦୁଶାସନର ରୁଧିର ନାହିଁ, ଅଛି ମୋ ଦେହର ସୁଗନ୍ଧିତ ରକ୍ତର ସୁଆଦ, ସେଇ ଚାରୋଟି ଛଞ୍ଚାଣ ଖିନ୍ଭିନ୍ କରିଦେଲେ ମୋ ସୁଖର ସଂସାର, କେତେ ସ୍ୱପ୍ନ କେତେ ଆଶା ସବୁକିଛି ଚୁର୍ମାର ହୋଇଗଲା, ମୁଁ ସାଜିଲି ଭୋକିଲାର ଆହାର, ଦେହର ମାଂସକୁ ଟିକ୍ ଟିକ୍ କରିଦେଲେ ମୁଁ ଅନୁଭବ କରୁଥିଲି ଅସହ୍ୟ ଯନ୍ତ୍ରଣା, ସେଠି କେହି ମଲମ ଦେବା ପାଇଁ ନଥିଲେ, ନା ମୋ ମାଂସକୁ ସାଉଁଟିବା ପାଇଁ କେହି ଆସୁଥିଲେ, ବାପା ମୁଁ ଆଜି କେତେ ଅସହାୟ, ଆଣ୍ଠୁରେ ଟିକିଏ ଆଘାତ ହେଲେ ତୁମେ ସହ୍ୟ କରିପାରୁନଥିଲ, କୁଣ୍ଡେଇ କେତେ ଗେଲ କରୁଥିଲ, କିନ୍ତୁ ଆଜି ଏମାନେ ମୋ ରକ୍ତରେ ଖେଳୁଛନ୍ତି ହୋଲି, ଥରୁଟିଏ ଯନ୍ତ୍ରଣାରୁ ମୋତେ ମୁକ୍ତ କର, ବଞ୍ଚିବାକୁ ଚାହେଁ ବାପା, ଏତେ ଶୀଘ୍ର ମୋତେ ବିଦାୟ ଦିଅ ନା, ମୋର ବହୁତ କର୍ତ୍ତବ୍ୟ ଥିଲା, ନିମିଷିକେ ସବୁ ଚୁର୍ମାର ପାଲଟିଗଲା, ମାଂସାଶୀର ଦେହରେ କ'ଣ ଦୟା ଟିକେ ନଥିଲା, ଏ ମୃତ୍ୟୁ ନଈରେ ମୋତେ ଭସାଇ ଦେଲା, ଝିଅ ହୋଇ ଜନ୍ମ ହେବା କ'ଣ ଭୁଲ ଥିଲା,

0: ଇଚ୍ଛୁକ ଯୁବକ ଯୁବତୀମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
1: ବର୍ତ୍ତମାନ ଯେଉଁ ଲେଖୁଛନ୍ତି ଯୁବକ ଯୁବତୀ, ସେମାନେ ନୂଆ ନୂଆ ଯେଉଁ ଘଟଣା ଦୁର୍ଘଟଣା ଅଛି ତାକୁ ତ ସ୍ଥାନିତ କରୁଛନ୍ତି, କିନ୍ତୁ ଯେଉଁ କଳ୍ପନା ନେଇକି ଯେଉଁ ଲେଖୁଛନ୍ତି ତାର ମାନେ ଯେଉଁ ପ୍ରତୀକ ଚିତ୍ରକଳ୍ପ ଯେଉଁ ଦେଖାଉଛନ୍ତି ତାହାକୁ କେମିତି ଜୀବନ୍ତ କରିପାରିବି, ପ୍ରତିଟି ଶବ୍ଦର ଆଡମ୍ବରରେ ନ ଯାଇ ପଛରେ ନ ଦୌଡ଼ି ସେମାନେ କେମିତି ଶବ୍ଦର ମାଦକତାକୁ ପହଞ୍ଚିବେ, ତାର ମାଧ୍ୟମରେ ଯୋଉ ପାଠକ ହଉ କିମ୍ବା ଶ୍ରୋତା ହଉ ତାର ରୁଚିକୁ ସେମାନେ କେମିତି ଚିହ୍ନି ପାରିବେ, ତାରି ମାଧ୍ୟମରେ ସେମାନେ ଲେଖାଲେଖି କରିବା କଥା ଏବଂ ଅଧିକ ମାତ୍ରାରେ ପଢ଼ିବା ଦରକାର। ଯେତେବେଳେ ପଢ଼ିଲେ ଯାଏ ହିଁ ଶବ୍ଦର ଅଧିକ ଜ୍ଞାନ ଆସିଥାଏ ଏବଂ ଲେଖାରେ ତାହା ସ୍ଥାନିତ ହୋଇଥାଏ।
0: ଆପଣଙ୍କ ଆସନ୍ତା ସାହିତ୍ୟିକ ପରିକଳ୍ପନା ବିଷୟରେ କିଛି କହିବେ କି?
1: ମୁଁ ତ ବର୍ତ୍ତମାନ କବିତା ବି ଲେଖୁଛି ଏବଂ ଗବେଷଣା ରାଜ୍ୟରେ ଯେହେତୁ ପାଦ ଥାପିଛି, ଆହୁରି ମଧ୍ୟ ଗବେଷଣା କରିବା ପାଇଁ ଆଗକୁ ବଢ଼ିଛି, ପାଦ ଥାପିଛି ଏବଂ ଜାରି ରହିଛି। ଏବଂ ଯେଉଁ ସମାଜରେ ଘଟୁଥିବା ବିଭିନ୍ନ ଘଟଣା ଦୁର୍ଘଟଣାକୁ ସ୍ଥାନିତ କରିକି ବିଭିନ୍ନ ସମାଲୋଚନା ଧର୍ମୀ ଲେଖା ମଧ୍ୟ ଲେଖୁଛି, ଯାହାଦ୍ୱାରା କି ଜନଜାଗୃତି ଏବଂ ମାନବ ସମାଜର ମାନସିକତାର ପରିବର୍ତ୍ତନ କେମିତି ହେଇପାରିବ ତା ପ୍ରତି ଚେଷ୍ଟା ଜାରି ରଖିଛି।
0: ଆପଣ ଆପଣଙ୍କର ଭବିଷ୍ୟତର ଯୋଜନା ବିଷୟରେ କହିଲେ, ସେଥିରେ ଆପଣ ସଫଳ ହୁଅନ୍ତୁ ଏହା ଆମର ପ୍ରାର୍ଥନା ଏବଂ କାମନା। ଆପଣ ପୁସ୍ତକ ରଚନା କରିସାରିଲେଣି, କେତୋଟି ପୁସ୍ତକ ଆପଣଙ୍କର ଏପର୍ଯ୍ୟନ୍ତ ଛପା ହେଲାଣି?
1: ମୋର 4 ପୁସ୍ତକ ଛପା ହେଇସାରିଲାଣି ଏବଂ 2 ଲେଖା 2 ପୁସ୍ତକରେ ପ୍ରକାଶିତ ହୋଇଛି, ବିଭିନ୍ନ ପତ୍ରପତ୍ରିକାରେ ମଧ୍ୟ ଲେଖା ଗୁଡ଼ାକ ବାହାରୁଛି। ମୋର 4 ପୁସ୍ତକ ଯେଉଁ ଅଛି, ଓଡ଼ିଆ ଗଳ୍ପରେ ପରିବେଶବାଦ ଏବଂ ସାହିତ୍ୟର ଅନ୍ମେଷା ଓ ଅବବୋଧ, ଅଛି ମନୋଜ ପଣ୍ଡାଙ୍କ ଗଳ୍ପର ସମୀକ୍ଷାତ୍ମକ ଦୃଷ୍ଟି, 21 ଶତାବ୍ଦୀର ନିର୍ବାଚିତ ଓଡ଼ିଆ ପରିବେଶ ଭିତ୍ତିକ ଗଳ୍ପ ଯେଉଁଟାକି ଅନୁବାଦ ଧର୍ମୀ, ଏତତ୍ ବ୍ୟତୀତ ବିଭିନ୍ନ ପତ୍ରପତ୍ରିକା ଯେମିତି ସାହିତ୍ୟ ଗୋଧୂଳି, ଆମର ଅଗ୍ନିରୂପା, ଯୋଉ ସୃଜନ ସ୍ୱପ୍ନ, ହୀରାକୁଦ, ଶବ୍ଦଙ୍ଗା, ଏମିତି ବିଭିନ୍ନ ପତ୍ରପତ୍ରିକାରେ ମୋର ଲେଖା ଗୁଡ଼ାକ ମଧ୍ୟ ପ୍ରକାଶିତ ହୋଇଛି।
0: ଯା ହଉ, ଆପଣ ଏତେ ଅଳ୍ପ ବୟସରେ ଏତେ ସବୁ ସୋପାନ ପହଞ୍ଚି ପାରିଛନ୍ତି, ଆଗକୁ ମଧ୍ୟ ଆପଣ ଉତ୍ତରୋତ୍ତର ଉନ୍ନତି କରନ୍ତୁ। ଶେଷରେ ଆମର ପ୍ରଗତି କାର୍ଯ୍ୟକ୍ରମର ଶ୍ରୋତା ଭଉଣୀମାନଙ୍କୁ କ'ଣ ବାର୍ତ୍ତା ଦେବେ?
1: ଆଜ୍ଞା, ପ୍ରଗତି କାର୍ଯ୍ୟକ୍ରମ ପାଇଁ ମୁଁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଏତିକି କହିବି, ଏହା କେବଳ ଗୋଟେ ମନୋରଞ୍ଜନ ଧର୍ମୀ ମାଧ୍ୟମ ସାଜି ନାହିଁ, ଏହା ଏକ ନୂତନ ଚିନ୍ତା ଚେତନାର ଖୋରାକ ଯୋଗାଇଛି। ଯେଉଁମାନେ ଶୁଣୁଛନ୍ତି ସେମାନଙ୍କୁ ଏତିକି କହିବି, ଆପଣଙ୍କର ଏହି କାର୍ଯ୍ୟକ୍ରମ ଯେଉଁ ଚାଲିଛି ତାକୁ ଅଧିକ ଜାରି ରଖନ୍ତୁ ଏବଂ ଶୁଣନ୍ତୁ, ଆହୁରି ଏହାକୁ ସ୍ୱାଗତ କରନ୍ତୁ, ତାରି ମାଧ୍ୟମରେ ହିଁ ଏହା ଅଧିକ ଉନ୍ନତ ହେବ ଏବଂ ଏହି ଯେଉଁ ପ୍ରଚାରିତ ଯେଉଁ ହେଉଛି ମାନେ ପ୍ରଗତି ପଥେ, ଏହା ଏକ ଭିନ୍ନ ରକମର ରଚନା, ଏକ ନୂତନ ସ୍ୱାଦର ରଚନା ଯାହା ପ୍ରତିଭାମାନଙ୍କୁ ଚିହ୍ନିତ କରୁଛି ଏବଂ ନୂତନ ଦିଶା ଦିଗ୍ଦର୍ଶନ ଦେଉଛି, ଏବଂ ଏହାର ଉନ୍ନତି ହେଉ, ଅଧିକ ରୁଚିଶୀଳ ହେଉ ଏବଂ ଅଗ୍ରଗତି ହେଉ, ଏତି ମୋର କାମନା। ଧନ୍ୟବାଦ।
0: ଯା ହଉ, ଆପଣ ଆମର ପ୍ରଗତି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆମର ଶ୍ରୋତା ଭଉଣୀମାନଙ୍କୁ ଆପଣଙ୍କର ନିଜ ଜୀବନ ବିଷୟରେ ଏବଂ ଆପଣଙ୍କର ସାହିତ୍ୟ ଜୀବନ ବିଷୟରେ ଏତେ ସବୁ ସୂଚନା ପ୍ରଦାନ କଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
1: ନମସ୍କାର, ଧନ୍ୟବାଦ।
2: ସାହିତ୍ୟ କିପରି ମଣିଷ ଭିତରେ ବାଲ୍ୟାବସ୍ଥାରୁ ମଞ୍ଜି ବୁଣିଥାଏ ଓ ଧୀରେ ଧୀରେ ତାହା ଏକ ସାହିତ୍ୟ ବୃକ୍ଷ ହୋଇ ଶାଖା ବିସ୍ତାର କରିଥାଏ, ଆଜିର ସାକ୍ଷାତକାରରୁ ଆପଣମାନେ ନିଶ୍ଚିତ ଭାବରେ ଜାଣିପାରିଥିବେ। ବର୍ତ୍ତମାନ ଚିହ୍ନା ଅଚିହ୍ନା କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠ ପ୍ରଣବ ପଟ୍ଟନାୟକ, ଗୀତ ରଚନା ନାରାୟଣ ପ୍ରସାଦ ସିଂ, ସଙ୍ଗୀତ ବାସୁଦେବ ରଥ।

0: ଏଇଠି ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଶୁଣିପାରିବେ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଓ ପରେ ଓଡ଼ିଆରେ ସମ୍ବାଦ ଶୁଣିବେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମ୍ନେଷ୍ଟି ସ୍କିମ୍ 2026। କତ୍ତାରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବର୍ଷ ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ 6-ଦିନିଆ ସଫଳ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ପ୍ରବୋ ସୁବିୟନ୍ତଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଚଳିତ ମାସ 6-8 ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିଥିଲେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶର ସହଭାଗିତାରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଯାତ୍ରା କରିଥିଲେ। ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଏକ ଫୋରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ଦୁଇ ଦେଶର ଶୀର୍ଷ ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ 10-11 ପର୍ଯ୍ୟନ୍ତ ଅକ୍ଲ୍ୟାଣ୍ଡ ଗସ୍ତ କରିଥିଲେ। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନ୍ୟୁଜିଲାଣ୍ଡକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଗତ 40 ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ଆଜି ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1.25 କୋଟିରୁ ଅଧିକ ଚାରାରୋପଣ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ସ୍ୱରାଷ୍ଟ୍ରମନ୍ତ୍ରୀ 2029 ନିର୍ବାଚନ ସୁଦ୍ଧା ନିର୍ବାଚନ ମଣ୍ଡଳୀର ସବୁଜିମାକୁ 20% ବୃଦ୍ଧି କରିବା ପାଇଁ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରିଛନ୍ତି ଏବଂ ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ବର, ଓସ୍ତ, ଜାମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ଏବଂ ଆଗାମୀ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ନିଶ୍ଚିତ ହେବ। ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101

0: କରାଯାଇଥିଲା। ଭାରତୀୟ ସେନା, ଏନ୍ଡିଆର୍ଏଫ୍, ପିମ୍ପ୍ରି ଚିଞ୍ଚୱାଡ଼ ମ୍ୟୁନିସିପାଲ୍ କର୍ପୋରେସନ୍, ପିଏମ୍ଆର୍ଡିଏ ଅଗ୍ନିଶମ ବାହିନୀ ଏବଂ ପୋଲିସ୍ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଦିନ ପ୍ରଥମ ସେମିଫାଇନାଲ୍ରେ ଫ୍ରାନ୍ସ ଏବଂ ସ୍ପେନ୍ ପରସ୍କରକୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଖେଳାଯିବ, ଯେଉଁଥିରେ ଇଂଲଣ୍ଡର ମୁକାବିଲା ଆର୍ଜେଣ୍ଟିନା ସହ ହେବ। ନରୱେ ବିପକ୍ଷରେ ଅତିରିକ୍ତ ସମୟରେ 2-1 ବିଜୟ ସହ ଇଂଲଣ୍ଡ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ସକାଳେ ଆର୍ଜେଣ୍ଟିନା 3-1 ଗୋଲ୍ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରିଛି। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲ୍ର ବିଜେତା 20 ତାରିଖରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ପରସ୍କରକୁ ଭେଟିବେ। ୱିମ୍ବଲଟନ୍ ଟେନିସ୍ରେ ଆଜି ପୁରୁଷ ସିଙ୍ଗଲ୍ସ ଏବଂ ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବିଶ୍ୱର 1 ନମ୍ବର ଖେଳାଳି ଜାନିକ୍ ସିନର ଭାରତୀୟ ସମୟ ରାତି 8:30 ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେମ୍ଙ୍କୁ ଭେଟିବେ। ମହିଳା ଡବଲ୍ସ ଫାଇନାଲ୍ ଭାରତୀୟ ସମୟ ଅପରାହ୍ନ 5:30 ଆରମ୍ଭ ହେବ। ଚୀନ୍ର ଗୁଓ ହାନିୟୁ ଏବଂ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନ୍ ନୋଭିଜ୍ଙ୍କ ଯୋଡ଼ି, କାନାଡ଼ାର ଗ୍ରାଭିଆଲା ଡାବୋସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟେପାନିଙ୍କ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମିନେଷ୍ଟି ସ୍କିମ୍ 2026। କତ୍ତରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବର୍ଷ ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆମ୍ ସୁନୀଲ ବର୍ମା ୱିତ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India condemns attack on commercial vessel GFS Galaxy off coast of Oman. 10 Indians rescued, 1 reported missing. New Delhi expresses concern over continuing attacks on commercial shipping in the region. Prime Minister Narendra Modi returns to New Delhi after concluding several agreements during his visit to Indonesia, Australia and New Zealand. Home Minister Amit Shah inaugurates and lays foundation stones of several development projects in Ahmedabad. Employees Provident Fund Organization introduces a 6-month amnesty scheme for establishments operating private Provident Fund Trust to regularize their status. In Wimbledon, Jannik Sinner to lock horns with Alexander Zverev for men's singles title this evening. And in FIFA World Cup, England and Argentina enter semi-finals. India has condemned the attack on the commercial vessel GFS Galaxy off the coast of Oman today. The External Affairs Ministry informed in a statement that of the 11 Indian nationals on board, 10 have been rescued so far, while one Indian national is reportedly missing. It said, the Indian Embassy in Oman is closely monitoring the situation and proactively coordinating with the Omani authorities in the ongoing search and rescue operation. India has thanked the Omani authorities for their support. New Delhi has expressed concern over the continuing incidents of attacks on commercial shipping in the region. It reiterated the call for immediate de-escalation of tensions and the conclusion of ongoing negotiations for a diplomatic solution so that peace and stability can return to the region. The External Affairs Ministry said the targeting of commercial shipping and civilian infrastructure in the region must end and free and unimpeded navigation and commerce through the international waterways in the region in keeping with international law must be restored at the earliest. The United States launched fresh airstrikes on Iran this morning. The airstrikes came after Tehran attacked a commercial vessel in the Strait of Hormuz, setting it ablaze and forcing its crew to abandon ship. U.S. Central Command said it targeted around 100

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା।

0: ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। ଯୋଜନା ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150 ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶାର ବିରୋଧୀ ସଚେତନତା, ଗଣଦୌଡ଼, ପଦଯାତ୍ରା ଓ ସାଇକେଲ ରାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଗଠନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ତାଲିକାରେ ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ, ସଂକ୍ରମଣ, ଶ୍ୱାସରୋଗ ଓ ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ବିଜ୍ଞାପିତ 36 ଔଷଧର ନିର୍ଦ୍ଧାରିତ ମୂଲ୍ୟ ତୁରନ୍ତ ଲାଗୁ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ କମ୍ ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ରୋଗୀମାନେ ସୁଲଭ ମୂଲ୍ୟରେ ଔଷଧ ପାଇପାରିବେ ବୋଲି କହିଛନ୍ତି। ପିଆଜ ଯୋଗାଣ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଦର ବୃଦ୍ଧି ପାଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗତ 15 ମଧ୍ୟରେ ପିଆଜର ଖୁଚୁରା ଦର ପ୍ରାୟ 20 ବୃଦ୍ଧି ପାଇଥିବା ନେଇ ଶ୍ରୀ ପାତ୍ର କହିଛନ୍ତି। ମୁଖ୍ୟତଃ ରାଜ୍ୟକୁ ମହାରାଷ୍ଟ୍ରରୁ ପିଆଜ ଆମଦାନୀ କରାଯାଉଥିବା ବେଳେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆବଶ୍ୟକତା ମୁତାବକ ପିଆଜ ଆମଦାନୀ ହୋଇପାରି ନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ମହଜୁଦ ଥିବା ପିଆଜ ପରିମାଣ ହ୍ରାସ ପାଉଥିବାରୁ ଦର ବୃଦ୍ଧି ଘଟିଛି। ସେ କହିଛନ୍ତି ଆଳୁ ସମେତ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ଘଟିନାହିଁ। ପିଆଜ କଳାବଜାରୀ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ବର୍ଷା ପ୍ରବଳ ହେବା କାରଣରୁ ମହାରାଷ୍ଟ୍ରରେ ପିଆଜ ଅକ୍ସା ନେଇଛି, ସେ କାରଣରୁ ପ୍ରଡକ୍ସନକୁ ନେଇକି ଡିମାଣ୍ଡକୁ ନେଇକି ବେଳେ ବେଳେ ସେମିତି ହୁଏ ପନିପରିବାରେ, କିନ୍ତୁ ଅନ୍ୟାନ୍ୟ ଜିନିଷ ଗୁଡାକ ଠିକ ଅଛି। ବିଶେଷ କରି ଆଳୁ ଜିନିଷ ମଝିରେ ମଝିରେ ଏମିତି ଟିକେ ହୁଏ, ଆମର ଟିମ୍କୁ କହିଦେଇ ଦିଆହେଇଛି ଯିଏ ବି କଳାବଜାରୀ କରିବ ତାଙ୍କୁ ଆମେ ତୁରନ୍ତ ଆକ୍ସନ ନେବୁ।
0: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ସଂଗ୍ରାହକ ଦାଶରଥୀ ପଟ୍ଟନାୟକଙ୍କ ଆଜି 119ତମ ଜନ୍ମଜୟନ୍ତୀ ପାଳନ କରାଯାଉଛି। ଓଡ଼ିଶାବାସୀଙ୍କ ନିକଟରେ ଦାସିଆ ଅଜା ନାମରେ ପରିଚିତ ଦାଶରଥୀ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ମିଳିତ ଭାବେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ ପାଳିତ ହେଉଛି। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ମଧୁମିତା ରଥ ପ୍ରମୁଖ ଯୋଗଦେଇ ଦାସିଆ ଅଜାଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକ 1969 ମସିହାରେ ବାଞ୍ଛାନିଧି ପାଠାଗାର, 1973 ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ 1975 ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ପୁରୀ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 10,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଆର୍ଏମ୍ସି କ୍ୟାମ୍ପସରେ ଅବସ୍ଥିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କେନ୍ଦ୍ରର ପରିଚାଳନା ଓ ଭିତ୍ତିଭୂମି ସମୀକ୍ଷା କରି ଶ୍ରୀ ମାଝି ଏହାର ସଠିକ୍ ପରିଚାଳନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟ ଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ଶ୍ରୀକ୍ଷେତ୍ରରେ ଆସନ୍ତା ମଙ୍ଗଳବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉମାନଙ୍କ ରଥର ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
2: ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳ ମୁଖ୍ୟ

0: ଧାରଣ କରାଯାଇଛି। ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ, ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ ଜେନେରାଲ ପୁରୀ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ତେଣୁ 14 ତାରିଖ ଅପରାହ୍ନେ ହୁଏତ କିଛି ଘଣ୍ଟା ପାଇଁ ଦର୍ଶନ କରିବେ ଏବଂ ସିଂହଦ୍ୱାରରେ ମଧ୍ୟ ଆମେ ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସୂଚନା ଆଗତୁରା ଦେଇଥିବୁ, ଯେଉଁମାନେ ହୁଏତ ଧାଡ଼ି ବାନ୍ଧିକି ଥିବେ ସେମାନଙ୍କ ଦର୍ଶନ ହେବ।
1: ତେବେ ଠାକୁରଙ୍କ ଦର୍ଶନ ସୀମିତ ସମୟ ପାଇଁ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବ୍ଧି, ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ବିକଶିତ ଭାରତର ପରିକଳ୍ପନା 2047କୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ଭୂମିକା ଓ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମିଳନୀରେ ଖଡ଼ିଆଳରେ ରେଳପଥ ନିର୍ମାଣ, ତିଖିଲି ନିମ୍ନ ଇନ୍ଦ୍ରରେ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବ୍ୟାରେଜ୍ ନିର୍ମାଣ, ଖଡ଼ିଆଳ ଡିଗ୍ରୀ ମହିଳା କଲେଜକୁ ସରକାରୀ ଜମି ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଅଧୀନରେ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମାଗୁରପାଣି ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ କରିବା ଲାଗି ଆହ୍ୱାନ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରକଚିଆ ସଂରକ୍ଷିତ ଜଙ୍ଗଲରେ ଏକ ପେଡ଼ ମା କେ ନାମ ଓ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଜନସାଧାରଣ ମଧ୍ୟ ଚାରାରୋପଣ କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 4ର୍ଥ ଜିଲ୍ଲା ବିକାଶ ସମନ୍ୱୟ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଧାୟକଗଣ ଯୋଗଦେଇ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା ଦିଗରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜିଲ୍ଲାରେ ଖାଲିଥିବା ବିଭିନ୍ନ ପଦବୀ ପୂରଣ ସହ ରାସ୍ତାଘାଟ ମରାମତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ଲାଗି ମତ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। 2025-26 ବର୍ଷ ଲାଗି ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ମିଳିଛି। ଏହାବ୍ୟତୀତ ପ୍ରସବ ପରବର୍ତ୍ତୀ ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜର୍ମାନରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କୁ 10 ମିନିଟ୍ 14 ସେକେଣ୍ଡରେ ଶେଷ କରି ଓଡ଼ିଶାର ଧାବକ ଅନିମେଶ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ବିଶ୍ୱ ଆଥଲେଟିକ୍ସ ମଞ୍ଚରେ ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ପାଣିପାଗ ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳରେ ସର୍ବାଧିକ 30.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କେତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଆଶା ଭୋସଲେ ଓ ମହମ୍ମଦ ରଫିଙ୍କ କଣ୍ଠରେ ଫାଗୁନ କଥାଚିତ୍ରର ଗୀତ। ଗୀତ ରଚନା କମାର ଜଲାଲବାଦୀ, ସଙ୍ଗୀତ ନିର୍ଦ୍ଦେଶନା ଓପି ନୟର।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086705257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ମଜରୁଙ୍କ ରଚନା, କଣ୍ଠ ମୁକେଶ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଥାଚିତ୍ର ପଥର କେ ସନମ।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଉପସ୍ଥାପନା ସନ୍ତୋଷ ପିଂ।
1: ମକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତି ଶ୍ରୋତାରିନ୍ ଏମ୍ହେ ଜୁହାର।

0: ହେଲେ ଇନ୍ନାନ୍ତା ମକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଜେତେ ରିନ୍ ଫିର୍ ଘାଏ ଜୁହାର।
1: ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକ୍କା ପୁପୁ ଝକାଝକା ଉପସ୍ଥାପନା କଲେ ସନ୍ତୋଷ ପିଂ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିରେ କଣ୍ଠ ଦେଇଛନ୍ତି ଲକି ଅଲି ଓ ସୁନିଧି ଚୌହାନ। କଥାଚିତ୍ର ସୁର ଦ ମେଲୋଡି ଅଫ୍ ଲାଇଫ। ଗୀତରଚନା ନାଏଦା ଫଜିଲି। ସଙ୍ଗୀତ ଏମ୍ ଏମ୍ କିରାୱାନୀ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ

0: 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ। ଏଥର କାର୍ଯ୍ୟକ୍ରମରେ ଅଲକା ୟାଗ୍ନିକ ଓ ଉଦିତ ନାରାୟଣଙ୍କ କଣ୍ଠରେ ସ୍ୱଦେଶ କଥାଚିତ୍ରର ଗୀତଟିଏ ଶୁଣନ୍ତୁ। ଗୀତିକାର ଜାଭେଦ ଅଖ୍ତର, ସଙ୍ଗୀତ ଏହାର ରେହମାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ, କଥାଚିତ୍ର ତାଲ, କଣ୍ଠ ଅନିରାଧା ଶ୍ରୀରାମ, ସୁଜାତା ସୋନୁ ନିଗମ ଓ ଏ ଆର୍ ରହମାନ।

ଏଥର ହ୍ୟାରିସ୍ ଜୟରାଜଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ ଶୁଣନ୍ତୁ ରେହନା ହେ ତେରେ ଦିଲ୍ ମେ କଥାଚିତ୍ରର ଗୀତ। ଗୀତିକାର ସମୀର, କଣ୍ଠ ବମ୍ବେ ଜୟଶ୍ରୀ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 108

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଇଁ ତାପସ ରଞ୍ଜନ ସାହୁ। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଣ୍ଡୋନେସିଆ ତ୍ରିରାଷ୍ଟ୍ରୀୟ ସଫଲ ଗସ୍ତ ସାରିକରି ନୂଆଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦଠାରେ 405 କୋଟି ଟଙ୍କାର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନର ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଆଜି ସକାଳେ ଓମାନ ଉପକୂଳନ ବାଣିଜ୍ୟିକ ଜାହାଜ GFS ଗ୍ୟାଲେକ୍ସି ଉପରେ ଆକ୍ରମଣକେ ଭାରତ କଲା ନିନ୍ଦା। ଜାହାଜଟି ଥିବାର 11 ଜଣ ଭାରତୀୟ ନାଗରିକଙ୍କର ଭିତରୁ 10 ଜଣ ହେଲେ ଉଦ୍ଧାର, ଜଣେ ଅଛନ୍ ନିଖୋଜ। ନିଶାମୁକ୍ତ ଓଡ଼ିଶା ଗଠନ ଲାଗି ତିଆରି ହେବା ଖାସ ଯୋଜନା, ଖର୍ଚ୍ଚା ହେବା 4,62,00,000 ଟଙ୍କା। ଆୟୋଜିତ ହେବା ନିଶା ବିରୋଧୀ ସଚେତନତା, ଗଣଦୌଡ଼, ପଦଯାତ୍ରା, ସାଇକେଲ ରାଲି। ଯୋଜନାର ଅନୁମୋଦନ ଲାଗି ସାମାଜିକ ସୁରକ୍ଷାର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ ସରକାରଙ୍କୁ ଲେଖାଗଲା ଚିଠି। କେନ୍ଦ୍ର ସରକାର 36 ଅତି ଜରୁରୀ ଔଷଧ ଖୁଚୁରା ଦାମର ପୁନଃ ନିର୍ଦ୍ଧାରଣ କରବାର ଲାଗି ଔଷଧ କମ୍ପାନୀମାନଙ୍କୁ ଦେଲେ ନିର୍ଦ୍ଦେଶ। ରକ୍ତଚାପ, ମଧୁମେହ, ହୃଦରୋଗ, କର୍କଟ, ଶ୍ୱାସରୋଗ ଆର୍ ଆଖିରୋଗର ଦାମ ରହିବା ସ୍ଥିର। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରନୁ 100 ଶଯ୍ୟାର ଆଦର୍ଶ ଅତ୍ୟାଧୁନିକ ଛାତ୍ରୀବାସକେ ଆଜି କଳାହାଣ୍ଡି ସାଂସଦ ମାଳବିକା ଦେବୀ କରିଛନ୍ତି ଶୁଭ ଉଦ୍ଘାଟନ। ନୂଆପଡ଼ା ଜିଲ୍ଲାରେ ଥରେ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ଅଭିଯାନଟି ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ହେଲା ଆୟୋଜିତ। ବଲାଙ୍ଗୀର ଜିଲ୍ଲା ଲୋହିସିଙ୍ଗା ନିର୍ବାଚନ ମଣ୍ଡଳୀ ଅଧୀନ କର୍କଚିଆ ସଂରକ୍ଷିତ ଜଙ୍ଗଲନୁ ଏକ ପେଡ଼ ମା କେ ନାମ ଆର୍ ବିଧାୟକ ବନ ପ୍ରକଳ୍ପ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ। ଜର୍ମାନୀଠାରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼ଥି ଓଡ଼ିଶାର ଧାବକ ଅନିମେଷ କୁଜୁର କଲେ ନୂଆ କୀର୍ତ୍ତିମାନ, ମୁଖ୍ୟମନ୍ତ୍ରୀ ଜଣାଲେ ଶୁଭେଚ୍ଛା। ଏବେ 2 ଦିନ ଭିତରେ ପଶ୍ଚିମବଙ୍ଗ ଆର୍ ବାଂଲାଦେଶ ପାଖେ ସକ୍ରିୟ ଥିବାର ଘୂର୍ଣ୍ଣିବଳୟ ଲଘୁଚାପଟି ପରିବର୍ତୀତ ହେବାର ସମ୍ଭାବନା। ଇତାର ପ୍ରଭାବତି ରାଜା ଏବେ 7 ଦିନ ତକ୍ ହାଲକାନୁ ମଧ୍ୟମ ଧରଣର ବର୍ଷା ଅନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିନିର ମୁଖିଆ ଖବର ଏଣୁ ଶେଷ ହେଲା। ମୁଖିଆ ଖବର ଫେର ଥରେ ଶୁଣିପାରିବେ 5 ବଜେ।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ।
2: ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ମାନସ ରଞ୍ଜନ ମିଶ୍ର, ବୈଷୟିକ ସହଯୋଗିତା କୃଷ୍ଣଚନ୍ଦ୍ର ଭୋଇ ଏବଂ ଅଶୋକ କୁମାର ପ୍ରଧାନ।

0: ହ୍ୟାଲୋ ଅନୁରୋଧ ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ
1: ହ୍ୟାଲୋ
2: ହଁ ଆଜ୍ଞା ନମସ୍କାର
1: ନମସ୍କାର ଆଜ୍ଞା ଆକାଶବାଣୀ ସମ୍ବଲପୁର ହେଲୋ କାର୍ଯ୍ୟକ୍ରମ ଆପଣଙ୍କୁ ସ୍ୱାଗତ କରୁଛେ ଆଉ ମନୋଜ ଭାଇ କେନ୍ତା ଅଛନ୍ ମନୋଜ ଭାଇ ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମ କେ ଆଉ କେନ୍ତା କେନ୍ତା ଚାଲିଛେ କାଁ କାଁ ହାଲଚାଲ କୁନ୍ ପୋଲା ପକେଇବାର ବ୍ୟବସ୍ଥା ସବୁ ଚାଲିଛେ ନା ଆଜ୍ଞା ଠିକ୍ ଠିକ୍ ଅଛେ ଆଉ ଇଆଡ଼େ ତ ପାନି ବି ତ ଭଲ ବର୍ଷୁଛେ ଏଥର ଚାଷ ଟିକେ

0: ଠିକ୍ଠାକ୍ ହେବା ବୋଲି ତ ଲାଗୁଛି ଆଜ୍ଞା।
1: ହଁ ଆଜ୍ଞା,
0: ଏତକି ବେଲ ତକ ତ ପାଣି ଠିକ୍ଠାକ୍ ଚାଲିଛି, ଆଗକେ କେନ୍ତା ହେବା କାଣା ଯେ ସେଟା ତ ନାଇଁ କହିପାରୁ, ବାକି ଏହା ଚିନ୍ତକ ତକ ବର୍ଷା ଠିକ୍ ଚାଲିଛି। ଆଉ କେନ୍ ଗୀତ ଶୁଣମା କୁହନ୍। ନିଶ୍ଚିତ ଭାବେ ଶୁଣମା ଆଜ୍ଞା। ଠିକ୍ ଠିକ୍ ଠିକ୍।
1: ଆମର
0: ମତେ ଡେଡିକେଟ୍ କରିଥିବା ବେଲେ ବହୁତ ବହୁତ ଧନ୍ୟବାଦ। ଏମିତି ବି ଆମର ଶ୍ରୋତା ପରିବାର ତ ବହୁତ ବଢ଼ିଆ ପରିବାର ହେଇଗଲାନ, ଆଉ ବଡ଼ା ଖୁସି ଲାଗ୍ସି ଆଜ୍ଞା। ଆପଣମାନେ ସମସ୍ତେ ମିଶିକିରି ଅଛନ୍, ସମସ୍ତେ କଥାବାର୍ତ୍ତା ହଉଛନ୍, ପରିବାରର ଯେନ୍ତା ଗୋଟେ ନିୟମଟେ ରହିସି ଯେ ତାମାନେ ଅଲିଖିତ ନିୟମ ଯେ ସମସ୍ତେ ସମସ୍ତଙ୍କର ସୁଖ ଦୁଃଖ୍ଥି ଠିଆ ହେମା ବୋଲି, ହେନ୍ତା ଆମର ଶ୍ରୋତା ପରିବାର ଭିତରେ ବି ସେ ଅଲିଖିତ ନିୟମଟା ଅଛେ। ସମସ୍ତେ ନିଜର ନିଜର ଭିତରେ ଗୋଟେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସାଙ୍ଗେ ସମଗ୍ର ସୁଖେ ଦୁଃଖେ ଠିଆ ହେବାର ଗୋଟେ କାର୍ଯ୍ୟକ୍ରମ ଆପଣ ମାନେ କରୁଛନ୍, ସେଟା ବହୁତ ବଢ଼ିଆ ଲାଗ୍ସି।
1: ଆଉ ଗୋଟେ କଥା ଆଜ୍ଞା, ଆମେ ଆକାଶବାଣୀ ନେ ଯେନ୍ ଭାବ ବିନିମୟଟା ହେଇଗଲା ଆଜ୍ଞା
0: ଆଜ୍ଞା,
1: ସେଟା ଭାଷାରେ ବର୍ଣ୍ଣନା ନେଇ କରି ହେ ଆଜ୍ଞା, ଯେ ଆମର କେତେ ସମ୍ପର୍କ ଉଚ୍ଚା ନେ ଅଛି ଆଜ୍ଞା।
0: ହେଇ ଜିନିଷ ଆଜ୍ଞା ହେଟା ହିଁ ଆଏ, ମାନେ ଆକାଶବାଣୀ ଗୋଟେ ବେତାର ମାଧ୍ୟମ ଆଏ, କିନ୍ତୁ ସମସ୍ତଙ୍କ ହୃଦୟର ଭିତରେ ଗୋଟେ ତାରଟେ ଯୋଡ଼ି ଦେଇଛେ, ସେ ତାରଟାକେ ଆମେ ସମ୍ପର୍କ ବୋଲିକିରି କହିପାରମା, ଯେନ୍ଟାକେ ସମ୍ପର୍କର ରଜୁ ସମ୍ପର୍କର ସୂତା ଯେନ୍ଟାକି ଆପଣମାନଙ୍କେ ସମସ୍ତଙ୍କେ ବାନ୍ଧିକି ରଖିଛେ। ଆମେ କେହି କାହାକେ ନାଇଁ ଦେଖି, ହେଲେ ବି ସବେ ସମକିରର ସାଙ୍ଗେ ଯୋଡ଼ି ହେଇକିରି ଅଛୁ, ହେଟା ହିଁ ଆକାଶବାଣୀର ମଜା ଏ। ତ ଯାହା ବି ହଉ ଆଜ୍ଞା, ଆମକୁ ଫୋନ୍ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ପସନ୍ଦର ଗୀତଟା ଶୁଣମା, ତାର ସାଙ୍ଗେ ଯାହା ଯାହାକେ ଡେଡିକେଟ୍ କରିଛନ୍ ସମସ୍ତଙ୍କୁ ଡେଡିକେଟ୍ କରିଦେମା ଆଜ୍ଞା।
1: ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର ଆଜ୍ଞା, ଆମକୁ ଫୋନ୍ କରିଥିଲେ ସେଥିଲାଗି, ଆଉ ଶୁଣୁନ୍ ଆପଣଙ୍କର ପସନ୍ଦର ଗୀତଟା ଆଜ୍ଞା।

0: ହ୍ୟାଲୋ
1: ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ସମ୍ବଲପୁର ହେଲୋ କାର୍ଯ୍ୟକ୍ରମ କେ। ଆପଣଙ୍କର ପରିଚୟଟା ଦେବେ ଆଜ୍ଞା।
2: ଜୁହାର ଆଜ୍ଞା, ଆମେ ଲୋକଲା ଗାଁ କୁମାରୀନ ପ୍ରଶାନ୍ତ କୁମାର।
1: ଆଉ ପ୍ରଶାନ୍ତ ବାବୁ କେନ୍ତା ଅଛନ୍?
2: ଭଲ ଅଛ ଆଜ୍ଞା।
1: ଆଉ ବେଲେ ବର୍ଷା ଫର୍ଷା କେନ୍ତା ଚାଲିଛି?
2: ବର୍ଷା ତ ହଉଥିଲା ଯେ ରାତି ଟିକେ ଟିକେ ହଉଛେ। ଦୁଇ ତିନି ଦିନ ହେଲାନ ନାଇଁ ହେବା, ରାତି ହଉଛେ, କମ୍ ବର୍ଷୁଛେ।
1: ଆଜ୍ଞା ଆଜ୍ଞା। ଆଉ ବାକି କାମ ଦାମ କେନ୍ତା କେନ୍ତା ଚାଲିଛି ଆପଣଙ୍କର?
2: ବାକି କାମ ଦାମ ତ ଠିକ୍ ଅଛି ଆଜ୍ଞା,
1: ଠିକ୍ ଠାକ୍ ଚାଲିଛେ ସବୁ। ହଁ, ବେଲେ କେତେ ଏକଡ଼ କରୁଛନ୍ ଏଥର?
2: ଆଚ୍ଛା,
1: ବେଲେ ସବୁ ବିକ୍ବାର୍ ଲାଗି ବ୍ୟବସ୍ଥା ହେସି କି ଖାଇବାର୍ ଲାଗି ବି କରସନ୍?
2: ଖାଇବାର୍ ଲାଗି ହେସି, ବିକ୍ବାର୍ ବ୍ୟବସ୍ଥା ବି ହେସି ଯେ ଏଥର ଟିକେ ଡିଷ୍ଟର୍ବ ହେଇଯାଉଛେ।
1: ହଁ ଆଜ୍ଞା, ହେ ଜିନିଷ୍ ତ ହଉଛେ, ସବୁଆଡ଼େ ହେ ଅସୁବିଧା ହଉଛେ। ବାକି ଗୁଟେ ଜିନିଷ୍ ଆନାଲିସିସ୍ କର୍ମା ବେଲେ ଜଣାପଡ଼ୁଛେ, ଦେଖୁନ୍ ଆଜ୍ଞା, ମାନେ ଆଗରୁ କାଣା ହଉଥିଲା, ଆମର୍ ଅମଲ୍ଟା କମ୍ ହଉଥିଲା, ଇହା ଦିନେ ଅମଲ୍ କେତେ ନି କେତେ ହଉଛେ କି ବେଲେ ସରକାର ଘିନିକିରି କର୍ବା କାଣା, ସେ ଚିନ୍ତାରେ ଅଛନ୍ ଆଜ୍ଞା। ଇଟା ହଁ, ମାନେ ଇଟା ଦୁଇ ପ୍ରକାର ଜିନିଷ୍ ହଉଛେ। ଆଗରୁ କାଣା ହଉଥିଲା, ଆମର୍ ଯେତ୍କି ଅମଲ୍ ହଉଥିଲା, ଆମର୍ ଖାଇବାର୍ଟା ବି ଆହାର ବି ବହୁତ ବଢ଼ିଆ ଥିଲା। ଇହାଦିନେ ଆହାର ବି କମିଗଲାନ, ଅମଲ ବଢ଼ିଗଲାନ, ବିକ୍ରି ହେବା କେନାଡ଼େ, ଏନ୍ତା ପ୍ରକାର ଗୁଟେ ଗୁନ୍ଦଲା ଗୁପାଟେ ଚାଲିଛି। ଆଇ କାଉ କାଇଛେ ଆଜ୍ଞା। ତାପରେ ଆଗ ଜନେ ଜନେ ନାଇଁକା ଡେଢ଼ପା ଦୁଇପା ଚାଉଲର ଭାତ ଖାଉଥିଲେ ଆଜ୍ଞା, ଆଜିକାଲି ତ ପାଏ ରାନ୍ଧିଲେ ଘର ସାରା ଖାଏମା, ସେ ଜିନିଷ୍ଟା ବି ହଉଛେ ନାଇଁକା। ବେଲେ ଆମର୍ ଯେନ୍ ଖାଇବାର୍ ଆମର୍ କେପାସିଟିଟା ବି କମିଗଲାନ, ବେଲେ ଯେନ୍ ଚାଉଲ୍ଟା ଆମେ ଖାଇବାର୍ କଥା ସେଟା ବି ନାଇଁ ଖାଇବାର୍ କିନି। ଏଇଟା ଗୋଟେ କଡ଼ା କଥାଟେ କହିଲି ଆଜ୍ଞା, ଯେ ବ୍ୟାଙ୍କ ଆକାଉଣ୍ଟ କେ ଲକ୍ଷ୍ମୀ ଯାଉଛନ୍, ଯେ ଆର୍ ଲକ୍ଷ୍ମୀ ଆର୍ ଘରକେ କେନ ଆଉଛନ୍ ବୋଲୁ, ଖୋଲା ଖୋଲା ନୁ ଗଲେ ମଣ୍ଡି କେ, ଆର୍ ମଣ୍ଡି ନୁ ଗଲେ ବ୍ୟାଙ୍କ, ଘରକେ ଆର୍ ନାଇଁ ଆଇଲି। ହଁ ବେସ୍ ବେସ୍, ହଁ ମହାଲକ୍ଷ୍ମୀଟା ମହାତ୍ମା ଗାନ୍ଧୀଙ୍କ ରୂପ ନେଇ ଗଲେ ନ ବୋଲୁ ଆଜ୍ଞା, ଠିକ ଠିକ ଠିକ, ବଢିଆ କଥା ଦେଖିଲେ। ବୋଲେ ଆଜି କେନ୍ ଗୀତ ଶୁଣମା କହୁନ ଆଜ୍ଞା? ଆଉ ତାର ସାଙ୍ଗେ ସାଙ୍ଗେ ଆମକୁ ଫୋନ କଲେ ଧନ୍ୟବାଦ। କାକା କେ ଡେଡିକେଟ୍ କରମା?

0: ଆମର ଆଜ୍ଞା ଅଛନ୍ ସୀତାରାମ ଆଜ୍ଞା, ମହଲାକଟାର ରବୀନ୍ଦ୍ର ଆଜ୍ଞା, ରୋହିଣୀ ମେହେର, ଆମର ରେମଣ୍ଡାର ଅଛନ୍ ସତ୍ୟଭାମା ମେହେର, ଲିଙ୍ଗରାଜ ମେହେର, ଉପେନ୍ଦ୍ର ସୁନା ଅଛନ୍ ନାଗପୁଟାର, ଆମର ବରଗଡ଼ର ଅଛନ୍ ଗୋଲକ ପ୍ରଧାନ ଅଛନ୍, ଆମର ଗାଁ କୁମାରୀର ଅଛନ୍ ପ୍ରମିଳା ସେଠ, ରାମଚନ୍ଦ୍ର ସେଠ, ଲକ୍ଷ୍ମୀ ପ୍ରସାଦ ଦାସ, ନଳିନୀ ଦାସ, ତାପରେ ଅଛନ୍ ପଟେଲ ପାନ ଦୋକାନଙ୍କ ସବୁ ଶ୍ରୋତା, ସୁବଲ ସାହୁ, ଚୈତନ୍ୟ ପଟେଲ, ତାର ଯଶବନ୍ତ ପାଇକ ଅଛନ୍, କରମସାନୀ ସାହୁ ଅଛନ୍, ଆମର ପୁଷ୍ପାଞ୍ଜଲି ଖମାରୀ, ଅଭିଜିତ ଖମାରୀ, ଅଭିଳାଷ ଖମାରୀ, ଏସବୁ ଡେଲିକେଟ୍ କର୍ମା ଆଜ୍ଞା।
1: ଆଜ୍ଞା ଠିକ୍ ଅଛେ, ସମସ୍ତଙ୍କୁ ଡେଡିକେଟ୍ କରିଦମା ଏ ଗୀତ୍ଟା। ଆଉ ଯେହେତୁ ବର୍ଷା ପାଗର ବର୍ଷା ଗୀତ୍ଟେ ଶୁଣିଛନ୍ ବେଲେ ଆମର ଯେନ୍ ଶ୍ରୋତାମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଯଦି ସୁବିଧା ହେଇଯାଉଛେ ବେଲେ ପକୁଡ଼ି ମୁଢ଼ି ଟିକେ ବ୍ୟବସ୍ଥା କରୁ, ଏନ୍ତା ସୁନ୍ଦର ଗୀତ୍ଟେ ଶୁଣୁନ ଆଜ୍ଞା। ଠିକ୍ ଅଛେ ଆଜ୍ଞା, ନମସ୍କାର। ଆମକୁ ଫୋନ୍ କରିଥିଲେ, ଶୁଣୁନ୍ ଆପଣଙ୍କର ପସନ୍ଦର ଗୀତ୍ଟା। ଆଜ୍ଞା
0: ଜୁହାର ଆଜ୍ଞା,
1: ଜୁହାର ଆଜ୍ଞା, ଜୁହାର।

0: ହ୍ୟାଲୋ
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମ ହେଲୋ ଅନୁରୋଧ କେ। ଆପଣଙ୍କର ପରିଚୟଟା ଦେବେ ଆଜ୍ଞା।
1: ଲଇଡ଼ା ବୈଜାପାଲି ଘର ଆଜ୍ଞା, SS ବୁଟିକ କପଡ଼ା ଦୋକାନ ମୁଁ କହୁଛେ।
0: ଆଜ୍ଞା କେନ୍ତା ଅଛନ୍?
1: ଭଲ ଆଜ୍ଞା।
0: ଆଉ କେନ୍ତା ବେପାର କେନ୍ତା ଚାଲିଛି ଆଜ୍ଞା?
1: ଏଖେନ ଆଜ୍ଞା ଏଇ କଲେଜ ଖୋଲୁଛେ ବୋଲେ କପଡ଼ା ଲତା ବେଶୀ ନଉଛନ୍।
0: ଆଚ୍ଛା,
1: ଯାତ୍ରା ଲାଗି ଛୁଆମାନଙ୍କର ଲାଗି କପଡ଼ା ଲତା ଟିକେ ଚାଲିଛେ, ଆଉ ବିହା ଲାଗି ବି ଚାଲିଛେ। ଏଖେନ
0: ଆମର ଏ ରଥ ଦୁତିଆ ଲାଗି ବି କିନା ବିକା ଚାଲିଲା ନ ବୋଲୁ ନେ। ଆର ବିହା ବି ଲଗନ ଚାଲିଛେ, ଲୁଣେଶ୍ୱର ଲଗନ ବୋଲେ ହେତାର ବି ବେପାର
1: ଚାଲିଛେ। ଚାର ମାସଟା ବିହା ଚାଲିଛି।
0: ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ବୋଲେ ଆଜ କେନ୍ ଗୀତ ଶୁନ ମାକୁନ?
1: ମୈଁ ଜିସ ଦିନ ଭୁଲା ଦୁ ତେରା ପ୍ୟାର ଦିଲ ସେ।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା, ନମସ୍କାର। ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମ ଆମର ଆକାଶବାଣୀ ସମ୍ବଲପୁର। ହ୍ୟାଲୋ ଅନୁରୋଧ, କିଏ ଆପଣଙ୍କର ପରିଚୟଟା ଦେବେ ଆଜ୍ଞା?
1: ମିଶ୍ର ଦା ନମସ୍କାର।
0: ନମସ୍କାର ଆଜ୍ଞା,
1: ଗ୍ରାମ ପରିଭଣିଆ ଭାୟା ବଡ଼ଜୋଲ ଜିଲ୍ଲା ବରଗନ ଶଙ୍କର ମେହର କହୁଥିଲି।
0: ଶଙ୍କର ଭାଇ କେନ୍ତା ଅଛନ୍?
1: ବଢ଼ିଆ,
0: ବହୁତ ବଢ଼ିଆ। ବଡ଼ା ଦିନ ଗୋଟେ କଥା ଲାଗବାର ସୁଯୋଗଟେ ମିଳିଲା। ଯୁଗେ ହେଇଗଲା ଆମେ କଥା ହେବାର ବାକି ଲାଗୁଛେ। ନାଇଁ, ଯାହା ବି ହଉ, ଆମର ଶ୍ରୋତାମାନେ ଭଲ ପାଉଛନ୍ ଆମର ଏଇ କାର୍ଯ୍ୟକ୍ରମ କେ। ସମସ୍ତେ ଫୋନ୍ ଲଗଉଛନ୍ ବେଲେ ଇଟା ଯେନ୍ତା ଆମର ସେ କଥା କେ କହେସୁ ନାଇଁ କେଁ, ଯେ ଲଟେରି ସିଷ୍ଟମ୍, ଏଇଟା ଲଟେରି ଫିଟିଲା ବାକିଲଟା ହେ। ମାନେ ଯେ ଯାର ହିସାବରେ ଲଟେରି ଘିଚି ଘିଚି ଚାଲିଥିବେ, ଯାରଟା ଫିଟବା ଫିଟବା। ଆଉ ଶ୍ରୋତା ବି ବଢିଗଲେ ନା, ତାପରେ ଆର ଗୋଟେ ଭଲ ଜିନିଷ କାଣ ହେଇଛେ, ଯେନ୍ ଆପ୍ଲିକେସନ ମାଧ୍ୟମ ଥି କାର୍ଯ୍ୟକ୍ରମ ମାନେ ଶୁନି ହଉଛେ ନା କେ, ତ ସମକିର ହାତ ପାହାତା କେ ଏବେ ଆକାଶବାଣୀ ପହଞ୍ଚି ଗଲା ନ କିନି। ଆଗରୁ କାଣ ହଉଥିଲା, ରେଡିଓ ସେଟ୍ରେ ଆମେ ସମସ୍ତେ ସେ ପାଖେ ଶୁଣୁଥିଲା, ଇଏ କରୁଥିଲା, ଏହା ଯେନ୍ ମୋବାଇଲ ମାଧ୍ୟମ ଥି ଯେନୁ ଥିଲା ବି ସେନୁ ଶୁନି ହଉଛେ, ଆର୍ ଶୁଣିଲା ସାଙ୍ଗେ ସାଙ୍ଗେ ସେହି ତ ଫୋନ୍ ବି ଲଗେଇ ହଉଛେ, ତ ସେଥିର୍ଲାଗି ବୋଲିକିରି ଭିଡ଼ଟା ବି ଆମର ରହୁଛେ। ଆମର ଶ୍ରୋତାମାନେ କେତେ କେତେ ଫୋନ୍ କରୁଛନ୍, ଆର୍ ଲଟେରୀଟା ଯେନ୍ତା କହିଲେ ଲଟେରୀଟା ଫିଟବାର ଉପରେ ରହିଲା। ହଉ, ଆଉ କେନ୍ତା କେନ୍ତା କାମ କବାର କେନ୍ତା କାଣା ଚାଲିଛେ? ଶାଢ଼ୀ ବୁନାବୁନି ଚାଲିଛେ, ଠିକ୍ ଅଛେ। ଆଜ କେନ୍ ଗୀତ ଶୁନ୍ମା କୁନ୍? আচ্ছা ঠিক আছে, শুনমা প্যার হমারা আমার রহেগা, গাইছন মোহাম্মদ অজিজ আর আশা ভোসলে, এটা গীতটা শুনমা। কাকা কে ডেডিকেট করমা?
1: করমা মুরলিদা আছেন, যশবন্ত আছেন, তারপরে আমার আছেন বহুত শ্রোতা আছেন।
0: আচ্ছা, তো আমার পুরা শ্রোতা পরিবার কে সমস্তঙ্কু ডেডিকেট কর দমা নেগা। ঠিক আছে, সমকু ডেডিকেট কর দমা। বড় সুন্দর গীত তে বে বাছিছন, সে গীতটা শুনমা। আও ঠিক আছে, আমাকে ফোন করতে ধন্যবাদ। আপনার পছন্দর গীতটা শুনুন।
1: ধন্যবাদ, নমস্কার।
0: নমস্কার, নমস্কার।

0: ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ଆଜିର ହେଲୋ ଅନୁରୋଧ କାର୍ଯ୍ୟକ୍ରମକୁ ଆକାଶବାଣୀ ସମ୍ବଲପୁର। ଆପଣଙ୍କର ପରିଚୟଟା ଦେବେ ଆଜ୍ଞା। ତ୍ରିଲୋଚନ ବାବୁ କେନ୍ତା ଅଛନ୍? ଆଉ ମାନେ ଫୋନ ଲଗେଇ ଲଗେଇ କଥା ହେଇଯାଇଥିଲେ ନୁ କି କେନ୍ତା? ଆମର ତ ଶ୍ରୋତାମାନେ ଆଜ୍ଞା ଶହ ଶହ ଥର ଲଗେଇ ଦଉଛନ୍, ଆର୍ ଚେଷ୍ଟା ଚାଲିଥିସି, ଆର୍ ଚେଷ୍ଟା କଣ୍ଟିନ୍ୟୁ କରୁଥିମା ବେଲେ ଯାଇକିରି ହି ଫୋନ୍ଟା ଲାଗ୍ସି ଆଜ୍ଞା। ଆଉ କେନ୍ତା କେନ୍ତା କାଁ କାଣା ହାଲଚାଲ, କେନ୍ତା କାମ ଧାମ କେନ୍ତା ଚାଲିଛେ? ଆଚ୍ଛା, ବୁନା ବୁନି ଚାଲିଛେ ସବୁ। ଆଜ୍ କେନ୍ ଗୀତ ଶୁଣମା କହୁନ୍? ଆଜ୍ଞା ଆଜ୍ଞା, ଠିକ୍ ଅଛେ, ଯାଦୁ ତେରି ନଜରର ଗୀତଟା ଶୁନ୍ମା। ଆଉ କାକାକେ ଡେଡିକେଟ୍ କର୍ମା କହୁନ୍?
1: ଡେଡିକେଟ୍ କର୍ମା ତ ମୋର ଦାଦା ନାରାୟଣ ପଞ୍ଚ ଭାଇକେ କର୍ମା, ଭାଇ ହେଲେ ଗୌରୀ ଶଙ୍କର ପଞ୍ଚ ଭାଇ, ଆଉ ଶୁଣୁଥିବା ସବୁ ଶ୍ରୋତାଙ୍କୁ ଡେଡିକେଟ୍ କରିଦେବି।
0: ଆଜ୍ଞା ଆଜ୍ଞା, ଠିକ୍ ଅଛେ, ସମସ୍ତଙ୍କୁ ଡେଡିକେଟ୍ କରିଦେମା। ଆଉ ଶୁନ୍ମା ଆମର ଡର କଥା ଚିତ୍ର, ଗୋଟେ ସୁନ୍ଦର ଗୀତ୍ଟେ ଆପଣ ବାଛିଛନ୍, ସେ ଗୀତ୍ଟା ଶୁନ୍ମା। ଆଉ ବାକି ସବୁ କେନ୍ତା ହାଲଚାଲ, ସବୁ ଠିକ୍ ଠାକ୍?
1: ସବୁ ଠିକ୍ ଅଛେ।
0: ଆର୍ ଆମର କାର୍ଯ୍ୟକ୍ରମ ମାନେ ଶୁଣୁଛନ୍ କି ନାଇଁ ଆଜ୍ଞା? ଆମର ଆକାଶବାଣୀ ସବୁ କାର୍ଯ୍ୟକ୍ରମ ମାନେ ଶୁଣୁଛନ୍ କି ନାଇଁ? ବୁଝୁଛନ୍? ନା ହେଟା ତ ମୁଇଁ ଜାଣିଛେ ଆଜ୍ଞା, ଯେ ଇହା ଜିନିଷ ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ କି କେନ୍ତା ବୁଝୁଛନ୍? ଆଜ୍ଞା ଆଜ୍ଞା, ଠିକ୍ ଆ। ଆପଣଙ୍କୁ ତ ଆମେ ବନେଇ ଦିନୁ ଯାଇଛୁ, ବନେଇ ଦିନୁ ଆପଣ କାର୍ଯ୍ୟକ୍ରମ ମାନେ ଶୁଣି ଆସୁଛନ୍, ଆଉ ଇହା ଚିନି ବି ଶୁଣୁଛନ୍।

0: ଏଇଟା ଗୋଟେ ବହୁତ ଖୁସିର କଥା ହେ। ତ ଯାହା ବି ହଉ ଆମକୁ ଫୋନ୍ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ପସନ୍ଦର ଗୀତଟା ଶୁଣମା ଆଜ୍ଞା, କଥା ଚିତ୍ର ଡରର ଏଇ ଗୀତଟା ଗାଇଛନ୍ ଉଦିତ ନାରାୟଣ ଆଜ୍ଞା।
1: ଜୁହାର ଆଜ୍ଞା,
0: ଜୁହାର ଆଜ୍ଞା, ଜୁହାର।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମ କେ ଆପଣଙ୍କର ପରିଚୟଟା ଆମକୁ ଦେବେ ଆଜ୍ଞା।
1: ନମସ୍କାର ଆଜ୍ଞା, ମୋ ନାଁ ହଉଛି ଲୋଚନ ପ୍ରଧାନ, କାଲାଟିକରା ପୋଷ୍ଟ ଅଫିସ ସିଙ୍ଗିଜବା ବିନକା ସୋନପୁର।
0: ଆଜ୍ଞା ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ ଆଜ୍ଞା ଆମର କାର୍ଯ୍ୟକ୍ରମ କେ। ମୁଇଁ ଆପଣଙ୍କର ସାଙ୍ଗେ ଏଥର ପହିଲା ଥର ଲାଗି କଥା ଲାଗେ ଆଜ୍ଞା, ଏତିକି ପରିଶ୍ରମ କଲେ ଆଜି ପରିଶ୍ରମର ଫଳଟା ମିଳିଛି।
1: ଶୁଣନ୍ତୁ ଆଜ୍ଞା, ମୁଁ ଭାବୁଥିଲି କେନ୍ ମହାପୁରୁ ପୂଜା ପୂଜି କଲେ କେନ୍ ମହାପୁରୁ ପାନ ଘା ଢାଲା
0: କିଛି ନାହିଁ ଆଜ୍ଞା, ଆପଣଙ୍କର ପାଖେ ଚର୍ଦେଇ ଅଛନ୍, ଇଆଡ଼େ ମେଟା କାନି ଅଛନ୍, ସିଆଡ଼େ ପାପକ୍ଷ ଘାଟ ଅଛେ ପୁରା। ଆର୍ ଆପଣଙ୍କ ମାନେ ଯେନ୍ ମନ୍ଦିର ମାଳିନୀ ନଗରୀ ଭିତର ଲୋକ ହେନ୍ ଆପଣ ପୁରା ଆଜ୍ଞା, ମହାପୁରୁ ଆପଣଙ୍କର କଥା ନାହିଁ ଶୁଣବେ, ଆର୍ କିଏ କାହାର କଥା ଶୁଣବେ।
1: ଆମେ ବର୍ଡର୍ର ଲୋକ ଆଜ୍ଞା, ସୋନପୁର ଭୋଲା ବରଗଡ଼ର ବର୍ଡର୍ରେ ଅଛୁ।
0: ନାଇଁ ହେଲେ ବି ତ ଆଜ୍ଞା ପାଖେ ପାଖେ ସବୁ ମହାପୁରୁ ରହିଲେ ନ ନାଇଁ,
1: ଆମେ ଲାଷ୍ଟରେ ଅଛୁ।
0: ବୋଲେ ଆଜ କେନ୍ ଗୀତ ଶୁଣମା କହୁନ ଆଜ୍ଞା। ଆଜ୍ଞା ଠିକ୍ ଅଛେ, ସୋଲେର ମେହବୁବା ମେହବୁବା ଗୀତଟା ଶୁନ୍ମା। ଆଉ କାଣା କାଣା କରସନ୍ ଆଜ୍ଞା, କାଣା ଯେହେତୁ ପହିଲା ଥର ଲାଗି କଥା ଲାଗୁଛେ, ବୋଲେ ପହିଲା ତ ମୁଇଁ ଆପଣଙ୍କୁ ଆମର ଶ୍ରୋତା ପରିବାରକେ ସ୍ୱାଗତ କରୁଛେ, ଆମର ଗୋଟେ ବହୁତ ବଡ଼ ଶ୍ରୋତା ପରିବାରଟେ ଅଛନ୍। ଆଜ୍ଞା ଆଜ୍ଞା, ହଁ
1: ସମ୍ବଲପୁର ଆମ ଘରେ ଦୁଇଟା ରେଡ଼ିଓ ଥିଲା।
0: ହଁ
1: ଯେ ଗୋଟେ ମୋର କାକା ସେ ବାହାରେ ବସିକି

0: ପାଗିଲଟା ନୁହେଁ ସେ ଆଜ୍ଞା,
1: ବହୁତ ଦୁଃଖର କଥା ଆଜ୍ଞା।
0: ଦୁଃଖର କଥା ହେ ତ ସେ ଜିନିଷ ମାନେ ଆମର ଶ୍ରୋତା ମାନେ ବି ସମସ୍ତଙ୍କୁ ସଚେତନ କର୍ମା ଯେ ଆମେ ଆମର ଭିଟା ମାଟି ଦେଇ ଆଜ୍ଞା ଦୁଇ ପଇସା କମେଇକିରି ଶାନ୍ତିଥି ରହେମା ଆଉ ମୁଠେ ଖାଇକିରି ବଞ୍ଚମା କେନ୍ତା, ଆଉ ବାହାରକେ ଖଟି ଯାଇକିରି ସେନୁ ମେମରିଆ ହେଇକିରି ମୁର୍ଦ୍ଦାର ହେଇକିରି ଫିରବାରଟା କେନ୍ତା ହେ।
1: 12 ଘଣ୍ଟା କାମ କଲେ ଯାଇକିରି ଟଙ୍କା 400 କି 500 ଦଉଛନ୍
0: ଆଜ୍ଞା, ଆର ଆମର ଇନୁ ତ ଆଜ୍ଞା ମାନେ ସକାଳେ ଗଲେ ମେଲହୁକେ ପଲେ ଆଇଲେ ବେଲେ 400 ଟଙ୍କା ଇନୁ କମାଲେ ନ ଆଜ୍ଞା, ହେଇ ଜିନିଷଟା ତ ସେଇ ଜିନିଷ ସେମାନେ ବି ବୁଝବାର କଥା। ତ ଯାହା ବି ହଉ ଆଜ୍ଞା, ଆଜି ଆପଣଙ୍କ ସାଙ୍ଗେ କଥା ଲାଗିକି ବଡ଼ ବଢ଼ିଆ ଲାଗ୍ଲା, ଫାର୍ଷ୍ଟ ଟାଇମ୍ ଆପଣଙ୍କ ସାଙ୍ଗେ କଥା ଲାଗିଲୁ, ଫେରକେ ଆପଣଙ୍କୁ ସ୍ୱାଗତ କରୁଛେ, ଆଉ ସୁନ୍ଦର ଗୀତଟେ ବି ବାଛିଛନ୍, ସେ ଗୀତଟା ଶୁଣମା, ଆମକୁ ଫୋନ୍ କରିଥିଲେ, ବହୁତ ବହୁତ ଧନ୍ୟବାଦ ଆଜ୍ଞା, ନମସ୍କାର।
1: ଠିକ୍ ଅଛି ଆଜ୍ଞା, ରହିଲି ଆଜ୍ଞା, ନମସ୍କାର।
0: ନମସ୍କାର ଆଜ୍ଞା, ନମସ୍କାର।

0: ବୁନ୍ ଦେଲେ ଭଲ ହେସି ନାଇଁ କେ ବା ଲଟା ଲୁଟି କେନ୍ତା କରସନ୍
1: ଲଟାମରା ଦେଇ ଦେଇକି
0: ଭାଇ କଦାଲା ବେଲେ ଲଟାମରା ମାରି ଦେସନ୍ କେ ନମସ୍କାର ସ୍ୱର୍ଣ୍ଣପ୍ରଭା ଭଉଣୀ କେନ୍ତା ଅଛନ୍ ନାଇଁ ଇଟା ଉଧାର କଲ୍ ନୁହେଁ ସେ ଇଟା ହଉଛେ ଆଜ୍ଞା ମାନେ ସର୍ଟକଟ୍ ଚିଙ୍ଗଲି ଯିବାରଟା ବଢିଆ ସୁବିଧାର ବାଟା କି ନି ହଁ ନିହାତି ବାବୁ ଆଜ୍ଞା ଶୁଣୁନ୍ ତ ଯେ ନାଡୁ ହଉ ହଉ କି ନା ହଉ ଗର୍ଜୁ ଥାଉ ପରେ ମାନେ ଇଆଡ଼ୁ ଲାଗୁ କି ସିଆଡ଼ୁ ଲାଗୁ ଫୋନ୍ଟା ଲାଗୁ କଥା ହେବାର କଥା ଇମ୍ପୋର୍ଟାଣ୍ଟ ଆଉ ମାନେ ଡାଇରେକ୍ଟ ଲାଗି ନାଇଁ ପାରିଲେ ଇନ୍ଡାଇରେକ୍ଟ ଲାଗିଲେ ବି ତ ଲାଗିଛୁ ନାଇଁ ନାଇଁ ନାଇଁ ଠିକ୍ ଇନ ଦେଖୁନ୍ ଇଟା ଯେନ୍ ଇହା ଯେନ୍ ଟିକେ ଆଗରୁ ଆମର୍ କଥା ହଉଥିଲେ ଯେନ୍ ଜିନିଷଟା ଯେନ୍ ଆମର୍ ଶ୍ରୋତା ପରିବାର ଭିତରେ ଯେନ୍ ଗୋଟେ ଭାବଟେ ଅଛେ ଇଟା ହଉଛେ ସେ ଭାବଟା ମାନେ ଦେଖୁନ୍ ଆପଣଙ୍କର ସିଆଡ଼ୁ ଡାଇରେକ୍ଟଲି ଫୋନ୍ ନାଇଁ ଲାଗି ପାରିଲେ ବି ଇଆଡ଼େ ଭାଇର ଫୋନ୍ ଲାଗ୍ଲା ସେ ଆପଣଙ୍କୁ ଲଗାଲେ ମୁଖ୍ୟ ଜିନିଷ ଆମର ଉଦ୍ଦେଶ୍ୟଟା ହଉଛେ କାର୍ଯ୍ୟକ୍ରମରେ କଥା ହେବାର ତ କଥାଟା ଜେନ୍ସି ମାଧ୍ୟମରେ ଯଦି ହେଇପାରିଲା ତ ହେଲା ନା ଆଜ୍ଞା ଆଉ ତାରପରେ ଏହା ଜିନି ସୋସିଆଲ ମିଡ଼ିଆ ହେଲା ପରେ ଇ ଯେନ୍ ମୋବାଇଲ ଇଣ୍ଟରନେଟ୍ ହେଲା ଉତରେ ଆଜ୍ଞା ଗୀତ ତ ଯାହା ମନ କଲେ ଶୁଣିପାରବେ ହେତି କିଛି ଭାବବାର ନାଇଁ ମେନ୍ ଜିନିଷଟା ହଉଛେ ଆଜ୍ଞା ଦ୍ୱିପଦ କଥା ଲାଗମା ଯେନ୍ ଭାବର ଆଦାନ ପ୍ରଦାନଟା ହେବା ସେଟା ହଉଛେ ମୁଖ୍ୟ ଆମର ଏଇ କାର୍ଯ୍ୟକ୍ରମ ଦେବେ ଆଜ କହୁନ ଆଜ କେନ୍ ଗୀତ ଶୁଣମା କହୁନ ଆମର ଲୋକନାଥ ଭାଇ କହିଛନ୍ ନିମୁଡ଼ା ନିମୁଡ଼ା ଶୁଣମା ବୋଲିକିରି
1: କିଶୋର କୁମାର ଗାଇଛନ୍ ସେଟା ବହୁତ ଦିନ ଶୁଣିଥିଲି ଭଲ ଲାଗ୍ସି
0: ଆଜି ଆପ୍ଟା ଟିକେ ଅସୁବିଧା ହେଇଛି ଆମର ଇଣ୍ଟରନେଟ୍ ର ଟିକେ କନେକ୍ସନ୍ ଅସୁବିଧା ହେଇଛି ବୋଲି ଆପ୍ରେ କାର୍ଯ୍ୟକ୍ରମ ନାଇଁ ଶୁଣି ପାରବାର ଚେଷ୍ଟା ଚାଲିଛି ଯେତେ ଜଲ୍ଦି ହେଇଯିବ ଆପଣମାନେ କାର୍ଯ୍ୟକ୍ରମ ଶୁଣି ପାରବେ ହଁ ଆଜ୍ଞା ପୁନଃପ୍ରସାରଣ ବାଜିଯିବ ଆଜ୍ଞା ଆଉ ବା ବଡ଼ା ସୁନ୍ଦର ଗୀତଟେ ଯେହେତୁ ସ୍ୱର୍ଣ୍ଣପ୍ରଭା ଭଉଣୀ ବାଛିଛନ୍ ଆର୍ ସେ ଗୀତଟା ମୋତେ ବି ବଡ଼ା ପସନ୍ଦ ଲାଗ୍ସି ତ ପହଲା ତ ମୁଇଁ ଆପଣମାନଙ୍କୁ ସେ ଗୀତଟା ଡେଡିକେଟ୍ କରିଦେଉଛି ଆଜ୍ଞା ଆଜ୍ଞା ସମସ୍ତଙ୍କୁ ଡେଡିକେଟ୍ କରିଦେମା ଆର୍ ଶୁନ୍ମା ଏ ସୁନ୍ଦର ଗୀତଟା ଆଜ୍ଞା ନମସ୍କାର ଗୋଟେ କଲ୍ ଥି ଯୁଡ଼େ ଶ୍ରୋତା ପାଇଥିବାର ଲାଗି ଖୁସି ଲାଗ୍ଲା ସେଥିର୍ଲାଗି ଆପଣମାନଙ୍କୁ ଦୁଇ ଲୋକ ଧନ୍ୟବାଦ ଆଜ୍ଞା ନମସ୍କାର
1: ନମସ୍କାର ଆଜ୍ଞା

0: ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ପଢ଼ୁଛନ୍ ତାପସ ରଞ୍ଜନ ସାହୁ। ବାଣିଜ୍ୟ ନିବେଶ ପ୍ରଯୁକ୍ତିବିଦ୍ୟା ନବସୃଜନ ଆର୍ ସ୍ଥିରତା ଲକ୍ଷ୍ୟ ନେଇକିରି ୟୁରୋପ ସାଙ୍ଗେ ଭାରତର ଆର୍ଥିକ ସହଭାଗିତାକେ ବରଖସ୍ତ କରବାର୍ ଲାଗି ଆଇବା କାଲିଠାନୁ କେନ୍ଦ୍ର ବାଣିଜ୍ୟ ଆର୍ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନେତୃତ୍ୱଥି ଗସ୍ତନ ସ୍ପେନ୍ ବେଲଜିୟମ ଫିନଲାଣ୍ଡ ଯିବେ ଉଚ୍ଚସ୍ତରୀୟ ଭାରତୀୟ ବାଣିଜ୍ୟ ପ୍ରତିନିଧି ମଣ୍ଡଳ। ନିଶାମୁକ୍ତ ଓଡ଼ିଶା ଗଠନ ଲାଗି ଖାସ୍ ଯୋଜନା ତିଆରି କରୁଛନ୍ତି ରାଜ୍ୟ ସରକାର। ଖଡ଼ିଆଲ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏନ୍ସିସି ଶିବିରାର୍ଥୀଙ୍କ ସହାୟତେ ସାକ୍ଷାତ ଆଲୋଚନା କରିଛନ୍। କଳାହାଣ୍ଡି ସାଂସଦ ମାଳବିକା ଦେବୀ ଅଗ୍ନିବୀର ଭାବେ ଯୋଗ ଦେଇକରି ଦେଶ ସେବା କରବାର୍କେ ଦେଇଛନ୍ତି ଆହ୍ୱାନ। ଦେଶେ ଉଚ୍ଚା ଦର୍ଜାର ସୁରକ୍ଷିତ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଲକ୍ଷ୍ୟରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ଟିପି WODL ତରଫୁ ଆଜି ବରଗଡ଼ ପଞ୍ଚାୟତ କଲେଜଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହେଲା 33 KV ଅତ୍ୟାଧୁନିକ ପାୱାର ସବ୍ଷ୍ଟେସନ। ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ଓଡ଼ିଶାର ମହେନ୍ଦ୍ରଗିରି ପର୍ବତମାଳା ନାଁଥି ନାମକରଣ ହୋଇଥିବାର ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ ହେବାର ନେଇକରି ଇତାକେ ଗୋଟେ ଗର୍ବ ଆର୍ ଗୌରବର ମୁହୂର୍ତ୍ତ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋସିଆଲ ମିଡ଼ିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଗାଡ଼ିର ଟାଙ୍କିକେ ଖରାପ କରୁଥିବାର ଭାଇରାଲ ଖବରକେ ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି ସରକାର। ଆଷାଢ଼ ମାସ ଅନ୍ଧାର ପଖର ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛେ ଶ୍ରୀଜୀଉଙ୍କର ଦ୍ୱାଦଶୀ ନୀତି। ନାକରା ଗାୟିକା ପଦ୍ମଭୂଷଣ ଏସ୍ ଜାନକୀଙ୍କର 88 ବର୍ଷ ବୟସେ ଘଟିଛେ ପରଲୋକ। ଓଡ଼ିଶା ସିନେମା ଗୀତ ସହାୟତେ 20 ଏତକା ଭାଷାରେ ଗୀତ ଗାଇଥିବାର ସୋନାମ ଧନ୍ୟା ଗାୟିକା ଏସ୍ ଜାନକୀଙ୍କର ନିଧନଥି ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହାୟତେ ବହୁତ ବିଶିଷ୍ଟ ଲୋକ କରିଛନ୍ତି ଶୋକ ପ୍ରକାଶ। ଭିଏତନାମ ଡଙ୍ଗାବୁଡ଼ି ଘଟଣାରେ ଜୀବନ ହରାଇଥିବାର 15 ଭାରତୀୟ ପର୍ଯ୍ୟଟକଙ୍କର ମୃତଦେହକେ ସ୍ୱଦେଶ ଆଣବାର୍ ଲାଗି ପ୍ରକ୍ରିୟା ମୂଲ ହୋଇଛେ। କତାରର ପୂର୍ବତନ ଆମିର ଶେଖ ହାମଦ ବିନ୍ ଖଲିଫା ଅଲ୍ ଥାନିଙ୍କର ଦେହାନ୍ତଥି ଗଭୀର ଶୋକ ପ୍ରକାଶ କରିଛନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଖ୍ୟାତ ସଂଗ୍ରାହକ ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା ଦାସିଆ ଅଜା ଭାବେ ଜନାଶୁନା ଦାଶରଥୀ ପଟ୍ଟନାୟକଙ୍କର ଜୟନ୍ତୀ ଅବସରରେ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକ ବୃକ୍ଷ ଏକ ସଂକଳ୍ପ ସବୁଜ ଓଡ଼ିଶା ସୁସ୍ଥ ଭାରତ ବାର୍ତ୍ତା ସହାୟତେ 77 ବନ ମହୋତ୍ସବ ସପ୍ତାହ ଅବସରରେ ବଲାଙ୍ଗୀର ଆଗଲପୁର ବ୍ଲକରେ ବିଧାୟକ ବନର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ। ଏବେ 24 ଭିତରେ ଜବର ବର୍ଷା ନେଇକରି ମୟୂରଭଞ୍ଜ ଆର୍ କେନ୍ଦୁଝର ଜିଲ୍ଲାକେ ସତର୍କ ସୂଚନା ଜାରି କରିଛେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିନି ମୁଖ୍ୟ ଖବର ଇନ ଶେଷ ହେଲା। ମୁଖ୍ୟ ଖବର ଫେର ଥରେ ଶୁଣିପାରିବେ ସନ୍ଧ୍ୟା 6 PM।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ।

0: ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଆମର ନମସ୍କାର। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମର ଅତିଥି ଜଣେ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର, ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଗୀତିକାର, ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସଙ୍ଗୀତ ଏକାଡେମୀ ତରଫରୁ ପୁରସ୍କୃତ ଜଣେ ସୁଲେଖକ, ସେ ଆଉ କେହି ନୁହନ୍ତି, ଅତି ପ୍ରିୟ ଆମ ନାଟ୍ୟ ଜଗତର, ଆମର ସଙ୍ଗୀତ ଜଗତର ରାଉରକେଲା ନିବାସୀ ଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର। ଆଜି ଆମର ସୌଭାଗ୍ୟ, ସେ ଆମକୁ ସମୟ ଦେଇଛନ୍ତି। ତାଙ୍କର ଜୀବନର ଅଭିଜ୍ଞତା ଅନୁଭୂତିରୁ ଆମେ କିଛି ପଚାରି ବୁଝିବା। ସାର୍ ନମସ୍କାର।
1: ନମସ୍କାର
0: ସାର୍। ଆମେ ତ ବହୁତ ଖୁସି ଯେ ଆଜି ଆପଣ ଆକାଶବାଣୀ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ଏବଂ ଆପଣଙ୍କର ଦୀର୍ଘ ଜୀବନର ଯେଉଁ ନାଟକ, ସଙ୍ଗୀତ ଏବଂ ସାହିତ୍ୟ କ୍ଷେତ୍ରରେ ଯେଉଁ ଅଭିଜ୍ଞତା ରହିଛି, ତ ସାର୍ ପ୍ରଥମେ କହିବେ ଯେ

0: ଆପଣ ନାଟକ ଲେଖୁଛନ୍ତି, ସଙ୍ଗୀତର ଯେଉଁ ଗୀତ ଅଛି ତାହା ମଧ୍ୟ ଲେଖୁଛନ୍ତି, ତା ସହିତ ଆମର ଯେଉଁ ସାହିତ୍ୟ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ସଙ୍ଗୀତ ଏବଂ ସାହିତ୍ୟ ଏବଂ ନାଟକ ଗୋଟିଏ ଧାରାରେ ଆପଣ ଚଳିଛନ୍ତି, ତ କହିବେ କି ଏଇ ବିଭାଗକୁ, ଏଇ ନାଟକ ବିଭାଗକୁ ବିଶେଷ କରି ଆପଣ କିଭଳି ଭାବରେ ଆକୃଷ୍ଟ ହୋଇକି ଆସିଲେ?
1: ବିଶେଷ କରି ମୁଁ ଜଣେ ସଙ୍ଗୀତଜ୍ଞଙ୍କ ଘରେ ଜନ୍ମ ହୋଇଛି। ମୋ ବାପା ହେଉଛନ୍ତି ମହେନ୍ଦ୍ର ମହାପାତ୍ର, ଜଣେ ନଦିଆ କୀର୍ତ୍ତନ ଗାୟକ, ଏବଂ ସେ ମୁକ୍ତମଞ୍ଚ ନାଟକର ଅଭିନେତା।
0: ଆଜ୍ଞା।
1: ମୋ ମାଆ ମଧ୍ୟ ଧର୍ମପରାୟଣା ଥିଲେ, ପିଲାଦିନରୁ ଚାଲିଯାଇଛନ୍ତି। ଆଉ ତାଙ୍କର ଯେଉଁ ପ୍ରଭାବଟା ମୋ ଉପରେ ପଡ଼ିଥିଲା, ପିଲାଦିନରୁ ନାଟକ କରୁଥିଲି, ଆଉ ଭିକାରୀ ବଳଙ୍କ ଗୀତ ହେଉ କିମ୍ବା ଅକ୍ଷୟ ମହାନ୍ତିଙ୍କ ଗୀତ ହେଉ, ଶୁଣିଲା ପରେ ମୋ ମନ ହୁଏ ମୋ ଗୀତ କେହି ଏମାନେ ଗାଆନ୍ତେ କି, ମୁଁ କିଛି ଗୀତ ଲେଖନ୍ତେ କି,
0: ଆଚ୍ଛା
1: ଏମିତି ଗୀତ କିଛି ଲେଖି ପକାଏ ପିଲାଦିନରୁ। ସେଇଦିନରୁ ଗୀତ ଲେଖା ଆରମ୍ଭ କରିକି ଗୀତ ଲେଖିଥାଏ, ତାକୁ ସ୍ୱର କରିଦିଏ, ଆଉ ଗୀତ ଯେହେତୁ ଗାଇପାରୁଥାଏ ନାଚି ବି ପାରୁଥାଏ, ସେ ସମୟରେ ନାଚୁଥାଏ। ଆମର ଉସ୍ତାଦମାନେ ଆସନ୍ତି ଆମର ଅପେରା ଶିଖାଇବା ପାଇଁ,
0: ଆଜ୍ଞା,
1: ସେ ସମୟରେ ଆମେ ଯାଇକି ଠିଆ ହେଉ, ଆମକୁ ସେ ନଚାନ୍ତି, ଅଭିନୟ ଦିଏ କରାନ୍ତି। ଏମିତି ହେଇ ହେଇ ଚାଲୁ ଚାଲୁ କିଛି କିଛି ଗୀତ ଲେଖିବା ଆରମ୍ଭ କଲି। ଗୀତ ନା ଯେତେବେଳେ ନାଟକ ବିଷୟରେ ଆମକୁ, ଆଉ ଯେହେତୁ ଆମେ ପିଲା ଲୋକ ଆମକୁ ନେଉନାହାନ୍ତି ନାଟକ, ସେତେ ସମୟରେ ଆମର ଯେହେତୁ ଜମିଦାର ପରିବାର ପାଖାପାଖି ଆମେ ରହୁଥିଲୁ, ରାଧାନାଥ ରାୟଙ୍କ ପରିବାର ପାଖାପାଖି ରହୁଥିଲୁ,
0: ଆଜ୍ଞା,
1: ତେଣୁ ସେଠି ପ୍ରତିବର୍ଷ ନାଟକ ହୁଏ।
0: ଆଚ୍ଛା।
1: କିନ୍ତୁ ନାଟକରେ ଆମକୁ ସ୍ଥାନ ମିଳେନି, ତ ନ ମିଳିଲା ବେଳେ ଆମେ ଟିକିଏ କ୍ରୋଧିତ ହୋଇଯାଉ। ମୁଁ କ୍ରୋଧିତ ହେଉଥିବା ପିଲାମାନଙ୍କୁ ଏକଜୁଟ୍ କରି ମୁଁ ନାଟକ ଲେଖିକି ନିଜେ ନାଟକ ଲେଖିକି ନିଜେ କରିବା ଆରମ୍ଭ କଲି। 5-7 ଜଣ ଲୋକ, 10-15 ଜଣ ଲୋକ ଡାକି ଆଣିବୁ, ଆମେ ଅଭିନୟ କରିକି ଦେଖେଇବୁ, ଏଠାରେ ନାଟକ ଲେଖା ଆରମ୍ଭ କଲି।
0: ଏଇଟା ଆପଣଙ୍କୁ କେତେ ବର୍ଷ ବୟସ ହେଇଛି?
1: ସେତେବେଳକୁ ମୋତେ 1975 କଥା, ସେତେବେଳକୁ ମୋତେ ହେଇଗଲାଣି 12-13-15 ବର୍ଷ ହେଇଗଲାଣି।
0: ଆଜ୍ଞା।
1: ଆଉ ତେଣୁ ସେ ସମୟରେ ଆରମ୍ଭ କଲି, ଲେଖା ଆରମ୍ଭ କଲି, ଆଉ ସେଇ ଲେଖାଟା ହିଁ ଧୀରେ ଧୀରେ ଧୀରେ ଧୀରେ ହେଲା ପରେ, ତାପରେ ମୁଁ ଆମର ଯେଉଁ କଲେଜମାନଙ୍କରେ ସ୍କୁଲମାନଙ୍କରେ ଅଭିନୟ କଲି। ଅଭିନୟ କଲା ପରେ ଲେଖା ଚାଲିଥାଏ,
0: ଆଜ୍ଞା,
1: ଲେଖା ଚାଲିଲା, ଗୀତ ଲେଖା ବି ଚାଲିଥାଏ, ଆଉ ଗୀତ ଗାଇବା ବି ହେଉଛି। ବାପା ଥିଲା ବେଳେ, ବାପା ସେତେବେଳେ ଗାଉଥିଲା ବେଳେ, ସେତେବେଳେ ମୁଁ ଯାଇକି ନଜା କୀର୍ତ୍ତନ ବସେ ଟିକେ ଗାଏ, ଆଉ ତାପରେ ଲେଖା ଆରମ୍ଭ ହୋଇଗଲା। ତାପରେ ଯେତେବେଳେ ମୁଁ 1977 ପ୍ରଥମ କରି ଚାକିରି ଆରମ୍ଭ କଲି ହାଇସ୍କୁଲରେ, ସେ ସମୟରେ ମୁଁ ଦେଖିଲି ଶିଶୁ ନାଟକର ଅଭାବ ରହିଛି। ପିଲାମାନଙ୍କୁ ଶିଖାଇବା ପାଇଁ ବଡ଼ ବଡ଼ ନାଟକ ଶିଖିଲା ବେଳକୁ ପିଲାମାନେ ସେତିକି କରୁଛନ୍ତି, କିନ୍ତୁ ତାଙ୍କର ଜୀବନୀକୁ ନେଇ ନାଟକ ଲେଖିବାଟା ନାହିଁ। ତାପରେ ମୁଁ ପିଲାମାନଙ୍କୁ ନେଇକି, ଆଉ ଆଗର ପୌରାଣିକ କଥାବସ୍ତୁ ନେଇ, ମନେ କରନ୍ତୁ ହେଲା ପ୍ରହ୍ଲାଦ, ତାପରେ 1978 ସିଧା ଆସିଲେ ସୁନ୍ଦରଗଡ଼। ସୁନ୍ଦରଗଡ଼ ନୂଆ ପରିବେଶ, ଆଉ ସୁନ୍ଦର ଜାଗା, ଏତେ ଭଲ ଲାଗୁଥାଏ ଚିନ୍ତା କରିହେବନି। ତାପରେ ସେ ପିଲାମାନଙ୍କୁ ମଧ୍ୟ ଶିଖାଇଲି, ଭାଷା ଟିକିଏ ଏପଟ ସେପଟ ହେଇପାରେ, କିନ୍ତୁ ସେ ଭାଷା ସହିତ ମୁଁ ଏକ୍ୱେଣ୍ଟେଡ଼ ହେଇଗଲି, ଭାବ ତ ଗୋଟିଏ ନା। ଆଚ୍ଛା, ଗୀତ ତ ଲେଖା ଚାଲିଥାଏ। ସେ ସମୟରେ ବନ୍ଧୁ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସିଏ ଥିଲେ ଓଡ଼ିଆ ଲେକ୍ଚରର ଗଭର୍ଣ୍ଣମେଣ୍ଟ କଲେଜ ସୁନ୍ଦରଗଡ଼ରେ, ଆଉ ବିନୀତା ରୟ ଜଣେ ଥିଲେ, ଏଜୁକେସନ୍ ମ୍ୟାଡ଼ାମ୍ ଥିଲେ, ତାଙ୍କ ସହିତ ମୋର ସାକ୍ଷାତ ହେଲା। କାହିଁକି ନା ବିନୀତା ରାୟଙ୍କର ଝିଅକୁ ଟ୍ୟୁସନ୍ ପଢ଼ିବା ପାଇଁ ମୁଁ ଯାଉଥିଲି, ତେଣୁ ତା ସାକ୍ଷାତ ହେଇଗଲା, ଆହୁରି ସୁବିଧା ହେଲା। ସେ ସମୟରେ ବରାହ ମହାନ୍ତି ଥାନ୍ତି ଆମର ଅଲ୍ ଇଣ୍ଡିଆ ରେଡ଼ିଓରେ
0: ସମ୍ବଲପୁରରେ,
1: ଆଜ୍ଞା, ସିଏ ଯାଉଥାନ୍ତି, ରେକର୍ଡ଼ିଂ କରିକି ଆଣିଥାନ୍ତି, ଯୁବବଣୀ ପାଇଁ କରିଥାନ୍ତି, ଆଉ ଯୁବବଣୀ ସହ କାମଗୁଡ଼ା କରୁଥାଉ, ଆଉ ବହୁତ ନାଟକ କ୍ଷେତ୍ର କରିଛୁ, ବହୁତ ଇଏ କରିଛୁ। ସେଇ ଦିନରୁ ମୋର ଏଇ
0: ନାଟକ ଲେଖିବା ଆରମ୍ଭ ହେଲା, ଏବଂ
1: ଲେଖା ଚାଲିଛି, ଅଭିନୟ କରିଛି ସବୁବେଳେ, ଆଉ ଗୀତ ଲେଖିବା ଚାଲିଥାଏ।
0: ଆଚ୍ଛା।
1: ଆଉ ଗୀତ ଲେଖିବା ଚାଲିଥାଏ, ଏବଂ 1985 ମୁଁ ସ୍ୱୀକୃତି ଲାଭ କଲି ଅଲ୍ ଇଣ୍ଡିଆ ରେଡ଼ିଓରେ, ତାପରଠୁ ଗୀତ ବାଜୁଛି, ନାଟକ ବି ଚାଲିଛି
0: ଚାଲିଛି
1: ନାଟକ ବି ସ୍କୁଲମାନଙ୍କରେ, ଆଗର ପିଲାମାନଙ୍କୁ ନାଟକ ଦେଖାଗଲେ, କ୍ଲବ୍ମାନଙ୍କରେ ନାଟକ ଶିଖାଇଲି, ନାଟକ ଲେଖିକି ଶିଖେ, ମୁଁ ଯାହା କରେ ନିଜେ। ସେଇ ଯେଉଁ 126 ନାଟକ ଏପର୍ଯ୍ୟନ୍ତ ଲେଖା ହେଇଛି,
0: ଆଚ୍ଛା,
1: ସେ 126 ନାଟକ ପ୍ରାୟ ପ୍ରତି ନାଟକ 10-ରୁ ଉର୍ଦ୍ଧ୍ୱ ମଞ୍ଚରେ ମଞ୍ଚସ୍ଥ ହୋଇଛି, ଏବଂ ସାରା ଭାରତରେ ସେ ମଞ୍ଚସ୍ଥ ହୋଇସାରିଛି, ମୁଁ ନିଜେ ସେଥିରେ ଅଭିନୟ ସବୁ କରିଛି।
0: ଆଚ୍ଛା, ତ ଆପଣ ଯାହା ନାଟକ ଲେଖନ୍ତି ମଞ୍ଚ ନାଟକ ହିଁ ଲେଖନ୍ତି, ରେଡ଼ିଓ ପାଇଁ କେବେ ଦେଇଛନ୍ତି କି?
1: ନା, ରେଡ଼ିଓ ପାଇଁ ନାଟକ ବହୁତ ବାଛି ମୋର, ଏଠି ଯେଉଁ ପିଏଲ୍ ଦାସ ଥିଲାବେଳେ ଆମର ପଥର ନାଟକ ଏଠି କରେଇଛନ୍ତି, ଆମର କନ୍ସର୍ଟ ପ୍ରୋଗ୍ରାମ୍ରେ ଏଠି କରେଇଛୁ, ଆଉ ଯେଉଁଟା ବହୁତ ଭଲ ହେଇଥିଲା, ରେଡ଼ିଓରେ ବାକ୍ସ ବାଜିଛି, ରେଡ଼ିଓରେ ପ୍ରାୟ 20-25 ଖଣ୍ଡ ନାଟକ ମୋ ରେଡ଼ିଓରେ ବାଜିଛି, ଦୂରଦର୍ଶନରେ 17 ନାଟକ ଏବେ ସୁଦ୍ଧା ବାଜୁଛି।
0: ଆଚ୍ଛା ସାର୍, ଏଠି ଆପଣ ତ ନାଟକ ଲେଖିଲେ ପ୍ରଥମେ, ଏବଂ ପିଲାମାନଙ୍କୁ ନେଇକି ମଞ୍ଚସ୍ଥ କଲେ ନାଟକ, କେଉଁ ନାଟକ ପ୍ରଥମେ ଲେଖିଥିଲେ ଆପଣଙ୍କର କିଛି ମନେ ଅଛି?
1: ପ୍ରଥମେ ଉର୍ବଶୀ ନାଟକରେ ଲେଖିଥିଲି, ଉର୍ବଶୀ, ସେତେବେଳେ ପୁଅ ଝିଅମାନେ ହଉ, ପୁଅମାନେ ଝିଅ ହଉଥିଲେ, ଆଉ ମୋର ଗୋଟେ ସାଙ୍ଗ ଥିଲେ ରବୀନ୍ଦ୍ର ପଣ୍ଡା ବୋଲି, ସେ ଏବେ ବି

0: ରିଟାୟାର୍ଡ଼ କରିସାରିଲେଣି, ସିଏ ହଉଥିଲେ ଉର୍ବଶୀ ଆଉ ମୁଁ ହଉଥିଲି ସେଠୁ ଅର୍ଜୁନ ବୁଝିଲେ।
1: ଝିଅ ଚରିତ୍ରରେ ସେ ଆସୁଥିଲେ।
0: ସେ ହଁ
1: ଆଚ୍ଛା ସାର୍, ସେତେବେଳକୁ କ'ଣ ଅସୁବିଧା ସେମିତିଆ ଥିଲା ଯେ ଝିଅମାନେ ନାଟକ କିମ୍ବା ଏଇ ସଙ୍ଗୀତ କ୍ଷେତ୍ରକୁ ସେମିତି
0: ସେ
1: ଆସିନଥିଲେ?
0: ସମୟର ରକ୍ଷଣଶୀଳତା ପରିବାର, ଆମର ଓଡ଼ିଆ ପରିବାର ସବୁ ରକ୍ଷଣଶୀଳ ପରିବାର,
1: ହଁ ହଁ ହଁ
0: ଆଉ ଝିଅମାନଙ୍କୁ ଛାଡ଼ିଲେ ତାଙ୍କ ଚରିତ୍ର ନଷ୍ଟ ହେଇଯିବ, ତା ବାହା ହେଇପାରିବେନି, ଇଏ ହେଇପାରିବେନି। ମୁଁ ତା ଉପରେ ଗୋଟେ ନାଟକ ମୋର ଅଛି ଅଙ୍ଗାର ବୋଲି, ଅପେରାରେ ଯେଉଁମାନେ ଅଭିନୟ କରୁଥିଲେ ସେ ସମୟରେ ପୁଅମାନେ କରୁଥିଲେ, ସେମାନେ ହେଇଗଲେ କ'ଣ ଆଉ ତାଙ୍କୁ ଆଉ ଯେତେବେଳେ ଝିଅମାନେ ଗଲେ ଅପେରାକୁ ସେ ପୁଅମାନଙ୍କୁ ଆଉ ପଚରାଗଲା ନାହିଁ, କିନ୍ତୁ ପୁଅମାନଙ୍କର ଚାଲିଚଳନ କଥାବାର୍ତ୍ତା ସବୁ ଝିଅ ଭଳିଆ ହେଇଗଲା। ସେଇଭଳି ଗୋଟେ ଚରିତ୍ର ହେଉଛି ମୁଁ କରୁଥିଲି, ନିଜେ ମାଇଚିଆର ଚରିତ୍ର କରୁଥିଲି, ଯେଉଁଟାକି ଅଲ୍ ଇଣ୍ଡିଆରେ ବେଷ୍ଟ ହେଇଥିଲେ ଆକ୍ଟର ହିସାବରେ। ଆଉ ସେହି ସମୟରେ ଝିଅ ଯେଉଁ ପ୍ରଥମେ ପ୍ରଥମେ ଯାଉଥିଲେ ସେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ, ମାନେ ପାରିବାରିକ ସମସ୍ୟା ସବୁ ଅଭାବରେ ପଡ଼ିକି ଯାଉଥିଲେ, ଧନୀ ପିଲାମାନେ ଯାଉନଥିଲେ ସେତେବେଳେ, ଗରିବ ପିଲାମାନେ ପ୍ରଥମେ ଯିବା ଆରମ୍ଭ କଲେ, ଯେଉଁ ଆମର ଅନ୍ନପୂର୍ଣ୍ଣା ଥିଏଟରରେ ହେଉ, ଜନତା ରଙ୍ଗମଞ୍ଚରେ ହେଉ, ସୌରଭ ପାହାରିକା ବର୍ତ୍ତମାନ ଅଛନ୍ତି, ଆଉ ସେମାନେ ପ୍ରଥମେ ଯିବା ଯାହା କଲେ, ଗରିବ ଝିଅମାନେ ଗଲେ, ଧନୀ ଝିଅମାନେ କେହି ଯାଇନାହାନ୍ତି। ତେଣୁ ସେ ଗରିବ ଝିଅମାନେ ଆକ୍ଟିଂ କରିବାକୁ ଗଲା ପରେ ଅପେରାରେ ତାଙ୍କୁ କିଭଳି ବ୍ୟବହାର କରାହେଉଥିଲା ଏବଂ ତାଙ୍କ ସମାଜ କେମିତି ହେଉଥିଲା, ରାତିରେ ତାଙ୍କୁ ଦେଖୁଥିଲେ ଆ ଏଥିରେ ସୁନ୍ଦର ଆକୁ ବାହା ହେଇପଡ଼ନ୍ତି କି ଏଇଭଳି ଭାବୁଥିବେ ପିଲାମାନେ, କିନ୍ତୁ ତାଙ୍କୁ ଯେତେବେଳେ ପ୍ରକୃତ ବାହା ହେବା ପାଇଁ ଗଲେ ସେତେବେଳେ
1: ସେ ପ୍ରକାର ସ୍ଥିତି ନଥାଏ,
0: କିନ୍ତୁ ସେ ଝିଅ ସେମିତି ନୁହଁ।
1: ହଁ ହଁ ହଁ ହଁ
0: ଝିଅମାନେ ସେମିତି ନୁହଁନ୍ତି, ତାଙ୍କ ଚରିତ୍ର ସେମିତି
1: ନୁହେଁ,
0: କିନ୍ତୁ ସେମାନଙ୍କୁ ଯେଉଁ ମାନସିକ ଯନ୍ତ୍ରଣା ଦିଆହେଉଥିଲା, ଯେ ସାମାଜିକ ବାଛନ୍ଦ କରାହେଉଥିଲା,
1: ସମାଜ ଯେଉଁ ଦୃଷ୍ଟିରେ ଗୋଟେ
0: ଦେଖୁଥିଲା, ତେଣୁ ସେଇ ଦୃଷ୍ଟିରୁ ସେତେବେଳେ ଯାଉନଥିଲେ। ଏବେ ବି ସେ ଅଛି କିଛି ଅଂଶରେ, ଏଇଟା ଅଛି ନାହିଁ ବୋଲି ନାହିଁ, ସରିଯାଇନି ପୁରା, ଅଛି ତଥାପି ବହୁତ ଜାଗରୁକ ଯେଉଁ ପରିବାର ଅଛନ୍ତି, ଆଉ ଯେଉଁମାନେ ଶିକ୍ଷିତ ଝିଅମାନେ ଶିଖିକି ଗଲେ ଶିକ୍ଷିତ ହେଲେଣି, ମୋର ତ ଅନୁଷ୍ଠାନ ସମ୍ପର୍କ ଅନୁଷ୍ଠାନ ପ୍ରାୟ 8-10 ଝିଅ ଦାମା କରୁଛନ୍ତି। ଏବେ ତ ଆମେ କରିକି ଆସିଲୁ ମହାକବି କାଳିଦାସ, କାଲକାଟାରେ କଲୁ, ବାରିପଦାରେ କଲୁ, ଆଉ ମୁଁ ନିଜେ କାଳିଦାସ ହେଉଥାଏ, ମୋ ଏଗ୍ନେଷ୍ଟ ଯେଉଁମାନେ ଝିଅ କରୁଥିଲା ବିଦ୍ୟାପତି, ସୁନ୍ଦର ଆକ୍ଟିଂ ଅଭିନୟ କରୁଛନ୍ତି,
1: ନିଶ୍ଚିତ ଭାବରେ ବଢ଼ିଆ କରୁଛନ୍ତି।
0: MSc ଆପଣଙ୍କର GM କଲେଜରେ ପଢ଼ୁଛି ଏବେ।
1: ଆଚ୍ଛା,
0: MSc ସେକେଣ୍ଡ ଇୟର ସିଏ ଏବେ କରୁଛି ଗ୍ରାମୀଣ ଅଭିନୟ।
1: ଏବେ ଏବେ ମାନେ ଏଇ ସଙ୍ଗୀତ ନାଟକ କ୍ଷେତ୍ରକୁ ସମସ୍ତେ ଟିକେ ସଜାଗ ହେଲେଣି ଏବଂ ଆସୁଛନ୍ତି?
0: ସଙ୍ଗୀତ କ୍ଷେତ୍ର ପ୍ରଥମରୁ ଥିଲା, ସଙ୍ଗୀତ କ୍ଷେତ୍ରରେ ପ୍ରଥମ ଥିଲା, ନାଚଟା ଏବଂ ନାଟକଟା, ନାଚଟା ଥିଲା କିଛି କିନ୍ତୁ ନାଟକ ନଥିଲା।
1: ତ ସାର୍ ଆଉ ଗୋଟେ କଥା କହିବେ ଯେ ଆପଣ ତ ନାଟକ ଲେଖୁଛନ୍ତି, ତ କୁହାଯାଏ ନାଟକ ମଧ୍ୟ ସାହିତ୍ୟର ଗୋଟିଏ ଅଂଶ,
0: ବଳିଷ୍ଠ ଅଂଶ
1: ନିଶ୍ଚିତ ଭାବରେ। ତ ଯେତେ ବି ସୃଜନଶୀଳ ସାହିତ୍ୟିକ ଅଛନ୍ତି କିମ୍ବା ନାଟ୍ୟକାର ଅଛନ୍ତି, ସମାଜର ଚିତ୍ରକୁ ଦେଖିକି ହିଁ ତାଙ୍କର ସେମାନେ ତାଙ୍କର ସୃଜନଶୀଳତାର ଯେଉଁ କଥାଟାକୁ ନାଟକ ହଉ ହିସାବରେ ହେଉ, ଗଳ୍ପ ହିସାବରେ ହେଉ, କିମ୍ବା କବିତା ହିସାବରେ ହେଉ ପରିପ୍ରକାଶ କରନ୍ତି ବୋଲି କୁହାଯାଏ। ତ ଆପଣ ଯେତେବେଳେ ନାଟକ ଲେଖନ୍ତି, ସମାଜର କେଉଁ କେଉଁ ଦିଗଟାକୁ ଆପଣ ସାଉଁଟନ୍ତି ଏବଂ
0: ଦେଖନ୍ତି? ମୋର ମାନେ ମୁଁ ମୋତେ ପ୍ଲସ୍ ପଏଣ୍ଟ ହେଇଗଲା କ'ଣ, ମୁଁ ଜଣେ ଶିକ୍ଷକ,
1: ଆଜ୍ଞା,
0: ପୁଣି ସଂସ୍କୃତ ସାହିତ୍ୟର ଶିକ୍ଷକ, ତେଣୁ ଭାଷା ସାହିତ୍ୟ ଉପରେ ମୋର ଟିକିଏ ଅଭିଜ୍ଞତା ରହିଛି। କେବଳ ଭାଷା ସାହିତ୍ୟ ନୁହଁ, ମୁଁ ପିଲାଦିନେ ରାମାୟଣ, ମହାଭାରତ, ଭାଗବତ ଯେତିକି ପୁରାଣ ଅଛି ସବୁ ପଢ଼ିଛି। ସଂସ୍କୃତ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟ ଉଭୟରେ ଯେତିକି କବ୍ୟ କବିତା ନାଟକ ଅଛି ପ୍ରାୟ ପିଲାଦିନେ ମୁଁ ବହୁତ ଆଗ୍ରହ ସହକାରେ ପଢ଼ିଥିଲି, ତେଣୁ ଆମ ଭିତରେ ଗୋଟେ ସୃଜନଶୀଳତା ଭିତରେ ଆମ ଭିତରେ ସୃଷ୍ଟି ହେଉଥିଲା, ଯେ ମୁଁ ବି ଏମିତି ଲେଖନ୍ତି, ମୁଁ ବି ଏମିତି ଗୀତ ଲେଖନ୍ତି, ମୁଁ ବି ଏମିତି କିଛି କାମ କରିଯାଆନ୍ତି, ଯେଉଁଟାକି ଅନ୍ୟମାନଙ୍କର ପଢ଼ିଲେ ଅନ୍ୟମାନେ ଖୁସି ହେଉ, ଆମେମାନେ ଖୁସି ହେଉ, ଯେମିତି ମୋ ଲେଖା ପଢ଼ିଲେ ସେମିତି କିଛି ଯେମିତି ଖୁସି ହେବେ। ତେଣୁ ଏହି ଦୃଷ୍ଟିରୁ ମୁଁ ପ୍ରଥମେ ଦେଖୁଥାଏ କ'ଣ ହେଉଥାଏ, ଯେ ପରିବେଶ ଯେମିତି ଥାଏ ସେ ପରିବେଶକୁ ଦେଖିଲା ପରେ, ପରିବେଶ ମିଶିଗଲା ପରେ ଯେଉଁଠି ସୃଷ୍ଟି ହେଉଥାଏ ଦ୍ୱନ୍ଦ୍ୱ, ସେଇଠି ଆମ ମନରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥାଏ। ମନେକର ଦେଖନ୍ତୁ ଆମର ପିଲାମାନେ, ପିଲାମାନଙ୍କର ମୁଁ ଯେତେବେଳେ ଆଦିବାସୀ ଏରିଆରେ ଚାକିରି କଲି, ପିଲାମାନଙ୍କର ପାରିବାରିକ ଅବସ୍ଥା, ପିଲାମାନଙ୍କର ମାନେ ଶିକ୍ଷକ ଶିକ୍ଷା ଅବସ୍ଥା, ପିଲାମାନଙ୍କର ପାରିପାର୍ଶ୍ୱିକ ଅବସ୍ଥାକୁ ମୁଁ ଲକ୍ଷ୍ୟ କଲି। ଗୋଟିଏ ଘଟଣା ମୁଁ କହୁଛି, ଝିରପାଣି ହାଇସ୍କୁଲରେ ମୁଁ ଶିକ୍ଷକତା କଲାବେଳେ ପାଠ ପଢ଼ାଉଥିଲି, ଦିନେ ସେଦିନ ମୋ ଦେହ କଲ ନଥିଲା, ମୁଁ ଟିକିଏ ଧୀରେ ଧୀରେ ଧୀରେ ଧୀରେ ପାଠ ପଢ଼ୁଥାଏ। ପିଲାମାନେ ସବୁବେଳେ ପାଠ ପଢ଼ିଲା ବେଳେ ଶିକ୍ଷକମାନେ ପଚାରନ୍ତି, ଆଚ୍ଛା ବୁଝିଲ କି ପିଲେ? ସେତେବେଳେ ପିଲାମାନେ କହନ୍ତି ହଁ ହଁ ସାର୍, ହଁ ଆଜ୍ଞା, କିନ୍ତୁ ସେଦିନ ପିଲାମାନେ କହିଲେ ଆଜି ଆଜ୍ଞା ବହୁତ ଭଲ ବୁଝିଲୁ। ମୁଁ କହିଲି ତା ମାନେ ଆଗରୁ ଯେଉଁଟା ମୁଁ କହୁଥିଲି ସେଇଟା ତୁମେ ବୁଝିପାରୁନଥିଲ? ସେମାନେ କହିଲେ ନାହିଁ ସାର୍, ଆପଣ ଟିକେ ସ୍ପିଡ଼ି କହନ୍ତି ତ, ଆମେ ଘରେ କହୁ ସାଧ୍ରି ଭାଷା, ଆମେ ବାଟରେ କହୁ ହିନ୍ଦୀ, ଆଉ ଆପଣ ଓଡ଼ିଆରେ ସିଧି ସ୍ପିଡ଼ି କହିଲା ବେଳକୁ ଆମେ ସାର୍ ବୁଝିପାରୁଲା। ସେଉଠୁ ମୁଁ ମଧ୍ୟ ସେ ପିଲାମାନଙ୍କ ଶିଖିଲି, ଏବେ ମୁଁ ଯାହା କହିବି ଧୀରେ ଧୀରେ କହିବି। ଏଇସବୁ ଆଲୋଚନା ଚାଲିଲା ବେଳେ ଗୋଟେ ପିଲା କ'ଣ କହୁଥାଏ, ଢୋଳେଇଥାଏ,

0: ତାପରେ ବିରକ୍ତ ହେଲି, ଠିଆ କରିଦେଲି। ସେ ପିଲା କାନ୍ଦି ପକାଇଲା। ସେଠୁ ମୁଁ କହିଲି କ'ଣ ହେଲା, ମୋ ଟିକେ ବାଧିଗଲା, ମୋତେ ଯେଉଁ ରାଗି ହେଇଥିଲି ସବୁ ପୁରା ମୋ ରାଗ ଛୁଟିଗଲା, ପିଲାଟା କାହିଁକି କାନ୍ଦିଲା। ସେଠୁ ପାଖ ପିଲାଟି କହିଲା, ସେଥିରେ ଦୁଇ ଦିନ ହେଲା ସେ ଖାଇନି ସାର।
1: ଓହୋ,
0: ଦୁଃଖ ହେଲା, କାହିଁ ଖାଉନି? ଆଉ ହେଲା ଠିକ ଟିକେ ବସ ବସ ବସ ବସ, ସାଙ୍ଗେ ସାଙ୍ଗେ ମୁଁ ଗୋଟେ ପାଉଁରୁଟି ମଗେଇକି ଆଣି ନେଇକି ଗଲି, ଛାଡ଼ି ପଡ଼ୁତା ଆଣିକି ତାକୁ ଦେଲି, ପାଣିଟି ପିଇଲି। କ'ଣ ହେଇଛି ସେଠୁ? ସେ ପିଲା ତ କିଛି କହିଲାନି, ସାଙ୍ଗମାନେ କହିଲେ ତା ବାପା ହେଉଛି ମଦ ପିଏ, କାମ ଦାମଟେ କରେନି, ମାଆ ଯାଆନ୍ତି କାମ କରିବା ପାଇଁ, ଆଉ ମାଆ ଯାହା ଆଣନ୍ତି ତାକୁ ଛଡ଼େଇ ନେଇକି ମଦ ପିଇ ଦିଏ, ଆଉ କେଉଁ ପାଠ ପଢ଼େଇବନି, ଆକୁ କାମ କରିବା ପାଇଁ ଡାକୁଛି। ସେଠୁ ମୋତେ ବହୁତ ବାଧିଲା, ମାନେ ମଣିଷ ହୃଦୟକୁ ଯେ ନ ବାଧିଛି
1: ଆଜ୍ଞା,
0: ସେ ପର୍ଯ୍ୟନ୍ତ କିଛି ସେ ଲେଖିପାରିବନି। ଆଉ ଯେଉଁ ଲେଖାଟା ଦେଖିବ ସେ ଲେଖା ଷ୍ଟ୍ରଙ୍ଗ ଲେଖା ହେବ, ହୃଦୟକୁ ବାଧିବା କଥା। ସମୁଦ୍ର ମନ୍ଥନରୁ ଅମୃତ ବାହାରିଥିଲା, ସେମିତି ମଣିଷର ହୃଦୟ ମନ୍ଥନରୁ ଯେକୌଣସି ସାହିତ୍ୟ ବାହାରିବ।
1: ଠିକ୍ ଠିକ୍।
0: ସେଠୁ ମୁଁ ଗଲି, ସା ପଛେ ପଛେ ଗଲି, ସେତେବେଳେ ସାଇକେଲ ମୋର ଥିଲା, ସାଇକେଲ ବସିକି ନଦୀ ଆରପାରିକି ଧୀରପାଣିର ନଦୀ ଆରପାର ସେ ଗାଁଟା, ସେ ଗାଁ ଗଲି। ଗାଁ ଗଲାବେଳେ ସତରେ ସେ ପିଲାଟି ଲୋକଟି ମଦ ବିକି ପାଟିମୁଣ୍ଡ କରୁଛି, ଆମେ ଗୋଟମ କରିଦେଲା, ମୋତେ ବି ବହୁତ ବିଗିଡ଼ିଲା। ତା'ପରେ ମୁଁ ତାକୁ ବିଗିଡ଼ା ଆରମ୍ଭ କରିଦେବି, ବଡ଼ ପାଟି କଲି, ଥାନାକୁ ନେଇଯିବି, ଡରିଗଲା ଟିକେ। ଆଉ ପାଠପଢ଼ା ବନ୍ଦ କରିବୁନି, ଆଉ କାମ କରିବୁ, ଆକୁ କାମ କରିବାକୁ ଦେବୁନି, ତା ମାଆ ତ କାମ କରୁଛି, ପାଠ ପଢ଼ୁଛି, ତୁ କିଏ କହିବା ପାଇଁ? ସେତେବେଳେ ଆମ ଖାଦ୍ୟ ଫାଦ୍ୟ ମିଳୁନଥିଲା ଏମିତି, ଯେ ଆଜିକାଲି ଯେମିତି ଖାଦ୍ୟ ମିଳୁଛି, ସେତେବେଳେ ଖାଦ୍ୟ ମିଳୁନି। କହୁଛି ଏଇଟା 83 ଆଡ଼େ କଥା କହୁଛି,
1: ଆଜ୍ଞା ଆଜ୍ଞା,
0: ଖାଦ୍ୟ ଫାଦ୍ୟ ମିଳୁନଥିଲା। ତେଣୁ ସେଠୁ ଦେଖିଲା ପରେ ସେଇ ଯେଉଁ ମନ ଭିତରେ ସୃଷ୍ଟି ହେଲା, ନାଟକ ଦେଖିଲି ଘାସ ଫୁଲ,
1: ଓ
0: ଯେଉଁଟାକି 10,000 କପି ଛାପିଥିଲା ଗଭର୍ଣ୍ଣମେଣ୍ଟ ପରିସା, ଏବଂ ଯେଉଁଟାକି ସାରା ଓଡ଼ିଶାରେ ପ୍ରହଳ ସୃଷ୍ଟି କରିଥିଲା। ସେ ଯେଉଁ ଆମର ଚିଫ୍ ସେକ୍ରେଟେରୀ ଅସିତ୍ ତ୍ରିପାଠୀ ଯିଏ ରିଟାୟାର କଲେ, ସେ ଥିଲେ IDM ରାଉରକେଲାରେ, ଆଉ ସିଏ ତାକୁ ନେଇକି ମୋର ସେଇ ପିଲାମାନେ, ଯେଉଁ ପିଲାଟି କରୁଥିଲା ମାଡ଼ ମାନେ ଖାଇ ପାଠ ପଢ଼ୁନଥିଲା, ସେଇ ପିଲା ହିଁ ସେ ମେନ୍ ଆକ୍ଟର
1: କଲା, ତାର ଚରିତ୍ର ହିଁ ନିଜେ ସେ
0: ନିଜେ
1: ଅଭିନୟ କଲେ।
0: ଆଉ ଆଦିବାସୀ ପିଲାଙ୍କୁ ନେଇ ମୁଁ ସାରା ଓଡ଼ିଶା ବୁଲିଥିଲି, ଆଉ ଯେଉଁଟାକି ମୋ ଜୀବନର ସମ୍ପୂର୍ଣ୍ଣ ବହୁତ ବଡ଼ ଅଭିଜ୍ଞତା। ତେଣୁ ମୁଁ ଯେଉଁ ନାଟକ ଲେଖେ ବା ଯେଉଁ କବିତା ଲେଖେ, ଆଚ୍ଛା ମୁଁ ଆଧୁନିକ କବିତା ଲେଖିପାରେନି, କାରଣ ସେତିକି ମୁଁ ପ୍ରେମ ଜୀବନରେ କରିନି, କାହିଁକି ନା
1: ଯେ ସାର୍ ମାନେ ପ୍ରେମ ନକଲେ
0: ନା, ପ୍ରେମ ନକଲେ
1: କବିତା ଲେଖି ହୁଏନି,
0: ଲେଖି ହୁଏ, କିନ୍ତୁ ପ୍ରେମ କରିବ, ପ୍ରେମର ଅନୁଭୂତିଟା ମୋ ସେତିକି ନାହିଁ, ମନେ କଥା ଅନୁଭୂତି ହିଁ ସବୁ ଲେଖିପାରେ। କାରଣ ମୁଁ ପିଲାବେଳେ ମା ମରିଗଲେ 13-14 ବର୍ଷ ବି ସମୟରେ, ବାପା ପାରାଲିସିସ୍, 4 ଭାଇ ଭଉଣୀ, ସେମାନଙ୍କୁ ମଣିଷ କରିବା, ସେମାନଙ୍କୁ ଇଏ କରିବା, ପାଠ ପଢ଼ିବା, ଦିଦିଟା ଏମ୍ଏ କଲି,
1: ସବୁ
0: ଦାୟିତ୍ୱ ପାଠ ପଢ଼ିବା, ପିଲାମାନେ ପାଠ ପଢ଼ିବା, ତା ଭିତରେ ବାହା ବି ହେଇପଡ଼ିଲି, ନ ବାହାହେଲେ ବାକ୍ୟ ହେଇପାରିବ ନା, ଆଲିଆରେ ବାହା ହେଇପଡ଼ିଲି, ଆଉ ତାହା ହଉ ତା ଭିତରେ, କିନ୍ତୁ ଭକ୍ତି ସେଟା ମୋ ଭିତରେ ପୁରିକି ରହିଲା।
1: ଠିକ୍ ଠିକ୍।
0: ତେଣୁ ଭକ୍ତି ସଙ୍ଗୀତ ମୋର ସବୁଗୁଡ଼ିକ, ଯଦି କହିବେ ଗୋଟେ ଗାଇକି ବର୍ତ୍ତମାନ,
1: ଆଜ୍ଞା ନିଶ୍ଚିତ ଭାବରେ ଆମେ ଶୁଣିବା ପାଇଁ ଚାହିଁବେ, ଆମର ଶ୍ରୋତା ବନ୍ଧୁମାନେ ମଧ୍ୟ ଏଇ କଥା ବି ଆମେ ନିଶ୍ଚିତ ଭାବରେ ଆଗକୁ ପଚାରିଥାନ୍ତୁ।
0: ଆଚ୍ଛା, ଯେତେବେଳେ ମୁଁ ପ୍ରଥମେ ଆସିକି ନା ରାଉରକେଲାକୁ ଟ୍ରାନ୍ସଫର୍ ହେଇଗଲା ଧୀରପାଣିକୁ, ସେ ସମୟରେ ସାଇକେଲ ମାରିକି ଆସୁଥାଏ, ଆଉ ଜଗନ୍ନାଥଙ୍କୁ ବହୁତ ଦିନ ହେଲା ଦେଖିନଥାଏ, ଆଉ ସେତେବେଳେ ଶଙ୍ଖଟେ ବାଜିଲା 98 ସେକ୍ଟର ପାଖରେ, ସେଠୁ ସାଇକେଲଟି ମୋତେ ଅଟିଗଲା, କଲମ ପାଖରେ ଥାଏ, ହବଡ଼େ ଥାଏ, ସେ ଲେଖିଲି ଗୀତଟି, ବୁଦ୍ଧପ୍ରସାଦ ରାଓ ଆପଣଙ୍କର ସିଙ୍ଗର, ଭଲ ସିଙ୍ଗର, ଆଉ ତାଙ୍କୁ ଦେଲି ସ୍ୱର କରିବା ପାଇଁ, ସେ ଲେଖିକି ସ୍ୱର କରିଥିଲେ।

0: ତେ ଏମିତି ଲେଖା ହେଇଥିଲା। ମୁଁ ବି ଶିଖୁଥିଲି ଗୀତ, ବିଶାରଦ କରିଛି ହିନ୍ଦୁସ୍ତାନୀ କଷ୍ଟ
1: ଜଣା ବି ପଡ଼ୁଛି ଆପଣ ଗାଉଛନ୍ତି।
0: ମୁଁ ଗାଇବା ଛାଡ଼ିଦେଲେଣି ବହୁତ ଦିନ ହେଲା, କିନ୍ତୁ
1: ଗୀତ
0: ନାଟକର ସଙ୍ଗୀତ କରିବା, ନାଟକରେ ନାଚ ନୃତ୍ୟ ମଧ୍ୟ କରିଛି, ଶିଖିଛି 4 ବର୍ଷ ଶିଖିଛି।
1: ସାର୍ ଏଇ କଥା ବି ଆପଣ ଯାହା କଥାଟାକୁ ବାହାର କରିଦେଲେ ଯେ ପ୍ରକୃତିରେ ନାଟକ କହିଲେ ଆମେ ସାଧାରଣ ଭାବରେ ବୁଝୁ ଯେ କିଛିଟା ଚରିତ୍ର ଆସିବେ ଏବଂ ତାଙ୍କ ଭିତରେ ଗୋଟେ ସଂଳାପ ହେବ ଏବଂ ଗୋଟେ ବିଷୟବସ୍ତୁକୁ ସେମାନେ ଉପସ୍ଥାପନ କରିବେ, ଲୋକ ଦେଖିବେ ଏଇଆ। କିନ୍ତୁ ଆପଣ ଯେଉଁ କଥା କହୁଥିଲେ ସେ ନାଟକରେ ବର୍ତ୍ତମାନ ସଙ୍ଗୀତର ଯେଉଁ ପ୍ରୟୋଗ, ତାପରେ ନୃତ୍ୟ ବି ଆସିଗଲାଣି ସେ ନାଟକରେ, ଏ କଥାଟାକୁ ଆପଣ କେମିତି ଦେଖନ୍ତି ଏବଂ କେମିତି ତାହା ବର୍ତ୍ତମାନ
0: ନାଟକ ଶୁଣନ୍ତୁ, ନାଟକଟା ହେଉଛି ଆତ୍ମା ହେଉଛି ତାର କାହାଣୀଟା ପୁରା
1: ଆଜ୍ଞା,
0: ରସ ଥିବ, ରସ ଥିବା କାହାଣୀଟା। ନାଟକ ଲେଖିଲା ପୂର୍ବରୁ ନାଟ୍ୟକାର ନିଶ୍ଚିତ ଭାବରେ ତାର ଅନୁଭୂତି ରହିବା କଥା, ଯେଉଁ ବିଷୟରେ ଲେଖୁଛି ତା ବିଷୟରେ ପ୍ରତ୍ୟକ୍ଷାନୁଭୂତି ବହୁତ ରହିବା କଥା, ପଢ଼ିକି ଅନୁଭୂତି ନୁହଁ, ପ୍ରତ୍ୟକ୍ଷାନୁଭୂତି ନହେଲେ ହେବନି। ପ୍ରତ୍ୟକ୍ଷାନୁଭୂତି ନାଟକ ଲେଖିବା ଆରମ୍ଭ କଲା, ନାଟକରେ ଏକ ସଂଘାତ ରହିବ, ଷ୍ଟୋରିଟା ଷ୍ଟ୍ରଙ୍ଗ ଷ୍ଟୋରି ହେଲା, ସଂଘାତ ରହିବ, ସଙ୍ଗୀତ ରହିବ, ନୃତ୍ୟ ରହିବ
1: ଆଜ୍ଞା,
0: ସବୁରେ ନୃତ୍ୟ ରହିବ କିଛି ମାନେ ନାହିଁ, ସଙ୍ଗୀତଟା ନିହାତି। ସଙ୍ଗୀତ ହୁଏତ ସଙ୍ଗୀତ ଲେଖା ଗୀତ ନ ବାଜି ନପାରେ, କିନ୍ତୁ ସଙ୍ଗୀତର ଯେଉଁ ମନେ କରନ୍ତୁ ଗୋଟେ କରୁଣ ରସ ସୃଷ୍ଟି ହେବ, କରୁଣ ସୃଷ୍ଟି କରିବା ପାଇଁ ଯେଉଁ ପରିବେଶ ସୃଷ୍ଟି କରିବା, ନାଟକ ଭିତରେ ନ ରହିଲେ ସେ କରୁଣ ପଶିବ କେମିତି?
1: ଠିକ୍ ଠିକ୍।
0: ଡାଇଲଗ୍ ଗୁଡ଼ା ସେମିତି, ଡାଇଲଗ୍ କହିଲା ବେଳେ ବା ସଂଳାପ କହିଲା ବେଳେ ସେତିକି ଗ୍ୟାପ୍ ନଦେଲେ ସଙ୍ଗୀତ ପଶିବ କେମିତି? ସଙ୍ଗୀତ ଜ୍ଞାନ ନଥିଲେ, ନା ନୃତ୍ୟ ଜ୍ଞାନ ନଥିଲେ, ଏବଂ ଆପଣଙ୍କ ଅନୁଭୂତି ନଥିଲେ, ସେଭଳି ଆପଣ ହୃଦୟ ଭିତରେ ମନ୍ଥନ ନ ହେଉନଥିଲେ, ସେ ନାଟକ ହେଇପାରିବନି। ଏବେ ଆମେ ନାଟକ କରି ଆସିଲୁ ମହାକବି କାଳିଦାସ, ମହାକବି କାଳିଦାସରେ ଆପଣ ଦେଖିବେ ତା ଭିତରେ ପ୍ରଥମ ପୁଙ୍କ ଆରମ୍ଭ କରିଛି ମହାକବି କାଳିଦାସଙ୍କର ଯେଉଁ ଆପଣଙ୍କର ଯେଉଁ ଋତୁସଂହାର, ଋତୁସଂହାର ବସନ୍ତ ଋତୁର, ବସନ୍ତ ଋତୁରେ ବର୍ଣ୍ଣନା କରିଛନ୍ତି ସେ ଋତୁସଂହାର ବର୍ଣ୍ଣନା ଗୀତରେ ତାକୁ ମୁଁ ଓଡ଼ିଶୀ ଢାଞ୍ଚାରେ ତାର ନୃତ୍ୟ ଆରମ୍ଭ କଲି। ନାଚ ହେଉଛି କେଉଁଠି? ଗୋଟେ ବେଶିଆବାଡ଼ିରେ,
1: ଏଇଟା ପ୍ରଥମେ ତାର ସିନ୍
0: ଆରମ୍ଭ ହଉ, ଦେଖନ୍ତୁ ବେଶିଆବାଡ଼ିରେ ଆରମ୍ଭ ହେଉଛି, ବେଶିଆବାଡ଼ିରେ ପୁଣି କେଉଁଟା ସଂସ୍କୃତ ଶ୍ଳୋକ, ଓଡ଼ିଶୀ ନୃତ୍ୟ, ଯିଏ ଯାଇଛି ଜଣେ ତାର ଯେଉଁ ଗ୍ରାହକ ଯିଏ ସେ ହେଉଛି ପଣ୍ଡିତ। ଚିନ୍ତା କରନ୍ତୁ ନାଟକ କେମିତି ଆରମ୍ଭ ହେଉଛି, କାଳିଦାସ କେମିତି ଆରମ୍ଭ ହେବ, ସେ ପଣ୍ଡିତ କହୁଛି, ପଣ୍ଡିତ କହୁଛି, ପଚାରୁଛି ତାକୁ ସେ ବେଶିଆ, ଯେ ବେଶିଆକୁ ପଚାରୁଛି, ଆରେ ତୁମେ ଏଇସବୁ କରିକି କ'ଣ ତୁମେ ପେଟ ପୂରଣ କରୁଛ ନା? ଆପଣ ଭଳିଆ ତ ଗ୍ରାହକ କିଛି ଆସୁଛନ୍ତି, ମୁଁ ସଂସ୍କୃତ ସାହିତ୍ୟ ଉପାସକ, ମୁଁ ଆମ ଭାରତୀୟ ସଂସ୍କୃତି ସାହିତ୍ୟ ପରମ୍ପରାକୁ ଭଲ ପାଏ, ତେଣୁ ମୁଁ ତାରି ମାଧ୍ୟମରେ ଯେତିକି ପଇସା ଆସିବ ଆସିବ, ଯାହା ଚଳୁଛି ଚଳୁଛି, ଏମିତି କଥା ହଉ ଆସିଯାଇଛି କାଳିଦାସଙ୍କ କଥା।
1: ଓହୋ,
0: ସେ ଯେଉଁ ସୂତ୍ରଧର କାଳିଦାସ କଥା ଆଣିଲେ, ପୁଣି କାଳିଦାସ କାଳିଦାସ କଥା ଚାଲିଗଲା। କାଳିଦାସଙ୍କର ଯେଉଁ ଯେଉଁ ତାଙ୍କ କବିତା ଭିତରେ ଯାହା ଯାହା ଟିକେ ଟିକେ ଅଛି ମୁଁ ତାକୁ ସଂଗ୍ରହ କଲି, ଏବଂ ଯେଉଁମାନେ ମତାମତ ଦେଇ ତାଙ୍କୁ ସଂଗ୍ରହ କଲା ପରେ ସେ ନାଟକଟି କରାହେଇଛି।
1: ତ ସାର୍, ଆମେ ଯଦି ନାଟକର କଥା କହିବା, ଆପଣ ତ କହିଲେ ଯେ ନାଟକରେ କେମିତି ସଙ୍ଗୀତର ତାର ଗୁରୁତ୍ୱ ରହିଛି, ତା ସହିତ ଯଦି ସେମିତି ସାଧାରଣ ଭାବରେ ଜଣେ ଶ୍ରୋତା କିମ୍ବା ପାଠକ ଭାବେ ଯେ ନାଟକ କହିଲେ ସଂଳାପର ଗୋଟେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି, ତ ସଂଳାପ ଲେଖିଲା ବେଳେ ଶବ୍ଦ, ତାପରେ ଯେଉଁ କାହାଣୀର ସେ ଚରିତ୍ର କେଉଁ ବାଟରେ ଯାଉଛି, କେଉଁ ରସରେ ତାକୁ ଆପଣ ଉପସ୍ଥାପନ କରିବା ପାଇଁ ଚାହୁଁଛନ୍ତି, ସେଇଟା କ'ଣ ଡିମାଣ୍ଡ କରୁଛି, ଏ ଅନେକ କଥା ଆପଣ ହୁଏତ କରୁଥିବେ। ତ ସଂଳାପର କଥା ଯେତେବେଳେ ଆସିଛି, ଆମେ ଚାହିଁବୁ ଆପଣଙ୍କ କଣ୍ଠରୁ ଟିକିଏ ସଂଳାପ ଶୁଣିବୁ, ଏବଂ ଏହି ସଂଳାପ ଲେଖିଲା ବେଳେ ଆପଣ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦିଅନ୍ତି, କେମିତି ସଂଳାପ ଲେଖନ୍ତି, ସେ କଥା ଟିକିଏ କହିବେ।
0: ସଂଳାପ ଲେଖିଲା ବେଳେ ପାତ୍ରୋଚିତ ସଂଳାପ ହେବା କଥା, ଯିଏ ଯେଉଁ ଚରିତ୍ର କରୁଛି, ଯେଉଁ ଚରିତ୍ର ତୁମେ ନେଇଛନ୍ତି, ଆପଣ ନେଇଛନ୍ତି ଗାଉଁରୀ ଚରିତ୍ର, ଗାଁ ଭାଷା ରହିବା କଥା।
1: ଆଚ୍ଛା,
0: ମୁଁ ସମ୍ବଲପୁରୀ ଭାଷାରେ ନାଟକ ଲେଖିଛି, ଆଦିବାସୀ ଭାଷାରେ ନାଟକ ଲେଖିଛି, ଆଦିବାସୀ ଭାଷାଙ୍କ ଲୋକ ମୁହଁରେ ଶୁଦ୍ଧ ଓଡ଼ିଆ ଦେଇ ହେବ ନାହିଁ, ତାଙ୍କର ଯେଉଁ ଭାଷା ଅଛି ସେ ଭାଷା ଦେବା।
1: ଆଜ୍ଞା,
0: ପାର୍ଲି ନାଟକ ମୋର ଅଛି, ତୁମେ ପୁରୁଷମାନେ ଯେଉଁ ନାଇଁ ପାରିଲ, ମୁଁ ସେଇଟା ପାର୍ଲି, ଆଇ କୁଡ୍ ସେଇଟା ହେଉଛି ଆପଣ ସଂଗୀତ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ହେଇଥିଲା, ଇଜେଡ଼ିସି ସାରା ଭାରତରେ ହେଇଛି ସେ ନାଟକ, ବଢ଼ିଆ ନାଟକଟେ ସେଇଟା ବି। ଯେଉଁ ଆମର ଯେଉଁମାନେ ପାରୁ ସେ ଝିଅ ନାଁ ଦେଇଛି ପାରୁ, ଏବଂ ଗୌଁତିଆମାନେ ଯେମିତି ଅତ୍ୟାଚାର କରୁଥିଲେ ସେ ଅତ୍ୟାଚାର ମୁଁ ଦେଖେଇ ତାରିତରେ ମୁଁ ଦେଖିଛି, ସେଟାକୁ ଦେଖିଛି, ତାକୁ ରହିଛି କର୍ମା ନାଚ ଅଛି, ସବୁ ତା ଭିତରେ ଅଛି।
1: ଓହୋ,
0: ଆଉ ମାନେ ଆପଣ ସଂଳାପ କଥା କହିଲେ, ଯେଉଁ ବର୍ତ୍ତମାନ କାଳିଦାସ ଯେତେବେଳେ ତାଙ୍କ ସ୍ତ୍ରୀ ମାନେ ଯେତେବେଳେ ତାଙ୍କୁ ନିର୍ବାସନ ହେଉଛି, କାହିଁକି ନିର୍ବାସନ ହେଉଛି, ସିଏ ଯାଉଛନ୍ତି ବେଶିଆବାଡ଼ି ଯାଉଛନ୍ତି ବୋଲି, କାହିଁକି ଯାଉଛନ୍ତି ନା, କାମିନୀ ହେଉଛନ୍ତି କାଳିଦାସଙ୍କର ସଂସ୍କୃତ ସାହିତ୍ୟକୁ ଯେତିକି ତାଙ୍କର କାବ୍ୟ କବିତାକୁ ସେ ନୃତ୍ୟ ମାଧ୍ୟମରେ ପରିବେଷଣ କରନ୍ତି, ତେଣୁ ସିଏ ତାଙ୍କୁ ଭଲ ପାଆନ୍ତି, ଇଏ ତାଙ୍କୁ ଭଲ ପାଆନ୍ତି, ଇଏ ତାଙ୍କ ସିଏ ତାଙ୍କ କାବ୍ୟ କବିତାକୁ ଭଲ ପାଆନ୍ତି, ଇଏ ତାଙ୍କ ନୃତ୍ୟକୁ ଭଲ ପାଆନ୍ତି, ତେଣୁ ଦୁଇ ଜଣଙ୍କ ମିଶ୍ରଣ ହୁଏ ଯାଆନ୍ତି। କିନ୍ତୁ ସେଟାକୁ ନେଇକି ତାଙ୍କର ଯେଉଁ ତାଙ୍କୁ ସହି ନ ପାରୁଥିବା କିଛି ପଣ୍ଡିତ ରାଜାଙ୍କ ପାଖରେ କହିଦେଲେ ଯେ ଇଏ ହେଉଛନ୍ତି ସେଠି ଯାଇକି ତାଙ୍କର ଖରାପ ଚରିତ୍ର ପାଇଁ ଯାଉଛନ୍ତି। ତେଣୁ ସେଟା ରାଜା କିଛି ନ ବୁଝିକି ରାଜା ତାଙ୍କୁ ଯେହେତୁ ସେ ତାଙ୍କର ରାଜନର୍ତ୍ତକୀ ଥିଲେ ଆଉ ତାଙ୍କ ଘରକୁ ଯାଉଛନ୍ତି ତେଣୁ ତାଙ୍କୁ ନିର୍ବାସନ ଦେଇଦେଲେ
1: କାଳିଦାସଙ୍କୁ।
0: ସେ ନିର୍ବାସନ ଦେଲା ପରେ ଯେଉଁଟାକି ନିର୍ବାସନ ପରେ ବର୍ଷ ପରେ ଲେଖିଥିଲେ ମେଘଦୂତ ଲେଖିଛନ୍ତି।
1: ଆଚ୍ଛା ହଁ ହଁ ହଁ
0: ମେଘଦୂତ ଲେଖିକି ପଠାଇଛନ୍ତି ନିଜ ପତ୍ନୀଙ୍କ ପାଖରୁ ପତ୍ର। ସେ ଯିବା ପୂର୍ବରୁ ତାଙ୍କ ସ୍ତ୍ରୀ ତାଙ୍କୁ ମଧ୍ୟ ବିଶ୍ୱାସ କରୁନାହାନ୍ତି, ତାଙ୍କୁ କହୁଛନ୍ତି ତୁମେ ଚାଲିଯାଅ ଏଇ କଲେ ଆମେ ମୁଁ ଯଦି ଯିବି ତାହେଲେ ଦୁଇ ଜଣ ପଳେଇବା, ନାଇଁ ମୁଁ ଯିବିନି, ମୁଁ ତୁମ ସାରା କୁଆଡ଼େ ଯିବିନି, ତୁମ ଚରିତ୍ରହୀନ। ସେଠି କହୁଛନ୍ତି ବିଦ୍ୟୋତ୍ତମେ କେବଳ ପତ୍ନୀ ହିଁ ପତିର ଚରିତ୍ରବତ୍ତାର ପ୍ରମାଣପତ୍ର ଦେଇଥାଏ, ତୁମେ ଯଦି ମୋତେ ଅବିଶ୍ୱାସ କରିବ ତାହା ବିଶ୍ୱାସ କରିବ କିଏ, କିଏ ମୋତେ ଚରିତ୍ରବାନ ବୋଲି କହିବ। ତାପରେ ତାକୁ ଢେର ସମୟ କରି ଛାଡ଼ି ଦେଉଛନ୍ତି, ମୁଁ ଚାଲିଯାଉ।

0: ଚିନ୍ତିତ ତମେ। ହେଲେ ମନେ ରଖିବ, ମୁଁ ଯେଉଁଠି ଥିବି ଯେମିତି ଥିବି ତୁମକୁ ସବୁବେଳେ ଆଗ ଭଳି ସ୍ନେହ କରୁଥିବି, ଭଲ ପାଉଥିବି। ସୁଖରେ ରୁହ, ଶାନ୍ତିରେ ରୁହ। ଏତିକି କହିକି ସେ ଯାଇଛି, ତାଙ୍କ ପତ୍ନୀ ଆଖିରୁ ଲୋଭ ହୋଇଛି, ପଳେଇଛନ୍ତି। ଏହିସବୁ ଚରିତ୍ର ଚିତ୍ରଣ କଲାବେଳେ ଲେଖକ ସବୁବେଳେ ଚିନ୍ତା କରିବା କଥା ଯେ ମୁଁ ଯାହାକୁ ନେଉଛି ଯେମିତି ଦର୍ଶକମାନେ ଖୋଜିବେ, ଆରେ ମୁଁ ସେଇଟା କି ଏହା କହିବେ। ଏବେ ଅକ୍ଟୋବର 12 ପାଇଁ ଗୋଟେ ନାଟକ ଲେଖା ଚାଲିଛି, ମାତା ନିନ୍ଦତି ନା ଭିନନ୍ଦତେ ପିତା ଭ୍ରାତାନ ସମ୍ଭାଷସେ, ଏମିତି ଯେଉଁ ଆମ ନାଇ ଶ୍ଳୋକଟା ଅଛି, ବେକାର ଗଳ୍ପ ଯେଉଁଟା ଥିଲା, ସେଇ ଶ୍ଳୋକକୁ ମାଧ୍ୟମ କରିକି ହ୍ୟର୍ଥସ୍ୟ ସର୍ବେ ବସା, ଅର୍ଥରେ ସବୁ ବସା, ଗୋଟେ କମେଡ଼ି ନାଟକ କରୁଛି, ଅର୍ଥ ଦ୍ୱାରା କେମିତି ସମସ୍ତେ ବସିଭୂତ ହୁଅନ୍ତି ଚାଲିଛି। ଆପଣ ଆସିଲା ବେଳେ ମୁଁ ଲେଖୁଥିଲି।
1: ଆଚ୍ଛା, ନାଟକ ନିର୍ଦ୍ଦେଶନାରେ କ'ଣ ଭୂମିକା ରହିଛି ସାର୍?
0: ନାଟକ ନିର୍ଦ୍ଦେଶକ ଆଜିକାଲିକା ନିର୍ଦ୍ଦେଶକ ବର୍ତ୍ତମାନ ଟିକେ ଇଏ ହେଇପାରେ, ସେମାନେ କ'ଣ କରୁଛନ୍ତି, ଆମର ଭାଷା ଯେଉଁ ଭାଷାକୁ ଭାଷାରେ ନାଟକ ଲେଖାଗଲା, ଯେଉଁ ସଂଳାପ ରହିଲା, ଯେଉଁ କଥା ରହିଲା, ତାକୁ ବେଶୀ ଗୁରୁତ୍ୱ ଦେଉନାହାନ୍ତି। ଏବେ ଭିଜୁଆଲାଇଜେସନ୍କୁ ବେଶୀ ଦେଖୁଛନ୍ତି, ଲାଇଟିଂରେ ବେଶୀ କାମ କରୁଛନ୍ତି, ସଙ୍ଗୀତରେ ନୃତ୍ୟରେ ଭିଜୁଆଲାଇଜେସନ୍ରେ କାମ କରୁଛନ୍ତି, ଯାହାଦ୍ୱାରା ମୋ ମତରେ ଏଇଟା ହୋଇ ଭୋଇରେ ଆକୁ କିଏ ନ ମାନିପାରନ୍ତି, ମୋ ମତରେ ନାଟକ ହେଉଛନ୍ତି ବଳିଷ୍ଠ ମାଧ୍ୟମ, ଭାଷା ସଂସ୍କୃତିକୁ ବଞ୍ଚାଇ ରଖିବା ବଳିଷ୍ଠ ମାଧ୍ୟମ।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ତାର ସେଇ ଅଂଶଟା ନଷ୍ଟ ହେଇଯାଉଛି, ଭାଷା ଯଦି ନ ରହିବ, ଯଦି ସଂଳାପ ଉଚ୍ଚକୋଟ ନ ରହିବ, ଯଦି ଆପଣଙ୍କର ସଙ୍ଗୀତ ନ ରହିବ, ଯଦି ଆମର ଯେଉଁ ସଂସ୍କୃତି, ଯେଉଁ ଭାଷା ମାଧ୍ୟମରେ ସଂଳାପ ମାଧ୍ୟମରେ ସଂସ୍କୃତି ଆସିବ ନା,
1: ଆଜ୍ଞା ଆଜ୍ଞା,
0: ସଂଳାପ ନାହିଁ, ସଂଗ୍ରାଯାଏ ଏ ସଂଳାପର ଗୁରୁତ୍ୱ ଦେଉନାହାନ୍ତି। କିନ୍ତୁ ମୋ ମତରେ, ମୁଁ ଯେଉଁ ଯେତିକି ନାଟକ ନିର୍ଦ୍ଦେଶନ ଦେଲେଣି, 200ରୁ ଉପର ନାଟକ ନିର୍ଦ୍ଦେଶନ ଦେଲେଣି, ମୋ ମତରେ ଦର୍ଶକମାନେ ସମସ୍ତେ, ସାରା ଓଡ଼ିଶା ନାଟକ ହେଉଛି, ଏଇ ସମ୍ବଲପୁର ବି କରିଛି, ଏବେ କରିଛି, ଜନ୍ମମାଟି କରିକି ଯାଇଛି ସମ୍ବଲପୁରରେ।
1: ଆଜ୍ଞା,
0: ତେଣୁ ମୋ ମତରେ କ'ଣ ହେଉଛି ଯେ ସଂଳାପକୁ ଆମେ ସଙ୍ଗୀତ ଦେଉ, ଲାଇଟିଂ ଗୁରୁତ୍ୱ ଦେଉ, ସବୁକିଛି କରୁ, କିନ୍ତୁ ସଂଳାପ କାହାଣୀକୁ କେବେ ଛିନ୍ନ ବିଚ୍ଛିନ୍ନ କରିବା ଉଚିତ ନୁହଁ,
1: ସେଇଟା ଗୋଟିକ ଧ୍ୟାନ ଦେବାର ଆବଶ୍ୟକତା,
0: ନିହାତି ଆବଶ୍ୟକତା, ନିହାତି ଆବଶ୍ୟକତା। ଆଉ ଶୁଣନ୍ତୁ, ଆଉ ଗୋଟେ କଥା କହୁଛି, ମୁଁ ନାଟକ ଲେଖିବାର, ମୁଁ ଗୋଟେ କାହାଣୀକୁ ପ୍ରାୟ ମାସେ 5 ମାସ 2-3 ମାସ ମୋର ହୃଦୟ ଭିତରେ ଘୁରୁଥାଏ, ଘୁରୁତ୍ୱ ମୁଁ କିନ୍ତୁ ଅସହାୟ ପଡ଼େ, ଆରେ ମୁଁ କିଛି ଆସୁନି କାହିଁକି, ମୁଁ ଲେଖିପାରୁନି କାହିଁକି, ଏଭଳି ଭାବିଦିଏ ମୁଁ। ତାପରେ ମାଆଙ୍କୁ ଡାକିକି ମୋର ଯେତିକି ଭକ୍ତି କରିବା କଥା କରିକି ବସିଯାଏ, କିନ୍ତୁ ଆପଣଙ୍କ ଭଗବାନଙ୍କ ଆଶୀର୍ବାଦରୁ, ମା ଦୁର୍ଗାଙ୍କର ଆଶୀର୍ବାଦରୁ, ଆପଣମାନଙ୍କ ସମସ୍ତଙ୍କ ସଦିଚ୍ଛାରୁ ସେ କଲମ ରହେନି, ଚାଲିଯାଏ, ମାନେ ଥରେ ଲେଖିଲା ମାନେ ରାତି ପାଇଯାଏ, ସରିଯାଏ।
1: ହେଲେ ସାର୍, ଆମେ ଏଇଠି ଏମିତିଆ କହିପାରିବା କି ଯେ ଯେକୌଣସି ସୃଜନଶୀଳ ସାହିତ୍ୟିକ ହୁଅନ୍ତୁ, ନାଟ୍ୟକାର ହୁଅନ୍ତୁ, କିମ୍ବା ଗୀତିକାର ହୁଅନ୍ତୁ, ତାଙ୍କର ସୃଜନଶୀଳତାର ପଛରେ କିଛି ଅଦୃଶ୍ୟ ଶକ୍ତିର ଆଶୀର୍ବାଦ ରହିଛି ବୋଲି?
0: ନିଶ୍ଚିତ ଭାବରେ, ଆମେ ମୁଁ କିଛି କରୁନି, ମୁଁ କହିବି ଏଟା ମୁଁ କିଛି କରୁନି, ସବୁ ତାଙ୍କରି ଦୟାରୁ ହିଁ ହେଇଛି। ସେ ଦୟା ନକଲେ ମୁଁ କିଛି, ବିଶ୍ୱାସ କରନ୍ତୁ, ନାଟକ ନିର୍ଦ୍ଦେଶନ ଦେଲାବେଳେ ମଧ୍ୟ ମୁଁ କିଛି ପ୍ରସ୍ତୁତ ହେଇ ଯାଏନି, କିନ୍ତୁ ଗଲା ପରେ ସେ ଯେଉଁ ବାହାରେ ଜିନିଷଗୁଡ଼ା ବି ଆମର ଯେଉଁ ଅଭିନେତାମାନେ ମଧ୍ୟ ଖୁସି ହୁଅନ୍ତି, ଆଉ ମୁଁ ମଧ୍ୟ ଭାଇ ମୁଁ ଏଇଟା କରିପକେଇଛି, ମୁଁ ଜାଣିପାରୁନି ଏଇଟା ଯେତେ ଏବେ ଲେଖାଗୁଡ଼ା ପଢ଼ିଥିଲା, ପୁରୁଣା ଲେଖା 126 ଲେଖା, ଯେଉଁ ମଝିରେ ଗୋଟେ ପଢ଼ିଦେଉଛି, ଏଇଟା ମୁଁ ଲେଖିଛି, ଏଇଭଳି ଲାଗେ
1: ଲାଗେ,
0: କାହିଁକି ଆକ୍ଚୁଆଲି ମୁଁ ଲେଖିନି, କିଏ ଲେଖିଛି, ଉପରେ ଲେଖିଛନ୍ତି। ତାପରେ ଆପଣଙ୍କ ପାରିବାରିକ ସହଯୋଗ ନ ରହିଲେ ହେବନି,
1: ହେବନି, ଏଇଟା ତ ଠିକ୍ କଥା କହିଲି ସାର୍। ଯେକୌଣସି ଗୋଟେ ଶକ୍ତିର ଆଶୀର୍ବାଦ ତ ରହିଛି, କିନ୍ତୁ ପ୍ରକୃତିରେ ଯିଏ ନାଟ୍ୟକାର ହୁଅନ୍ତୁ କିମ୍ବା ସୃଜନଶୀଳ ବ୍ୟକ୍ତିତ୍ୱ ଯିଏ ବି ହୁଅନ୍ତୁ, ତାକୁ ମଧ୍ୟ କିଛି ପରିଶ୍ରମ କରିବାକୁ ପଡ଼େ। ତ ଏଇ ଯେଉଁ ସୃଜନଶୀଳତାର ଦିଗଟାକୁ ଆଗେଇ ନେବା ପାଇଁ ଆପଣଙ୍କର ବ୍ୟକ୍ତିଗତ ସ୍ତରରେ କ'ଣ କ'ଣ ସବୁ ଆପଣ ପ୍ରୟାସ କରିଛନ୍ତି,
0: ଯେମିତିକି
1: ଶବ୍ଦ ସମ୍ଭାରକୁ ଆମେ ସାଉଁଟିବା, କିମ୍ବା ବିଭିନ୍ନ ତଥ୍ୟ ଆମେ ଜାଣିବା, ସମାଜର ବାସ୍ତବତାକୁ ଟିକେ ପରଖିବା, କିମ୍ବା ଯେକୌଣସି ସଂସ୍କୃତି କିଭଳି ଭାବରେ ଗତି କରୁଛି, ଏସବୁ ଗୋଟେ ରିସର୍ଚ୍ଚ କଥା ଯଦି ଆମେ କହିବା, ସେ ଦିଗରେ ଆପଣଙ୍କର କେମିତି?
0: ମୁଁ ପ୍ରଥମରୁ କହିସାରିଛି, ଏବେ ବି କହୁଛି ଯେ ମୁଁ ପ୍ରଥମରୁ ପିଲାବେଳୁ ମୁଁ ଟିକେ ପୁରାଣ ପଢ଼ିବା ପାଇଁ ଭାରି ଭଲ ଲାଗେ। ମହାଭାରତ ରାମାୟଣକୁ ପ୍ରାୟ 12-13 ବର୍ଷ ହେଲା ବେଳକୁ ମୋତେ ରାମାୟଣ ମହାଭାରତ ସାଥ ଦେଇଥିଲି, ରାମାୟଣ ମହାଭାରତ ଭାଗବତ ଆଉ ନୃସିଂହ ପୁରାଣ ଏସବୁକୁ ପ୍ରାୟ ପଢ଼ିସାରିଥିଲି। ତାପରେ ମୁଁ ସଂସ୍କୃତ ପଢ଼ିଲି, ସଂସ୍କୃତରେ ସେଗୁଡ଼ା ପଢ଼ିଲି, ମୋତେ ଓଡ଼ିଆରେ ପଢ଼ିଥିଲି, ତା ସଂସ୍କୃତ ସେ ପଢ଼ିଲି, ସଂସ୍କୃତର ପ୍ରାୟ 85% ଶବ୍ଦ ଓଡ଼ିଆରେ ଅଛି। ଆପଣ ଓଡ଼ିଆକୁ ସମୃଦ୍ଧ କରୁଛି ସଂସ୍କୃତ,
1: ଆଜ୍ଞା ଆଜ୍ଞା,
0: ସଂସ୍କୃତ ଆଉ କିଛି ବିଦେଶୀ ସହିତ ପଶୁଛି ଧୀରେ ଧୀରେ। ତାପରେ ହେଉଛି କ'ଣ, ଅନୁଭୂତି, ପିଲାର ଦିନ ମୁଁ ସବୁ ଲୋକମାନଙ୍କ ସହିତ ମିଶି ମିଶି ଆସିଛି, ମୁଁ ବାରଣା ପଇସାରେ ମଜୁରୀ ଲାଗୁଥିଲି, ମଜୁରୀ ବୁଝୁଛନ୍ତି ତ,
1: ହଁ ଆଜ୍ଞା,
0: ବାରଣା ପଇସା ମାନେ 75 ପଇସାରେ ମୂଲ ଲାଗିକି ମୁଁ ଆଣିକି ପଘରେ ଚଳଉଥିଲି,
1: ଓହୋ,
0: 12 ରୁ 2 ଟଙ୍କା 2 ଟଙ୍କାରେ ବଢ଼ି ବଢ଼ିକି ବର୍ତ୍ତମାନ ରିଟାୟାର୍ କଲି, ହାଇସ୍କୁଲର ମୁଁ ଜଣେ ଟିଚର୍ ହେଇ ରିଟାୟାର୍ କଲି, ତେଣୁ ସେ ଅନୁଭୂତି ରହିଲା।

0: ତେଣୁ ମୁଁ କହି ଆମର କହିବାର ଉଦ୍ଦେଶ୍ୟ ଯେ ନାଟ୍ୟକାରଟିଏ ପ୍ରଥମେ ପଢ଼ୁ,
1: ଠିକ
0: ନାଟକ
1: ଠିକ
0: ଦେଖୁ,
1: ହଁ ହଁ
0: ନାଟକ ଶୁଣୁ, ରେଡ଼ିଓରେ ନାଟକ ଶୁଣୁ। ଆମେ ତ ରେଡ଼ିଓ ନାଟକ ଶୁଣି କାନ୍ଦି ପକାଉଥିଲୁ, ଏ ଯେଉଁ ନଟବର ସେଣ ଆଉ ବାବି ବାବି ପରମ ପୂଜ୍ୟ ବାବି ବାବୁ ଏମାନଙ୍କ ଶବ୍ଦ ଶୁଣିଲା ପରେ ଆମେ କାନ୍ଦି ପକାଉଥିଲୁ। ସେତେବେଳେ ନଦିଆ ବିହାରୀ ଥିଲେ ଯେଉଁ ସୀତାଙ୍କ ମହାନ୍ତି, ତାଙ୍କର ସବୁ ଭୟ ଶୁଣିଲା ପରେ ଆମର ଝରଣା ଦାସ ଏମାନେ ଶୁଣିଲା ପରେ ଆମେ କାନ୍ଦି ପକାଉଥିଲୁ। ସେ ଅନୁଭୂତି ଆଣନ୍ତୁ, ଅନୁଭୂତି ଆଣିଲେ ଅଟୋମେଟିକ ନାଟକ ବାହାରିବ, ଆପଣ କେହି ଅଟକେଇ ପାରିବେନି। ନାଟକ ହଉ, କବିତା ହଉ, ଗଳ୍ପ ହଉ, ଅନୁଭୂତି ନ ହୋଇକି ଯେ ଆମେ ଖାଲି ଅଟୋଟେ ପଢ଼ିବା ଦେଇକି ଏଇଟା ଦେଖିଲୁ ମାରିଦେବା, ସିଏ କାଳଜୟ ହେଇପାରିବ
1: ହେଇପାରିବନି, କୌଣସି ହୃଦୟକୁ
0: ଛୁଇଁପାରିବ ନାହିଁ।
1: ସଂକ୍ଷେପରେ ଆପଣଙ୍କଠୁ ଜାଣିବା ପାଇଁ ଚାହିଁବୁ।
2: ଶୁଣିଲେ ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରସାର କରୁଛୁ ଆଜିର ଯୁବବାଣୀ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ। ଶ୍ରୋତାବନ୍ଧୁ, ଯୁବ ସମାଜ ଉପରେ ଉଦ୍ଦିଷ୍ଟ ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ। ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟଙ୍କା। ଶ୍ରୋତାବନ୍ଧୁ, ଆଜିର ସ୍ୱତନ୍ତ୍ର କ୍ୟାମ୍ପସ୍ କାର୍ଯ୍ୟକ୍ରମରେ ଆମେ ଯିବା ସମ୍ବଲପୁର ସ୍ଥିତ ଓମେନ୍ସ ଗଭର୍ଣ୍ଣମେଣ୍ଟ କଲେଜକୁ। ଏହା ସହିତ ଆଜିର କାର୍ଯ୍ୟକ୍ରମରେ ରହିଛି ଆନ୍ତର୍ଜାତୀୟ ଆଶା ଦିବସ ବା ଇଣ୍ଟରନ୍ୟାସନାଲ୍ ହୋପ୍ ଡେ ବିଷୟରେ କିଛି ଆଲୋଚନା ଏବଂ କିଛି ମନଛୁଆଁ ଗୀତ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଆରମ୍ଭ କରିବା ଆଜିର ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, କଲେଜ କ୍ୟାମ୍ପସ୍ ହେଉଛି ଏକ ସ୍ଥାନ ଯେଉଁଠାରେ ଛାତ୍ରମାନେ ଶିଖନ୍ତି, ବୃଦ୍ଧି ପାଆନ୍ତି ଏବଂ ସେମାନଙ୍କର ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅନ୍ତି। ଏଥିରେ ଶ୍ରେଣୀଗୃହ, ପରୀକ୍ଷାଗାର, ଏକ ପାଠାଗାର, ଖେଳ ପଡ଼ିଆ ଏବଂ ଅନ୍ୟାନ୍ୟ ସୁବିଧା ରହିଛି, ଯାହା ଶିକ୍ଷା ବ୍ୟକ୍ତିଗତ ବିକାଶରେ ସହାୟକ ହୋଇଥାଏ। ଏକ ଭଲ କ୍ୟାମ୍ପସ୍ ଶିକ୍ଷା ପାଇଁ ଏକ ଶାନ୍ତିପୂର୍ଣ୍ଣ ଏବଂ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ପ୍ରଦାନ କରିଥାଏ। ବିଦ୍ୟାର୍ଥୀମାନେ ଶିକ୍ଷା, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ, ସେମିନାର ଏବଂ ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରନ୍ତି, ଯାହା ଆତ୍ମବିଶ୍ୱାସ ଏବଂ ନେତୃତ୍ୱ ଦକ୍ଷତା ସୃଷ୍ଟି କରିବାରେ ସାହାଯ୍ୟ କରେ। ଶିକ୍ଷକମାନେ ଛାତ୍ରମାନଙ୍କୁ ସେମାନଙ୍କର ଅଧ୍ୟୟନ ଏବଂ କ୍ୟାରିୟର ବିଷୟରେ ମାର୍ଗଦର୍ଶନ କରନ୍ତି। ଏକ ସ୍ୱଚ୍ଛ, ସବୁଜ ଏବଂ ନିରାପଦ କ୍ୟାମ୍ପସ୍ ଶୃଙ୍ଖଳା ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିଥାଏ। ଶ୍ରୋତାବନ୍ଧୁ, ମୋଟାମୋଟି ଭାବରେ କହିବାକୁ ଗଲେ ଗୋଟିଏ କଲେଜ କ୍ୟାମ୍ପସ୍ କେବଳ ଶିକ୍ଷା ପାଇଁ ଏକ ସ୍ଥାନ ନୁହେଁ, ବରଂ ଗୋଟିଏ ସ୍ଥାନ ଯେଉଁଠାରେ ଆଜୀବନ ବନ୍ଧୁତା, ମୂଲ୍ୟବୋଧ ଏବଂ ସ୍ମରଣୀୟ ଅନୁଭୂତି ସୃଷ୍ଟି ହୋଇଥାଏ। ଶ୍ରୋତାବନ୍ଧୁ, ଆଜି ଆମେ ଚାଲି ଚାଲି ପହଞ୍ଚି ଯାଇଥିଲୁ ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜ ସମ୍ବଲପୁର କ୍ୟାମ୍ପସ୍ରେ। ତେବେ ଆସନ୍ତୁ ଏଠିକା ଛାତ୍ରଛାତ୍ରୀମାନଙ୍କ ସହ କଥା ହେବା।
1: ରାନୀ ପଟ୍ଟନାୟକ, ମୁଇଁ ସମ୍ବଲପୁରର ଗୋଟେ ବାସିନ୍ଦା ହେ। ମୁଇଁ ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜରେ ପଢ଼ୁଛେ, ଆଉ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର୍ରେ ଅଛେ।
2: ଆଚ୍ଛା, ତ ଆପଣ ଏଇ କଲେଜକେ କାଁ ଯେ ଚଏସ୍ କଲେ? କଲେଜ ତ ବହୁତ ଅଛେ ସମ୍ବଲପୁରରେ।
1: ଏ ଯେ କି ଏଇଟା ଗୋଟେ ମହିଳା କଲେଜ ହେ, ଯେହେତୁ ସେଥିଲାଗି ସେଫ୍ ଲାଗି ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜରେ।
2: ଆଚ୍ଛା, ଆପଣ କେନ୍ ଅନର୍ସରେ ପଢ଼ୁଛନ୍ ଏବେକା?
1: ଆନ୍ଥ୍ରୋପୋଲୋଜି।
2: ଆନ୍ଥ୍ରୋପୋଲୋଜିରେ ଆନ୍ଥ୍ରୋପୋଲୋଜିରେ କିଛି ଭାବିଛନ୍? ହେନ୍ତା ଭାବିକିରି ଚଏସ୍ କରିଛନ୍ ନା ଆପଣଙ୍କର କିଛି ଫେଭରେଟ୍ ସବଜେକ୍ଟ କିଛି ଏନ୍ତା ତାର ଉପରେ?
1: ଫେଭରେଟ୍ ସବଜେକ୍ଟ କହିଲେ ଚଲେ, କାହିଁକି ମୁଁ ରିସର୍ଚିଂ କରିବାର ଲାଗି ଭଲ ଲାଗ୍ସି। ତ ଆନ୍ଥ୍ରୋପୋଲୋଜିରେ ଏନ୍ତା ହ୍ୟୁମାନ୍ ବଡି, ଲିଭିଂ ବଡି ବିଷୟରେ ବହୁତ କିଛି ଜାଣିବାର ଲାଗି ମିଳିଛି, ତ ଆନ୍ଥ୍ରୋପୋଲୋଜି ମୋତେ ଭଲ ଲାଗ୍ସି।
2: ଆଚ୍ଛା, କଲେଜ କ୍ୟାମ୍ପସ୍ ଟିଚର ଆପଣଙ୍କୁ କେନ୍ତା ଲାଗ୍ସି?
1: ହଁ, ଆମର ଟିଚର ତ ସବୁ A1 ଅଛନ୍, ଆଉ କଲେଜ କ୍ୟାମ୍ପସ୍ ବି ଭଲ ଅଛେ, ଆଉ ସବୁ ଠିକ୍ ଠାକ୍ ଅଛି।
2: ଆଚ୍ଛା, କଲେଜରେ କିଛି ଡେଭଲପମେଣ୍ଟ ଚାହୁଁଛନ୍ ଆପଣ?
1: ହଁ, ସିକ୍ୟୁରିଟି ଗାର୍ଡ।
2: ଆଚ୍ଛା, ସିକ୍ୟୁରିଟି ଗାର୍ଡର ଡେଭଲପମେଣ୍ଟ ଦରକାର,
1: ବିକଜ୍ ଓମେନ୍ସ କଲେଜ ସବୁ କଲେଜରେ ସିକ୍ୟୁରିଟି ଗାର୍ଡ ରହୁଛନ୍। ଓମେନ୍ସ କଲେଜ ହେଇକିରି ମତଲବ ଗର୍ଲସ କଲେଜ ହେଇକିରି ଗର୍ଲସ କଲେଜରେ ସିକ୍ୟୁରିଟି ଗାର୍ଡ ନାଇଁ ନ।
2: ସିକ୍ୟୁରିଟି ଗାର୍ଡ ନାଇଁ ନ ସେ ବାବଦରେ କେବେ ଡିପାର୍ଟମେଣ୍ଟରେ କେବେ ଜଣେଇଛୁ? ମାନେ ପ୍ରିନ୍ସିପାଲ
1: ଆପ୍ଲିକେସନ୍ ବି ଦେଇଛୁ।
2: ଆଚ୍ଛା, ଠିକ୍ ଅଛି। ତ ଆପଣଙ୍କ ଡିପାର୍ଟମେଣ୍ଟରେ ଯେନ୍ ଆନ୍ଥ୍ରୋପୋଲୋଜି ଅଛନ୍, ସେ ମ୍ୟାଡ଼ାମ୍ ସାର୍ କେନ୍ତା ଅଛନ୍, କାରଣ ସେମାନେ ନୋଟ୍ସ ବଗେରା କେନ୍ତା କରସନ୍?
1: ହଁ, ନୋଟ୍ସ ଟାଇମ୍ ଟୁ ଟାଇମ୍ ମିଲ୍ସି, ଆଉ ଷ୍ଟଡି ବି ଠିକ୍ ଚାଲିଛେ।
2: ଆଚ୍ଛା, ଲାଇବ୍ରେରୀ ଇନୁ ସୁଇଟେବୁଲ୍ ଅଛି?
1: ସୁଇଟେବୁଲ୍ ଅଛି।

0: ଆଉ କିଛି ଏନ୍ତା ଡିପାର୍ଟମେଣ୍ଟ ତରଫରୁ କିଛି ପ୍ରୋଭାଇଡ୍ କରସନ୍ ଏନ୍ତା କି ଆପଣଙ୍କର ବୁକ୍ସ ହେଲା ଯେନ୍ତା କି
1: ନାଇଁ ନାଇଁ ପିଡିଏଫ୍
0: ପିଡିଏଫ୍ ପ୍ରୋଭାଇଡ୍ କରସନ୍? ଆଚ୍ଛା, ଟେକ୍ନୋଲୋଜି ଡିପାର୍ଟମେଣ୍ଟ ହେଇଗଲା ନା ପୁଣି? ଆଚ୍ଛା, ଆଉ ଆପଣଙ୍କର ଫଙ୍କସନ୍ ବଗେରା କେନ୍ତା ହେସି?
1: ଫଙ୍କସନ୍ ବି ଭଲ ହେସି।
0: ଆଚ୍ଛା, ଠିକ୍ ଅଛି। ଇଣ୍ଟ୍ରୋଡକ୍ସନ୍ ଟିକେ ଦେବେ?
2: ଜୁହାର, ମୋ ନାଁ ସ୍ୱପ୍ନା ରାନୀ ବୈଦାର। ଆଉ ମୁଇଁ ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜରେ କରିଛି ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର୍ରେ। ଆଉ ମୋର ଅନର୍ସ ହେଉଛି ହୋମ୍ ସାଇନ୍ସ।
0: ହୋମ୍ ସାଇନ୍ସ? ଆଚ୍ଛା, ମାନେ ଗୃହିଣୀ, ସେ ବାବଦରେ ଆପଣ ଟିକେ କିଛି କହିବେ? ହୋମ୍ ସାଇନ୍ସ କେ କାଜି ଚଏସ୍ କଲେ? ରନ୍ଧାବଢ଼ା ଟିକେ ବହୁତ ପସନ୍ଦ ଲାଗୁଥିବା ମେ ବି?
2: ପସନ୍ଦ ଅଛି, ବାକି ସ୍କୁଲରେ ଯେନ୍ତା ଆମେ ସବୁ ସବଜେକ୍ଟ ନେଇକି ପଢି ପାରସୁ, ଏଟା ନାଇଁ ଥାଇ ବେଲେ କିଛି ନୂଆ ଜାଣିବାର ଲାଗି ବି ସବକୁ ନେବାର କଥା। ଯାହାର ଇଣ୍ଟରେଷ୍ଟ ଯେନ୍ତା, ମୋତେ ଇଣ୍ଟରେଷ୍ଟ ଲାଗିଲା ହେଥିଲାଗି ମୁଁ ନେଲି।
0: ଆଚ୍ଛା, ତ ଆପଣ ହୋମ୍ ସାଇନ୍ସ କେ ନେଇକିରି କିଛି ଫ୍ୟୁଚର ଭାବିଛନ୍? କିଛି ଏମ୍ ଅଛି ଆପଣଙ୍କର?
2: ଫ୍ୟୁଚର ତ ଅଛି, ହୋମ୍ ସାଇନ୍ସରେ ପିଜି କରିକି ଲେକ୍ଚରସିପ୍ କରିହେବା, ହୋଟେଲ ମ୍ୟାନେଜମେଣ୍ଟ କରିହେବା।
0: ଆଚ୍ଛା, ତ ଆପଣ କେନ୍ଟା କରିବେ ବୋଲି ଭାବିଛନ୍?
2: ମେବି ଯେମିତି ମିଳିଯିବା, ଯଦି ପିଜି କରିକି ଯଦି ଲେକ୍ଚରରେ ମିଳିଯିବା ତ ଭଲ କଥା, ଏତେ ବି କର୍ମି।
0: ଆଚ୍ଛା, ତ ଓମେନ୍ସ କଲେଜରେ ପାଠ ପଢ଼ୁଛନ୍, କେନ୍ତା ଲାଗୁଛି ଆପଣଙ୍କୁ ପଢ଼ିକି?
2: ବହୁତ ଭଲ ଲାଗୁଛି, ଏନର ଏନଭାରମେଣ୍ଟ ବି ଭଲ ଅଛି, ପଢ଼ାପଢ଼ି ବି, ଆଉ ଆମର ଯେନ୍ ଲେକ୍ଚର ଅଛନ୍, ଏଚ୍ଓଡି ମ୍ୟାମ୍ ବି ଅଛନ୍, ସେମାନେ ବି ବହୁତ ହେଲ୍ପ କରସନ୍ ପଢ଼ାପଢ଼ିରେ, ଆଉ ଭଲ ପଢ଼ା ବି ହେସି।
0: ଭଲ ପଢ଼ା ହେସି। ନୋଟ୍ସ ଆପଣଙ୍କର ଯୋଉ ଆଇସି ପାଠପଢ଼ାରେ ନୋଟ୍ସ ବଗେରା, ସେଟା କେନ୍ତା ଦିଆସନ୍?
2: ନୋଟ୍ସ ବି ଦିଆ ହେସି, ଆଉ ଆମର ଡିପାର୍ଟମେଣ୍ଟରେ ବହି ଅଛି, ସବେ ଦିନେ ଦିନେ ବହି ନେଇକି ବି ପଢ଼ି ପାରସନ୍, ଆଉ ଯିଏ ପିଡିଏଫ୍ ଚାହିଁଲା ପିଡିଏଫ୍ ବି ନେଇପାରସି।
0: ଆଚ୍ଛା, ଲାଇବ୍ରେରୀ ଫାସିଲିଟି କ'ଣ ଅଛି?
2: ଲାଇବ୍ରେରୀରେ ବି ବୁକ୍ ଆଭେଲେବଲ୍ ଅଛି, ସବୁ ନେଇପାରିବେ।
0: ଆଚ୍ଛା, ଫଙ୍କସନ୍ କଲେ କିଛି ପାର୍ଟିସିପେଟ୍ କରସନ୍? କେନ୍ତା ରୁଚି ରହିଛି ଆପଣଙ୍କର?
2: ଡ୍ୟାନ୍ସ।
0: ଡ୍ୟାନ୍ସ କରସନ୍? ଆଚ୍ଛା, ଠିକ୍ ଅଛି। ଆପଣଙ୍କର ଇଣ୍ଟ୍ରୋଡକ୍ସନ୍ ଟିକେ ଦେବେ?
1: ମୁଇଁ ସୁହାନି ବେରିଆ, ଆଉ ମୁଇଁ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର୍ ପଢ଼ୁଛେ, ଆଉ ଅନର୍ସ ହେଉଛି ଆନ୍ଥ୍ରୋପୋଲୋଜି, ଆଉ ମୁଇଁ ଇନ ପ୍ଲସ୍ ଟୁରେ ବି ପଢ଼ୁଥିଲି, ଆଉ ପ୍ଲସ୍ ଥ୍ରୀ ବି ପଢ଼ୁଛେ, ଆଉ ଇନ ବେଶୀ ଭଲ ଲାଗ୍ଲା ବେଲେ ହେଥିଲାଗି ବି ପିଜି ସାୟଦ କରିବି ପାରେ।
0: ଆଚ୍ଛା, ସେଟା ବି ଫ୍ୟୁଚର୍ରେ ଭାବିଛନ୍ କିଛି କରବାର ଅଛି ବୋଲିକିରି? ଆଚ୍ଛା, ତ ଆପଣ ଆନ୍ଥ୍ରୋପୋଲୋଜି ଅନର୍ସ କାଁଜି ଚଏସ୍ କଲେ? ମ୍ୟାଡ଼ାମ୍, ଅନର୍ସ ତ ବହୁତ ଅଛି, ସେଟାକେ ହିଁ କାଁଜି ଚଏସ୍ କଲେ?
1: କାଁଜି କି ୟୁପିଏସ୍ସିରେ ବି ଯାଉଛେ, ଆଉ ସେଥିରେ ବହୁତ ବହୁତ କିଛି ଅଛେ କରିଅର ଅପସନ୍, ହେଥିର୍ଲାଗି ବୋଲିକରି ସେଟା ଚୁଜ୍ କଲି।
0: ଆଚ୍ଛା, ରିସର୍ଚ୍ଚ ଉପରେ କିଛି ଇଣ୍ଟରେଷ୍ଟ ଅଛି, ସେଥିର୍ଲାଗି ଚଏସ୍ କରିଛ
1: ଫିଲ୍ଡ ୱାର୍କ ଲାଗି?
0: ଆଚ୍ଛା, ତ ଫ୍ୟୁଚର୍ରେ କାଣା ୟୁପିଏସ୍ସି କରବାର ଇଣ୍ଟରେଷ୍ଟ ଅଛ?
1: ହେବା ବେଲେ ହେଟା କର୍ମା, ନହେଲେ ୟା ଫିର୍ ଅଲଗା କିଛିରେ ଟ୍ରାଏ କର୍ମା।
0: ଆଚ୍ଛା, ଭାବି କାଣା ଅଛନ୍, ମାଇଣ୍ଡରେ କାଣା ସେଟ୍ କରିକି ରଖିଛନ୍ କି ନା ଏଇଟା କରବାର ଅଛି, କିଛି ଏମ୍ସ ଅଛି?
1: ହେନ୍ତା ପୁରା ମାନେ
0: ଆଚ୍ଛା, କଲେଜ କ୍ୟାମ୍ପସ୍ କେନ୍ତା ଲାଗୁଛି ଆପଣଙ୍କୁ?
1: କଲେଜ କ୍ୟାମ୍ପସ୍ ଠିକ୍ ଅଛି, କାହିଁକି କି ପୁରା ସେଫ୍ଲି ରହିପାରୁଛୁ, ଆଉ ଇନ ବୟସ ବି ନାଇଁ ନ ବୋଲେ ହେଥିଲାଗି ଗୋଟେ ଅଲଗା ଲାଗୁଛି।
0: ଆଚ୍ଛା, ତ କମ୍ବାଇଣ୍ଡ ଭଲ ନାଇଁ ଲାଗେ?
1: ନାଇଁ, ହେତେ ଭଲ ନାଇଁ ଲାଗେ।
0: ଆଚ୍ଛା, ସିଙ୍ଗିଲ ମାନେ ଓନ୍ଲି ଗର୍ଲସ ଭଲ ଲାଗ୍ସି, ନାରୀ ସଶକ୍ତିକରଣ କହୁଛନ୍?
1: ଆଚ୍ଛା, ସେଫ୍ଲି କିଛି ବି ହେଲେ ଇ ଲୋକ ସମ୍ଭଲେଇ ବି ପାର୍ମୁ ହେତିଲେ।
0: ଆଚ୍ଛା, ତ ଏଇ କଲେଜରେ ପଢ଼ିକିରି ଆପଣଙ୍କୁ କେନ୍ତା ଲାଗୁଛି କି ଏଇ କଲେଜରେ ହିଁ ମୋର ବେହତର ହେ, ଇତାନୁ ବେହତର କଲେଜ ନାଇଁ ହେଇଥିତା, ଅଲଗା କେନ୍ସିନୁ ହେଇଥିଲେ କିଛି ଏନ୍ତା?
1: ବେହତର ଅଛି ନାଇଁ କା, ବାକି ଗୋଟେ ଗର୍ଲସ ଲାଗି ଏଇ କଲେଜ ନୁ ବେଟର ଆଉ ତ କିଛି ନାଇଁନ।
0: ଆଚ୍ଛା, ଠିକ୍ ଅଛି, ତ ଆନ୍ଥ୍ରୋପୋଲୋଜିରେ ତ କିଛି ଏନ୍ତା ମାଇଣ୍ଡସେଟ୍ ନାଇଁ କରି ବୋଲି କହୁଛନ୍, ଠିକ୍ ଅଛି। ବାକି ମ୍ୟାଡ଼ାମ୍ ସାର୍ କେନ୍ତା ଅଛନ୍ କଲେଜରେ?
1: ଏଚ୍ଓଡି ସାର୍ ତ ବହୁତ ଭଲ, ଆଉ ସବୁ ମ୍ୟାମ୍ ମାନେ ବି ବହୁତ ଭଲ, ନୋଟ୍ସ ବି ଠିକ୍ ଟାଇମ୍ରେ ଦେସନ୍, ସିଲାବସ୍ ବି ଠିକ୍ ଟାଇମ୍ରେ ସରସି, ଆଉ ଏକ୍ଜାମ୍ରେ ବି ଭଲ ଭଲ କୋଶ୍ଚିନ୍ ଆସି ଯେନ୍ଟାକି ବୁଝି ବି ପାର୍ମୁ, ବେଲେ ଭଲ ହିସାବରେ ସେ ପଢ଼ାସନ୍।
0: ଆଚ୍ଛା, ଏକ୍ଜାମ୍ ତ ରିସେଣ୍ଟଲି ଚାଲୁଛେ ବୋଧେ?
1: ହଁ, ପ୍ରାକ୍ଟିକାଲ ଏକ୍ଜାମ୍ ହେଉଛି।
0: ଆଚ୍ଛା, ତ ଆପଣଙ୍କୁ ଏନ୍ତା ଷ୍ଟାର୍ଟିଂରୁ କିଛି ଏନ୍ତା ସିଲେକ୍ଟିଭ୍ ଦିଆ ହେସି କିଛି?
1: ସିଲେକ୍ଟିଭ୍ ହଁ ପ୍ରୋଭାଇଡ଼ କରସନ୍, ମାନେ ଯେନ୍ଟାକି ଲଗଭଗ ହେଇଟ ନାଇଁ ପଡ଼େ
0: ସେ ଟାଇପ୍ର।
1: ଆଚ୍ଛା,
0: ହଁ, ଆପଣଙ୍କର ଲାଇବ୍ରେରୀ ଫାସିଲିଟି କ'ଣ ଅଛି?
1: ହଁ, ଲାଇବ୍ରେରୀରେ ଫାର୍ଷ୍ଟ କହିସୁଁ କି ବୁକ୍ ନେବାର ଅଛି, କହିସୁଁ କେନ୍ ବୁକ୍ ନେବାର ଅଛି, ସେଟା ଲେଖିକରି ଦେସୁଁ, ସେଟା ଆମକୁ ଦେସୁଁ।
0: ଆଚ୍ଛା, ଫଙ୍କସନ୍ରେ କିଛି ପାର୍ଟିସିପେଟ୍ କରସନ୍?
1: ନାଇଁ ନାଇଁ କରି, ବାକି ଭଲ ଲାଗ୍ସି
0: ଆସିକିରି ଅଡ଼ିଏନ୍ସ। ଆଚ୍ଛା, ଠିକ୍ ଅଛି, ଆପଣଙ୍କର ଇଣ୍ଟ୍ରୋଡକ୍ସନ୍ ଦେବେ?
3: ନମସ୍କାର, ମୁଇଁ ଶ୍ରୁତି ଛତ୍ରିଆ, ମୁଇଁ କେତପୁର ଗ୍ରାମରୁ ଆସିଛେ।
0: ଆଚ୍ଛା, ଆପଣ ଏ କଲେଜରେ ଚଏସ୍ କର ମାନେ ଓମେନ୍ସ କଲେଜକେ ଚଏସ୍ କରବାର ଅର୍ଥ ଏ କଲେଜରେ ଯେହେତୁ ଏତେ ଦୂର ଆସିକିରି ପଢ଼ୁଛନ୍, ତ
3: ଓମେନ୍ସ କଲେଜରେ ପଢ଼ବାର ଅର୍ଥ ଏଇଟା ଯେ କି ଏଛେନ୍ ଯେନ୍ ଚାଲୁଛେ ଯେନ୍ ଯେନ୍ତା କି କୋଲକାତା ବାଲା କେସ୍ଟା ହେଇଗଲା ବେଲେ ଏଛେନ୍ ପିଲାମାନଙ୍କନୁ ଟିକେ ବେଶୀ ଡରିକି ରହିବାର୍କେ ପଡ଼ୁଛେ, ତ ଏଇ କଲେଜଟା କମ୍ଫର୍ଟେବଲ୍ ଅଛି ଗର୍ଲସ୍ମାନଙ୍କ ଲାଗି, ହେଥିଲାଗି ମୋତେ ଭଲ ଲାଗ୍ଲା,
0: ସେଫ୍ଲି ରହିପାର୍ମ।

0: ଭଲ ଲାଗ୍ସି ଛୁ ମାନେ ସ୍କୁଲ ଲାଇଫରୁ ହିଁ ମୋତେ ଭଲ ଲାଗ୍ସି ଆଉ ତାପରେ ହିଷ୍ଟ୍ରିରେ ମୋତେ ଲେକ୍ଚରସିପ୍ କରିବାର ଅଛି ସେଥିଲାଗି
1: ଆଚ୍ଛା, ମାନେ ଫ୍ୟୁଚରରେ ଲେକ୍ଚରସିପ୍ ହେବାର ଅଛି,
0: ହଁ
1: ଯେନ୍ତା ଏବେ ପାଠ ପଢୁଛନ୍ ଛୁଆମାନଙ୍କୁ ଫ୍ୟୁଚରରେ ପାଠ ପଢ଼ାବାର ଉମେଦରେ ଅଛ?
0: ହଁ
1: ଆଚ୍ଛା, ମାନେ ଗୋଟେ ସଉକ ଅଛି କାଁ କିଛି ଛୁଆମାନଙ୍କୁ କେବେ ପାଠ ପଢ଼ାବାର, ଛୁଆବେଳେ କେବେ ପଢ଼ାଇଛନ୍?
0: ଯଦି ହେଇପାରବା ତ ମୁଇଁ ସେଟା ଟ୍ରାଏ କରିମି, କାହିଁକି କି ମୁଇଁ ବି ଗୋଟେ ଏନସିସି କ୍ୟାଡେଟ୍ ହେଁ ଆଉ ଏନସିସି କଲେଜରେ ଥାଇକିରି ମୁଇଁ ସେଇ ବେନିଫିଟ୍ଟା ନେଇକିରି ମୁଇଁ ଫ୍ୟୁଚରରେ ଭାବୁଛେ କି ଯଦି ଡିଫେନ୍ସ ଲାଇନ୍ରେ ହେଇପାରବା ତ ମୁଇଁ ସେ ଲାଇନ୍ରେ ଜଏନ୍ କରବାକେ ଚାହୁଁଛେ।
1: ଆଚ୍ଛା, କଲେଜରେ ଏନସିସି ବି ଅଛି ତାର
0: ମାନେ? ହଁ ହଁ,
1: ଏନସିସିରେ ଅଛନ୍ ଆପଣ?
0: ଏନସିସିରେ ଥିଲି, ଏବେ ମୋର ରିସେଣ୍ଟଲି ପାସ୍ ଆଉଟ୍ କରିଛେ।
1: ଆଚ୍ଛା, ଏବେ ପାସ୍ ଆଉଟ୍ ହେଇଗଲେନ ଏନସିସିରେ, ମାନେ ପାଷ୍ଟରେ ଥିଲା ଏନସିସିରେ ଆପଣ ଥିଲେ?
0: ହଁ।
1: ଆଚ୍ଛା, ବହୁତ ଭଲ କଥା। ଏବେକା ଆପଣଙ୍କର ଲାଇବ୍ରେରୀ ଫେସିଲିଟି କେନ୍ତା ଅଛି?
0: ଲାଇବ୍ରେରୀ ଫେସିଲିଟି ବି ଠିକ୍ ଅଛେ।
1: ଆଚ୍ଛା ମ୍ୟାଡ଼ାମ୍, ସାର୍ ନୋଟ୍ସ କେନ୍ତା ଦେସନ୍ ହିଷ୍ଟ୍ରି ଅନର୍ସ? ମ୍ୟାଡ଼ାମ୍ ସାର୍ ମାନେ ଏଚ୍ଓଡ଼ି କେନ୍ତା ଅଛନ୍?
0: ଭଲ ନୋଟ୍ସ ଦେସନ୍।
1: ଠିକ୍ ଅଛେ। ଆପଣଙ୍କର ଇନୁ ସବେ ତ ଛୁଆମାନଙ୍କୁ ଖାନା ବି ଦରକାର ହେସି, ଖାଲି ପାଠଟା ପଢ଼ିଦେଲେ ନାଇଁ ହୁଏ, କ୍ୟାଣ୍ଟିନ୍ ଫେସିଲିଟି କାଣା ଅଛି?
0: କ୍ୟାଣ୍ଟିନ୍ ଫେସିଲିଟି ଆଗରୁ ଟିକେ ଠିକ୍ ନାଇଁ ଥାଇ, ଏବେ ବହୁତ ମାନେ ଆଗ ଅପେକ୍ଷା ଠିକ୍ ହେଇଗଲାନ।
1: ଆଚ୍ଛା ଠିକ୍ ଅଛି। ତ ଆପଣ ପ୍ଲସ୍ ଟୁ ଏଇଠି ପଢ଼ିଛନ୍ କି?
0: ହଁ।
1: ଆଚ୍ଛା, ତ ଆନୁଆଲ୍ ଫଙ୍କସନ୍ ନିଶ୍ଚିତ ଭାବରେ ଆଟେଣ୍ଡ କରିଥିବେ?
0: ହଁ।
1: କେନ୍ତା ହିସାବରେ ହେସି ସେଟା ଟିକେ
0: କହିବେ? ଆନୁଆଲ୍ ଫଙ୍କସନ୍ ବି ଠିକ୍ ହେସି, ମୁଇଁ ଲାଷ୍ଟ ଇୟର୍ ଆନୁଆଲ୍ ଫଙ୍କସନ୍ ଟାଇମ୍ରେ ତ ନାଇଁ ଥାଇ, ସେତେବେଳେ ମୁଇଁ ଥିଲି ଆରଡିସିରେ ମାନେ ଏନସିସି ଥ୍ରୁରୁ ଯାଇଥିଲି, ତ ଲାଷ୍ଟ ଇୟର୍ ତ ମୁଇଁ ନାଇଁ ଥାଇ, ବାକି ଦେଖମା ଏଇ ବର୍ଷ କେନ୍ତା ହେବ।
1: ଆଚ୍ଛା, ଏ ବର୍ଷ ହେଲେ କେନ୍ଥିରେ ପାର୍ଟିସିପେଟ୍ କରିବେ ବୋଲି କିଛି ଭାବିଛନ୍? କିଛି ରୁଚି ଅଛି ଡ୍ୟାନ୍ସରେ, କିଛି ଏନ୍ତା ପର୍ଟିକୁଲାରଲି ଚଏସ୍ ଅଛି କି ମାନେ ଆପଣ କିଛି ଭାବିଛନ୍ ସମ୍ବଲପୁରୀରେ କର୍ମି କି କିଛି?
0: ହଁ, ସମ୍ବଲପୁରୀରେ।
1: ସମ୍ବଲପୁରୀ ନା? ଆଚ୍ଛା ଠିକ୍ ଅଛି, ଇଣ୍ଟ୍ରୋଡକ୍ସନ୍ ଟିକେ ଦେବି।
2: ଶ୍ରୋତା ବନ୍ଧୁ, ଆଶା କରୁଛି କଲେଜ କ୍ୟାମ୍ପସର ଛାତ୍ରଛାତ୍ରୀମାନଙ୍କ ସହ ସାକ୍ଷାତକାର ଆପଣମାନଙ୍କୁ ଭଲ ଲାଗିଥିବ। ସାକ୍ଷାତକାରଟି କରିଥିଲେ ଦିବ୍ୟାନୀ ଚୈନି। ଶ୍ରୋତାବନ୍ଧୁ, ଆଜି ହେଉଛି ଆନ୍ତର୍ଜାତୀୟ ଆଶା ଦିବସ ଅର୍ଥାତ୍ ଇଣ୍ଟରନ୍ୟାସନାଲ ହୋପ୍ ଡେ। ପ୍ରତିବର୍ଷ ଜୁଲାଇ 12ରେ ପାଳନ କରାଯାଉଥିବା ଏହା ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହା ପ୍ରେରଣାଦାୟୀ, ଆଶାବାଦ, ନମନୀୟତା, କରୁଣା ଏବଂ ସମସ୍ତଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ସମ୍ଭବ ବୋଲି ବିଶ୍ୱାସ ପାଇଁ ଉତ୍ସର୍ଗୀକୃତ। ଆଶା ହେଉଛି ମାନବତାର ସବୁଠାରୁ ବଡ଼ ଶକ୍ତି, କାରଣ ଏହା ଲୋକମାନଙ୍କୁ ଆହ୍ୱାନର ସମ୍ମୁଖୀନ ହେବା, ଅସୁବିଧାକୁ ଅତିକ୍ରମ କରିବା ଏବଂ ବାଧାବିଘ୍ନ ସତ୍ତ୍ୱେ ଆଗକୁ ବଢ଼ିବା ପାଇଁ ସାହସ ଦେଇଥାଏ। ଶ୍ରୋତାବନ୍ଧୁ, ଏହା କେବଳ ସକାରାତ୍ମକ ଫଳାଫଳ କାମନା କରିବାଠାରୁ ଅଧିକ, ଏହା ହେଉଛି ଆତ୍ମବିଶ୍ୱାସ ଯେ ଦୃଢ଼ ସଂକଳ୍ପ, କଠିନ ପରିଶ୍ରମ, ଧୈର୍ଯ୍ୟ ଏବଂ ସାମୂହିକ ପ୍ରୟାସ ଦ୍ୱାରା ଅସୁବିଧାଗୁଡ଼ିକୁ ଦୂର କରାଯାଇପାରିବ ଏବଂ ସ୍ୱପ୍ନ ବାସ୍ତବ ରୂପ ନେଇପାରିବ। ସମଗ୍ର ଇତିହାସରେ ଆଶା ବ୍ୟକ୍ତିବିଶେଷ ଏବଂ ସମ୍ପ୍ରଦାୟମାନଙ୍କୁ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ, ଅର୍ଥନୈତିକ ସଙ୍କଟ, ମହାମାରୀ, ସାମାଜିକ ସଂଘର୍ଷ ଏବଂ ବ୍ୟକ୍ତିଗତ ଦୁଃଖଦ ଘଟଣାରୁ ବଞ୍ଚିବା ପାଇଁ ସାହାଯ୍ୟ କରିଛି। ଆଶା ଲୋକମାନଙ୍କୁ ବିନାଶକାରୀ କ୍ଷତି ପରି ସେମାନଙ୍କର ଜୀବନକୁ ପୁନର୍ବାର ନିର୍ମାଣ କରିବାକୁ ଉତ୍ସାହିତ କରିଛି ଏବଂ ବିଜ୍ଞାନ, ଔଷଧ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ସାମାଜିକ ବିକାଶରେ ଉଲ୍ଲେଖନୀୟ ସଫଳତାକୁ ପ୍ରେରଣା ଦେଇଛି। ଆଜିର ଦ୍ରୁତଗତିରେ ବଦଳୁଥିବା ବିଶ୍ୱରେ ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ଚାପ, ଉଦ୍ୱେଗ, ଏକକିତ୍ୱ, ବେକାରୀ, ଦାରିଦ୍ର୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି, ତେଣୁକରି ଆନ୍ତର୍ଜାତୀୟ ଆଶା ଦିବସର ବାର୍ତ୍ତା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଶ୍ରୋତାବନ୍ଧୁ, ଆଶା ଅସହାୟତାର ଭାବନାକୁ ହ୍ରାସ କରି ସ୍ଥିତିସ୍ଥାପକତାରେ ଉନ୍ନତି କରି ଆତ୍ମବିଶ୍ୱାସ ବୃଦ୍ଧି କରି ଏବଂ ଲୋକମାନଙ୍କୁ ତ୍ୟାଗ କରିବା ପରିବର୍ତ୍ତେ ସମାଧାନ ଖୋଜିବାକୁ ପ୍ରେରଣା ଦେଇ ମାନସିକ ସ୍ୱାସ୍ଥ୍ୟକୁ ମଜବୁତ କରେ। ଶ୍ରୋତାବନ୍ଧୁ, ଆଶା ନୂଆ ଦିଗକୁ ନିଜକୁ ନେଇଯାଇଥାଏ। ଆଶାରେ ଲୋକଟିଏର ଜୀବନରେ ଶେଷ ଲକ୍ଷ୍ୟକୁ ଛୁଇଁପାରେ ଯାହା ଏକଦା ତା ପାଇଁ କାଠିକର ପାଠ ଥାଏ। ଶ୍ରୋତାବନ୍ଧୁ, ତେବେ ଆସନ୍ତୁ ଶୁଣିବା ଗୋଟିଏ ସୁନ୍ଦର ଗୀତ, କଥାଚିତ୍ର ମେରା ନାମ ଜୋକର, କଣ୍ଠଶିଳ୍ପୀ ମୁକେଶ, ଗୀତ ରଚନା ଶଙ୍କର ଜୟକିଶନ, ସଙ୍ଗୀତ ଶୈଳୀଲ ଶୈଳେନ୍ଦ୍ର।

ଭୂମିକା ଗ୍ରହଣ କରିଥାଏ। ଶ୍ରୋତାବନ୍ଧୁ, ତେବେ ଆସନ୍ତୁ ଶୁଣିବା ଆଉ ଏକ ଗୀତ, କଥାଚିତ ଅମ୍ରିତ, ଗୀତ ରଚନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ସଙ୍ଗୀତ ଆନନ୍ଦ ବକ୍ସି, କଣ୍ଠଶିଳ୍ପୀ MD ଅଜିଜ।

0: ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ବର୍ତ୍ତମାନ ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: आकाशवाणी समाचार के साथ मैं नवीन सक्सेना। अमेरिका, ब्रिटेन और 12 अन्य पश्चिमी तथा एशियाई देशों ने

0: ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ତ୍ରିରାଷ୍ଟ୍ରୀୟ ସଫଲ ଗସ୍ତ ସାରିକରି ନୂଆଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦଠାରେ 405 କୋଟି ଟଙ୍କାର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ତରଫୁ ମୂଲ ହେଲା ଏମ୍ଏନ୍ଏସ୍ଟି ସ୍କିମ୍ 2026। କତାରର ପୂର୍ବତନ ଆମିର ଶେଖ୍ ହାମିଦ୍ ବିନ୍ଙ୍କର ଦେହାନ୍ତରେ ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ନାକରା ଗାୟିକା ପଦ୍ମଭୂଷଣ ଏସ୍ ଜାନକୀଙ୍କର ନିଧନରେ ଗଭୀର ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହିତ ବହୁତ ବିଶିଷ୍ଟ ଲୋକ। ଓମାନ ଉପକୂଳରେ ଭାରତୀୟ ନାବିକମାନଙ୍କୁ ନେଇକରି ଯାଉଥିବାର ଗୋଟିଏ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କଲେ ଭାରତ ସରକାର। 11 ଜଣ ଭାରତୀୟ ନାବିକଙ୍କର ଭିତରୁ 10 ଜଣ ହେଲେ ଉଦ୍ଧାର, ଜଣେ ଅଛନ୍ତି ନିଖୋଜ। ସମ୍ବଲପୁରର ଐତିହ୍ୟ ହସ୍ତତନ୍ତ ଗାଁ କରଡୋଲା ଗସ୍ତ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମିଶନ ଶକ୍ତିର ମହିଳା ବୁନକରମାନଙ୍କର ସଙ୍ଗେ କଲେ ଆଲୋଚନା, ତାଙ୍କର କାରିଗରୀ ଦକ୍ଷତାର କଲେ ପ୍ରଶଂସା। 77 ନମ୍ବର ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କର୍କଚିଆ ଠାନେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। 6 ହେକ୍ଟରରୁ ଅଧିକା ଜମିରେ 6000ରୁ ଅଧିକା ଔଷଧୀୟ ଚାରା କରାଯାଇଛି ରୋପଣ। ପ୍ରଖ୍ୟାତ ସଂଗ୍ରାହକ, ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା, ଦାସିଆ ଅଜା ଭାବେ ଜନାଶୁନା ଦାଶରଥୀ ପଟ୍ଟନାୟକଙ୍କର ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜର୍ମାନୀଠାରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ 100 ମିଟର ଦୌଡ଼ଥି ଓଡ଼ିଶାର ଧାବକ ଅନିମେଶ ଖୁଜୁର ସ୍ଥାପନା କଲେ ନୂଆ କୀର୍ତ୍ତିମାନ, ମୁଖ୍ୟମନ୍ତ୍ରୀ ଜଣାଲେ ଶୁଭେଚ୍ଛା। ଫୁଟବଲ ବିଶ୍ୱକପ୍ର ପହିଲା ସେମିଫାଇନାଲରେ ଫ୍ରାନ୍ସ ଭେଟ୍ବା ସ୍ପେନ୍କେ, ଆର୍ 2 ନମ୍ବର ସେମିଫାଇନାଲରେ ଇଂଲଣ୍ଡ ଭେଟ୍ବା ଆର୍ଜେଣ୍ଟିନାକେ। ରାଇଜେ ସକ୍ରିୟ ଅଛେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଇବା 7 ଦିନ ତକ ଅଛେ ବର୍ଷାର ସମ୍ଭାବନା, ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିରେ ମୁଖିଆ ଖବର ଶେଷ ହେଲା, ଏତାର ପରର ମୁଖିଆ ଖବର ଶୁଣିପାରବେ ରାତି 8 ବଜେ।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର।

ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସନ୍ଧ୍ୟା 6:10 ଗୋଷ୍ଠୀ ସଙ୍ଗୀତ ଶିକ୍ଷା, 6:30 ଓଡ଼ିଆ ଲଘୁ ସଙ୍ଗୀତ, 6:55 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ ଜନଜୀବନ ସମ୍ବାଦ, 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ ଜିଲ୍ଲା ହାଲଚାଲ, 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ସଙ୍ଗୀତ ରୂପକ ଯାଉଁ ଫେରିଜିମା ଗାଁକେ, ରଚନା ଚିତ୍ତରଞ୍ଜନ ନାୟକ, ପ୍ରଯୋଜନା ଡି ସୋମେୟା। ରାତ୍ରି 8:00 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ ପ୍ରଭୁ ଶ୍ରୀ ଜଗନ୍ନାଥ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟକୁ ନେଇ ପୁରୀ ସିଡିଏମ୍ଓଙ୍କ ସହିତ ସାକ୍ଷାତକାର, 8:15 ଦେଶାତ୍ମକ ବୋଧକ ଗୀତ, 8:30 ସମାଚାର ଦର୍ପଣ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, 9:15 ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରିବୁ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, 9:30 ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରିବୁ ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ, ରାତ୍ରି 10:00 ରବିବାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା, ଏହି କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

0: तुमने गाना सीख लिया, इसे अब तुम सब मिलकर गाओ देखें।
1: 1, 2, 3, 4।

0: तो अब यह गाना तो आपने सीख लिया, इसे याद रखना, भूलना नहीं। यह गाना तुम भी गाओ, अपने भाई बहनों से गवाओ, तथा स्कूल में भी गाओ। नमस्कार।
1: सुनिले गोष्ठी संगीत शिक्षा कार्यक्रम।
2: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107025257 IFSC କୋଡ଼ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107025257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ। ସ୍ଥାୟୀ ନିଯୁକ୍ତି

0: ଚୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091ରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଲଘୁ ସଙ୍ଗୀତ। ପ୍ରଥମେ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଶୁଣନ୍ତୁ ଗୀତିକାର ଅରୁଣ ମନ୍ତ୍ରୀଙ୍କ ଏହି ଗୀତ, ସଙ୍ଗୀତ ଶରତ ନାୟକ।

ଶୁଣିଲେ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଜନଜୀବନ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ

0: ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ SSEPD ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। କାର୍ଯ୍ୟକ୍ରମ ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150 ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶା ବିରୋଧୀ ସଚେତନତା ଗଣଦୌଡ଼ ପଦଯାତ୍ରା ଓ ସାଇକେଲ ରାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଆୟୋଜନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ସର୍ବେକ୍ଷଣ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଗୋଆସ୍ଥିତ ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାନର ମିଳିତ ସହଯୋଗରେ ଏହି ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ ଜିଲ୍ଲାର ପ୍ରମୁଖ ଜଳାଶୟଗୁଡ଼ିକର ଭୌଗୋଳିକ ସ୍ଥିତି, ଜଳ ପ୍ରବାହ ଏବଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି। ଜମ୍ମୁର ପ୍ରମୁଖ ବିଶେଷଜ୍ଞ ସଞ୍ଜୟ ସିଂ ସମ୍ବିଆଲ ଏବଂ ଚେନ୍ନାଇର ବୈଷୟିକ ଅଧିକାରୀ ଜଗଦୀଶ ଭିଙ୍କୁ ନେଇ ଗଠିତ ଦୁଇଜଣିଆ ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରସ୍ତାବିତ ସ୍ଥଳରେ ହ୍ୱାଇଟ୍ ୱାଟର ରାଫ୍ଟିଂ, କାୟାକିଂ ଏବଂ କାନୋଇଂ ଭଳି ଜଳଭିତ୍ତିକ ସାହସିକ ପର୍ଯ୍ୟଟନ କାର୍ଯ୍ୟକଳାପ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି। ସର୍ଭେ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସମ୍ବିଆଲ କହିଛନ୍ତି, ମାଲକାନଗିରି ଜିଲ୍ଲାର ଜଳାଶୟଗୁଡ଼ିକ ସାହସିକ ଜଳକ୍ରୀଡ଼ା ପାଇଁ ଏକ ପ୍ରାକୃତିକ ଉପହାର। ବିଶେଷକରି ଅପର ସାବେରୀ ଗଜ୍ ଓ ପୋଟେରୀ ହିଲ୍ ସେକ୍ସନର ଭୌଗୋଳିକ ଗଠନ ହ୍ୱାଇଟ୍ ୱାଟର ରାଫ୍ଟିଂ ପାଇଁ ଅତ୍ୟନ୍ତ ଅନୁକୂଳ। ସାରା ଭାରତରେ ଏଭଳି ପ୍ରାକୃତିକ ଢାଲୁ ଓ ଜଳପ୍ରବାହ ଦେଖିବା ବିରଳ ବୋଲି ଶ୍ରୀ ସମ୍ବିଆଲ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ 100 ବିଶିଷ୍ଟ ଅତ୍ୟାଧୁନିକ ଛାତ୍ରୀନିବାସକୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ କହିଛନ୍ତି। ଭଦ୍ରକ ପୌରାଞ୍ଚଳର 8 ୱାର୍ଡ ବାଗୁରାଇ ଡଗମୁଣ୍ଡଠାରେ ଏକ ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ରର ଶିଳାନ୍ୟାସ ହୋଇଯାଇଛି। କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ସାମାଜିକ, ମୌଳିକ ବ୍ୟବସ୍ଥା ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁବିଧା ଉପଲବ୍ଧ କରାଯିବା ସହ ସମାଜରେ ସେମାନଙ୍କ ପ୍ରତି ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଗାମୀ 24 ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 14 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଆଗାମୀ 2 ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ନେଇ 11 ଜିଲ୍ଲାକୁ ସତର୍କ କରାଯାଇଛି। ଚଳିତ ମୌସୁମୀରେ ଜୁନ୍ 1 ଆଜି ସୁଦ୍ଧା ରାଜ୍ୟରେ ହାରାହାରି 348.1 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 8% ଅଧିକ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 611 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 34,665 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 58,740 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆଉ 3 ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କରକଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: କହି କହି ଥକି ଗଲେଣି,
2: କଣ ହେଲା?
1: ନୂଆ କିଟ୍ବ୍ୟାଗ୍ ଦରକାର
2: ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜରଙ୍କୁ।
1: କରେକ୍ଟ।
2: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ, 30 ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା ନିଆ ଆସିଗଲା ନା କିଟ୍ବ୍ୟାଗ୍?
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଆଉ ତିନି ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥରେ ବିଜେ କରି ବଡ଼ଦାଣ୍ଡରେ ଦର୍ଶନ ଦେବେ ତିନି ଦିଅ। ରଥ ସମଗ୍ର ଭାରତୀୟ ସଂସ୍କୃତିରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଦେବ ପରମ୍ପରାଠାରୁ ଆରମ୍ଭ କରି ରାଜା ରାଜୁଡ଼ା ଶାସନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରଥର ଗୁରୁତ୍ୱ ଏଯାବତ୍ ରହିଛି। ଏକ ପ୍ରକାର କହିବାକୁ ଗଲେ ଏହା ଗଣଜୀବନ, କଳା, ସ୍ଥାପତ୍ୟ ଏବଂ ଆଧ୍ୟାତ୍ମିକତାର ମୂଳ ଭିତ୍ତି। ଦେଶର ବିଭିନ୍ନ ସ୍ଥାନରେ ରଥକୁ ନେଇ ବହୁବିଧ ପରମ୍ପରା ରହିଛି। ଏପରି କେତେକ ଚର୍ଚ୍ଚିତ ରଥଯାତ୍ରା ସମ୍ପର୍କରେ ଆସନ୍ତୁ ଜାଣିବା। ତିରୁବାରୁର ରଥ ବା ଆଜି ଥେର୍ ତାମିଲନାଡୁର ତିରୁବାରୁର ସହରରେ ଥିବା ପ୍ରସିଦ୍ଧ ଶ୍ରୀ ତ୍ୟାଗରାଜ ସ୍ୱାମୀ ମନ୍ଦିର ସହିତ ଜଡ଼ିତ। ଏହାକୁ ଏସିଆର ସବୁଠାରୁ ବଡ଼ ପାରମ୍ପରିକ ମନ୍ଦିର ରଥ ଭାବରେ ଗଣନା କରାଯାଏ। ବାର୍ଷିକ ରଥଯାତ୍ରା ସମୟରେ ଭଗବାନ ତ୍ୟାଗରାଜ ଏହି ବିଶାଳ ରଥରେ ବିରାଜମାନ ହୋଇ ସହର ପରିକ୍ରମା କରନ୍ତି। ଏହି ରଥର ଉଚ୍ଚତା ପ୍ରାୟ 96 ଫୁଟ ଏବଂ ଏହାର ଓଜନ ପ୍ରାୟ 350 ଟନ୍ରୁ ଅଧିକ। ଏଥିରେ ବ୍ୟବହୃତ ହେଉଥିବା ଚକଗୁଡ଼ିକ ମଧ୍ୟ ବିଶାଳ, ଯାହାକି ଶକ୍ତ କାଠରେ ନିର୍ମିତ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଅଧିକ ସୁରକ୍ଷିତ କରିବା ପାଇଁ ଲୁହାର ପ୍ଲେଟ୍ ଲଗାଯାଇଛି। ଏହି ରଥଟି ଚାଲିବା ସମୟରେ ଏକ ବିଶାଳ ସମୁଦ୍ର ଭଳି ଦୃଶ୍ୟମାନ ହୋଇଥାଏ। ପ୍ରତିବର୍ଷ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ବା ତାମିଲ ମାସ ପାଙ୍ଗୁନି ସମୟରେ ଏଠାରେ ବାର୍ଷିକ ରଥ ମହୋତ୍ସବ ଅନୁଷ୍ଠିତ ହୁଏ। ହଜାର ହଜାର ଭକ୍ତ ଏହି ବିଶାଳ ରଥକୁ ଭକ୍ତିର ସହ ଦୌଡ଼ି ସାହାଯ୍ୟରେ ଟାଣିଥାନ୍ତି। ବଗଡ଼ ରଥଯାତ୍ରା ହେଉଛି ମହାରାଷ୍ଟ୍ରର ଏକ ଅତ୍ୟନ୍ତ ପ୍ରସିଦ୍ଧ, ପାରମ୍ପରିକ ଏବଂ ରୋମାଞ୍ଚକର ଉତ୍ସବ। ଏହା ମହାରାଷ୍ଟ୍ରର ପଶ୍ଚିମ ପ୍ରାନ୍ତରେ ବିଶେଷ କରି ସତାରା ଜିଲ୍ଲାର ୱାଇ ତାଲୁକାରେ ଥିବା ବାୱଧନ ଗାଁରେ ପାଳନ କରାଯାଏ। ପ୍ରତିବର୍ଷ ହୋଲି ପରବର୍ତ୍ତୀ ରଙ୍ଗପଞ୍ଚମୀ ତିଥିରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଥିବା ଏହି ରଥଯାତ୍ରାର ଶୈଳୀ ଓ ପରମ୍ପରା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ରଥଟି ପ୍ରାୟ 50ରୁ 60 ଫୁଟ ଉଚ୍ଚ। ଏହାର ବଡ଼ ବଡ଼ କାଠ ଚକ ଥାଏ ଏବଂ ରଥ ଉପରେ ଏକ ବିଶାଳକାୟ କାଠର ଗଣ୍ଡିକୁ ନେଇ ଏକ ବିଶେଷ କ୍ରେନ୍ ଭଳି ଗଠନ ନିର୍ମାଣ କରାଯାଇଥାଏ। ଏଥିରେ ଜଣେ ମାନସିକଧାରୀ ଭକ୍ତଙ୍କୁ ରଥର ସବା ଉପରେ ଥିବା କାଠଦଣ୍ଡରେ ଓଲଟା ବା ଝୁଲନ୍ତା ଅବସ୍ଥାରେ ବନ୍ଧାଯାଏ, ଯାହାଙ୍କୁ ବଗାଡ଼ିଆ କହନ୍ତି। ଏହି ଯାତ୍ରା ମହାଦେବଙ୍କ ଅବତାର ଭଗବାନ ଭୈରବନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ। ରଥ ବାହାରିବା ପୂର୍ବରୁ ବଗାଡ଼ିଆ କୃଷ୍ଣା ନଦୀରେ ବୁଡ଼ ପକାଇ ପୂଜାର୍ଚ୍ଚନା କରନ୍ତି। ଏହାପରେ ତାଙ୍କ ପିଠିରେ ଲୁହାକଣ୍ଟା ବା ହୁକ୍ ଫୋଡ଼ାଯାଇ ରଥର ଶୀର୍ଷରେ ଝୁଲାଇ ଦିଆଯାଏ। ଅବଶ୍ୟ ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ଏହାକୁ କପଡ଼ା ବା ଦୌଡ଼ି ସାହାଯ୍ୟରେ ବାନ୍ଧି କରାଯାଉଛି। ଏହି ବିଶାଳ ରଥକୁ କୃଷ୍ଣା ନଦୀ ପଠାରୁ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ 3ରୁ 4 କିଲୋମିଟର ବଳଦମାନଙ୍କ ଦ୍ୱାରା ଟାଣି ଟାଣି ଅଣାଯାଏ। ମଧୁରାମ୍ମା ଦେବୀ ରଥଯାତ୍ରା ଦକ୍ଷିଣ ଭାରତ ବିଶେଷ କରି କର୍ଣ୍ଣାଟକର ଏକ ପ୍ରସିଦ୍ଧ ଏବଂ ପାରମ୍ପରିକ ଉତ୍ସବ। ବେଙ୍ଗାଲୁରୁ ନିକଟସ୍ଥ ହୁସ୍କୁର୍ଠାରେ ଥିବା ମା ମଧୁରାମ୍ମାଙ୍କ ମନ୍ଦିରରେ ପ୍ରାୟତଃ ମାର୍ଚ୍ଚ ମଧ୍ୟଭାଗ ବା ଉଗାଦି ସମୟରେ ଏହି ରଥଯାତ୍ରା ପ୍ରତିବର୍ଷ ବହୁତ ଜାକଜକମରେ ପାଳନ କରାଯାଏ। ଏହି ରଥଯାତ୍ରାର ସବୁଠାରୁ ବଡ଼ ସ୍ୱାତନ୍ତ୍ର୍ୟ ହେଉଛି ଏହାର ଆକାଶଛୁଆଁ ରଥ। ଏହାକୁ ସ୍ଥାନୀୟ ଭାଷାରେ କୁର୍ଜି କୁହାଯାଏ। ପ୍ରାୟ 80ରୁ 150 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥିବା ଏହି ରଥ ଏକ ବିଶାଳ ପିରାମିଡ୍ ବା ମିନାର ପରି ଦେଖାଯାଏ। ରଥର ତଳଭାଗ କାଠରେ ତିଆରି ହୋଇଥିବା ବେଳେ ଉପର ଅଂଶକୁ ବାଉଁଶ, ନଡ଼ିଆ କତାର ଦଉଡ଼ି ଏବଂ ରଙ୍ଗବେରଙ୍ଗ କପଡ଼ା ସାହାଯ୍ୟରେ ଏକ ଓଜନିଆ ମିନାର ପରି ଉପରକୁ ଗଢ଼ିଥାନ୍ତି। ରଥ ଉପରେ ଦେବୀଙ୍କ ଚିତ୍ର ବା ମୂର୍ତ୍ତି ସ୍ଥାପନ କରାଯାଇଥାଏ। ଏହି ଯାତ୍ରାରେ ଆଖପାଖ 10ରୁ 15ଟି ଗାଁର ଲୋକେ ନିଜ ନିଜ ଗ୍ରାମ ତରଫରୁ ଏଭଳି ବିଶାଳକାୟ ରଥ ତିଆରି କରି ମଧୁରାମ୍ମା ମନ୍ଦିର ପଡ଼ିଆକୁ ଆଣିଥାନ୍ତି। ରଥଗୁଡ଼ିକୁ ଟାଣିବା ପାଇଁ ସଶକ୍ତ ବଳଦଙ୍କୁ ସୁନ୍ଦର ଭାବେ ସଜାଯାଇ ରଥ ଆଗରେ ଲଗାଯାଇଥାଏ। ସାରଙ୍ଗପାଣି ରଥଯାତ୍ରା ଦକ୍ଷିଣ ଭାରତର ତାମିଲନାଡୁରେ ଏକ ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଐତିହାସିକ ରଥ ସଂସ୍କୃତି। ତାମିଲନାଡୁର କୁମ୍ଭକୋଣମ୍ ସହରରେ ଅବସ୍ଥିତ ପ୍ରାଚୀନ ଶ୍ରୀ ସାରଙ୍ଗପାଣି ବା ଭଗବାନ ବିଷ୍ଣୁଙ୍କ ମନ୍ଦିରର ଏହି ରଥ ଚିତ୍ତିରୈ ଥେର୍ ସାରା ଦେଶରେ ଏହାର ବିଶାଳତା ଏବଂ ଭବ୍ୟତା ପାଇଁ ଜଣାଶୁଣା। ଏପ୍ରିଲରୁ ମେ ମାସ ମଧ୍ୟରେ ତାମିଲ ମାସ ଚିତ୍ତିରୈରେ ଏହି ରଥଯାତ୍ରା ହୁଏ। ରଥର ଓଜନ ପ୍ରାୟ 500 ଟନ୍। ଏହାର ତଳ ଅଂଶ ଓ ଚକଗୁଡ଼ିକ ବିଶାଳକାୟ କାଠରେ ସ୍ଥାୟୀ ଭାବେ ନିର୍ମିତ, ଯାହା ଉପରେ ଦେବଦେବୀ ଓ ପୁରାଣର ସୁନ୍ଦର କାରୁକାର୍ଯ୍ୟ ଖୋଦିତ ହୋଇଛି। ଯାତ୍ରା ସମୟରେ ଏହାକୁ କପଡ଼ା, ଫୁଲ ଏବଂ ପତାକା ସାହାଯ୍ୟରେ ସଜାଯାଏ। ଭଗବାନ ବିଷ୍ଣୁ ଏବଂ ମହାଲକ୍ଷ୍ମୀଙ୍କ ଅବତାର ଦେବୀ କୋମଲାବଲ୍ଲୀଙ୍କ ବିବାହ ସ୍ମୃତିରେ ଏହି ରଥ ଉତ୍ସବ ପାଳନ କରିଥାନ୍ତି।

0: son yo.
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ ଜୁହାର। ପହିଲା ମୁଖ୍ୟ ଖବର, ନିଶାମୁକ୍ତ ଓଡ଼ିଶା ଗଠନ ଲାଗି ଖାସ୍ ଯୋଜନା ତିଆରି କଲେ ସରକାର। କେନ୍ଦ୍ର ସରକାରଙ୍କ ତରଫୁ ଫେରଘାଏ ଧାରି ଜିଲ୍ଲା 36 ଉସୋର ଖୁଚୁରା ଦର। ଆଷାଢ଼ ମାସର ଅନ୍ଧାର ପୋଖର ଦ୍ୱାଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରନୁ ଆୟୋଜ ହୋଇଛେ ମହାପ୍ରଭୁମାନଙ୍କର ରାଜପ୍ରସାଦ ବିଜେ ନୀତି। ଆଉ ରାଜ୍ୟ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ, ଆଇବା 7 ତକ ହୋଇପାରେ ବର୍ଷା। ଏଥର ପୁରା ଖବର, ନିଶାମୁକ୍ତ ଓଡ଼ିଶା ଗଠନ ଲାଗି ସରକାର ଖାସ ଯୋଜନା ତିଆରି କରିଛନ୍। ଯୋଜନାର ଅନୁମୋଦନ ଲାଗି ସାମାଜିକ ସୁରକ୍ଷା ଆର୍ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ SSEPD ତରଫୁ ସରକାରଙ୍କ ନିକେ ଚିଠି ଲେଖାଯାଇଛି। କାର୍ଯ୍ୟକ୍ରମ ଲାଗି ମୋଟ 4,62,00,000 ଟଙ୍କା ଖର୍ଚ୍ଚ କରାଯିବା ବୋଲିକରି ସ୍ଥିର କରାଯାଇଛି। ଯୋଜନାଥି ବିଦ୍ୟାଳୟ ସ୍ତରୁ ମୂଲ କରିକି ପଞ୍ଚାୟତ ତକ ସଚେତନତା ଅଭିଯାନ କରାଯିବା। ରାଜ୍ୟର 150 ବିଦ୍ୟାଳୟ ଆର୍ ମହାବିଦ୍ୟାଳୟନୁ ନିଶା ବିରୋଧୀ ସଚେତନତା ଗଣ ଦୌଡ଼, ପଦଯାତ୍ରା ଆର୍ ସାଇକେଲ ରେଲି କରାଯିବା। ଫି ବ୍ଲକ୍ନୁ ନିଶା ବିରୋଧୀ କାର୍ଯ୍ୟକ୍ରମ ଆର୍ ନିଶା ଦରବ ନିରୋଧୀ କମିଟି ଗଢ଼ବାର୍କେ ସରକାର ଲକ୍ଷ୍ୟ ରଖିଛନ୍। ଫି ଜିଲ୍ଲାନୁ 50 ନିଶା ମୁକ୍ତ ମିତ୍ରଙ୍କୁ ନେଇକରି ସଚେତନତା କାର୍ଯ୍ୟକ୍ରମ କରାଯିବା ବୋଲିକରି ଜଣାପଡ଼ିଛି। କେନ୍ଦ୍ର ସରକାର 36 ଜରୁରୀ ଉସୋର ଖୁଚୁରା ଦରକେ ଫେରଘା ଧାରିଜ କରିଛନ୍। କେନ୍ଦ୍ର ରସାୟନ ଆର୍ ସାର ମନ୍ତ୍ରଣାଳୟ ଅଧୀନତି ଥିବାର ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ NPPA ତରଫୁ ଏ ବାବଦେ ବିଜ୍ଞପ୍ତି ଜାରି କରାଯାଇଛି। ଏହି ତାଲିକାଥି ଖାସ୍ କରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ, କର୍କଟ ସଂକ୍ରମଣ, ଶ୍ୱାସରୋଗ, ଆଖିରୋଗର ଚିକିତ୍ସା ଲାଗି ବ୍ୟବହାର ହେଉଥିବାର ଉସୋର ଦାମ୍କେ ସ୍ଥିର ରଖାଯାଇଛି। ଉସ ବନାଉଥିବାର କମ୍ପାନୀମାନଙ୍କୁ ବିଜ୍ଞପ୍ତି 36 ଉସୋର ଧାରିଜ ଦାମ୍ ତୁର୍ତ୍ତି ଲାଗୁ କରବାର ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍। ଲୋକମାନଙ୍କୁ କମ୍ ଦାମ୍ ଥି ଜରୁରୀ ଉସ ଯୋଗାଇ ଦେବାର ଲକ୍ଷ୍ୟଟି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବାର ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକେ ସ୍ୱାଗତ କରବାର ସହିତ ରୋଗୀମାନେ କମ୍ ଦାମ୍ ଥି ଉସ ପାଇପାରିବେ ବୋଲିକରି କହିଛନ୍। ପିଆଜ ଯୋଗାଣ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଦାମ୍ ବଢ଼ିଛେ ବୋଲିକରି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଗଲା 15 ଭିତରେ ପିଆଜର ଖୁଚୁରା ଦାମ୍ ପାଖାପାଖି 20 ବଢ଼ିଥିବାର ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଖାସ୍ କରି ରାଜ୍ୟ ମହାରାଷ୍ଟ୍ରନୁ ପିଆଜ ଆମଦାନୀ କରାଯାଉଥିବାର ବେଳେ ସେଠାରେ ଜବର ବର୍ଷା ଲାଗି ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି, ଯେଉଁଥିଲାଗି ଦରକାର ହିସାବେ ପିଆଜ ଆମଦାନୀ ନାଇଁ ହୋଇପାରବାର। ସିଆଡ଼େ ରାଜ୍ୟ ମହଜୁଦ ଥିବାର ପିଆଜର ପରିମାଣ କମୁଥିବାରୁ ଦାମ୍ ବଢ଼ିଛି। ଆଲୁ ସହିତ ଅଲଗା ଦରବମାନଙ୍କର ଦାମ୍ ନାଇଁ ବଢ଼ି, ପିଆଜ କଳାବଜାରୀ ରୋକବାର ଲାଗି ପଦକ୍ଷେପ ନିଆଯାଉଛି ବୋଲିକରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍।
2: ବର୍ଷା ପ୍ରବଳ ହେବା କାରଣରୁ ମହାରାଷ୍ଟ୍ରରେ ପିଆଜ ଅକ୍ସା ନେଇଛି, ସେ କାରଣରୁ ଏ ପ୍ରଡକ୍ସନକୁ ନେଇକି ଡିମାଣ୍ଡକୁ ନେଇକି ଏଟା ବେଳେବେଳେ ସେମିତି ହୁଏ ପନିପରିବାରେ, କିନ୍ତୁ ଅନ୍ୟାନ୍ୟ ଜିନିଷ ଗୁଡାକ ଠିକ ଅଛି। ବିଶେଷ କରି ଆଳୁ ଜିନିଷ ମଝିରେ ମଝିରେ ଏମିତି ଟିକେ ହୁଏ, ଆମର ଟିମ୍କୁ କହିଦେଇ ଦିଆହେଇଛି ଯିଏ ବି କଳାବଜାରୀ କରିବ ତାଙ୍କୁ ଆମେ ତୁରନ୍ତ ଆକ୍ସନ।
1: ବିଦ୍ୟୁତ୍ ବିତରକ କମ୍ପାନୀ TPWODL ତରଫୁ ବରଗଡ଼ ପଞ୍ଚାୟତ କଲେଜ ପାଖେ ତିଆରି ହୋଇଥିବା ନୂଆ 33-11 KV ପାୱାର ସବ୍ଷ୍ଟେସନକେ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେ ଉଦ୍ଘାଟନ କରିଛନ୍। 6,59,00,000 ଟଙ୍କା ଖର୍ଚ୍ଚାତି ତିଆରି ସବ୍ଷ୍ଟେସନ ଜରିଏ ବରଗଡ଼ ସହର ପଞ୍ଚାୟତ କଲେଜ ଇଲାକା, ଦୀପାଳୀ ଟକିଜ ଇଲାକା, କାଳୀମନ୍ଦିର ଆର୍ ତାର ଆଖରପାଖର ଇଲାକାନୁ ପାଖାପାଖି 4,000 ଘରୋଇ ଆର୍ ବ୍ୟବସାୟୀ ଗ୍ରାହକ ପ୍ରତ୍ୟକ୍ଷ ଭାବେ ଲାଭ ପାଇବେ। ବଢ଼ୁଥିବାର ବିଦ୍ୟୁତ୍ ଚାହିଦାକେ ପୂରା କରବାର ସହିତ ଭୋଲ୍ଟେଜ ଗୁଣବତ୍ତାଥି ସୁଧାର, ଲୋଡ଼କେ କମ୍ କରବାର ଆର୍ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାର ଲକ୍ଷ୍ୟଥି ଏଟା ସ୍ଥାପନା କରାଯାଇଛି। କାର୍ଯ୍ୟକ୍ରମଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଜିଲ୍ଲାପାଳ ଆର୍

0: କମ୍ପାନୀର ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଆର୍ ସଂଗ୍ରାହକ ଦାଶରଥୀ ପଟ୍ଟନାୟକଙ୍କର ଆଜି 119 ନମ୍ବର ଜୟନ୍ତୀ ପାଳନ କରାଯାଉଛି। ଓଡ଼ିଶାବାସୀଙ୍କନୁ ଦାସିଆ ଅଜାନାଥି ପରିଚିତ ଦାଶରଥୀ ପଟ୍ଟନାୟକଙ୍କର ଜନ୍ମ ଜୟନ୍ତୀ ମିଳିତ ଭାବେ ଜିଲ୍ଲା ପ୍ରଶାସନ ଆର୍ ଦାସିଆ ଅଜା ସ୍ମୃତି ସମିତି ତରଫରୁ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାସିଆ ଅଜାଙ୍କର ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଖ୍ୟାତ ସଂଗ୍ରାହକ ଆର୍ ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା ଭାବେ ପରିଚିତ ଦାଶରଥୀ ପଟ୍ଟନାୟକ ଓଡ଼ିଆ ଭାଷା ସାହିତ୍ୟ ଆର୍ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଆର୍ ପାଠାଗାର ଆନ୍ଦୋଳନକେ ବରକସ କରବାର୍ତି ତାଙ୍କର ଅବଦାନ ସବୁବେଳେ ସୋର ରହେବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆଷାଢ଼ ମାସର ଅନ୍ଧାର ପଖର ଦ୍ୱାଦଶୀ ତିଥିନୁ ଅଣସର ଘରେ ଆଜି ମହାପୁରୁଷମାନଙ୍କର ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁସାରେ ଶ୍ରୀମନ୍ଦିରନ ସକାଳ ଧୂପ ନୀତି ଶେଷ ହେବା ଋତୁରୁ ମହାପୁରୁଷମାନଙ୍କର ରାଜପ୍ରାସାଦ ବିଜେ ନୀତି କରାଯାଇଛି। ଗୁପ୍ତ ସେବା ସମିଆତି ମହାପୁରୁଷମାନଙ୍କର ଶ୍ରୀଅଙ୍ଗନୁ ବାହାର କରାଯାଇଥିବା ଚନ୍ଦନ କରାଳ ଆର୍ ପାଟ ଡୋରିକେ ରୂପା ଥାଳିଆତି ପଟୁଆର ସାଙ୍ଗେ ଦୈତାପତି ସେବକମାନେ ଶ୍ରୀନରକେ ନେଇଛନ୍। ଶ୍ରୀନରନୁ ପହଞ୍ଚିବା ଋତୁରୁ ସେଠାରେ ଗଜପତି ମହାରାଜାଙ୍କର ଛୁଆଁ ଶାଢ଼ୀକେ ଦୈତାପତି ପତିମ ମହାପାତ୍ର ତଢ଼ାଉ ଦେଉଳକରଣ ତଳିଛ ମହାପାତ୍ରଙ୍କୁ ଦେଇଥିଲେ। ସେଠାରେ ମହାପୁରୁଷମାନଙ୍କର ସୁସ୍ଥତା ବାବଦେ ଗଜପତି ମହାରାଜାଙ୍କୁ ଜନାବାର ସହିତ ଆଇବା ରଥଯାତ୍ରା ବାବଦେ ଦୈତାପତିମାନେ ଆଲୋଚନା କରିଛନ୍। ଶ୍ରୀକ୍ଷେତ୍ରନ ଆଇବା ମଙ୍ଗଳବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନବଯୌବନ ଦର୍ଶନ ହେବା। ମହାପୁରୁଷମାନଙ୍କର ରଥର ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି,
1: ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ, ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ ଜେନେରାଲ ପୁରୀ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ତେଣୁ 14 ତାରିଖ ଅପରାହ୍ନେ ହୁଏତ କିଛି ଘଣ୍ଟା ପାଇଁ ଦର୍ଶନ କରିବେ ଏବଂ ସିଂହଦ୍ୱାରରେ ମଧ୍ୟ ଆମେ ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସୂଚନା ଆଗତୁରା ଦେଇଥିବୁ, ଯେଉଁମାନେ ହୁଏତ ଧାଡ଼ି ବାନ୍ଧିକି ଥିବେ ସେମାନଙ୍କ ଦର୍ଶନ ହେବ।
0: ସିଆଡ଼େ ମହାପୁରୁଷମାନଙ୍କର ଦର୍ଶନ ଖୁବ୍ କମ୍ ସମୟ ଲାଗି ରହିବା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହୋଇଥିବା ଜରୁରୀ ବୈଠକ ଉତ୍ତରୁ ଡକ୍ଟର ପାଢ଼ୀ କହିଛନ୍ତି, ଦୁଇପହର 2 ବଜେନୁ ସାହାଣ ମେଳା ଦର୍ଶନ ମୂଲ ହେବା। 15 ତାରିଖ ଦିନ ଉଆଁସ ଆଉ ରଥଯାତ୍ରା ଲାଗି ଖାସ୍ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକେ କମ୍ ସମୟ ଲାଗି ରଖବାରକେ ନିଷ୍ପତ୍ତି ନିଆଯାଇଛି। ଏ ବଛର ରଥମାନଙ୍କେ ଅତିକା ଗୋଟିଏ ଲେଖା ରଥ ଦୌଡ଼ି ରହିବା। 3 ରଥ ଉପରେ କେନ୍ସି ପ୍ରକାରର ଅନଧିକୃତ ସେବାୟତମାନଙ୍କର ଚଢ଼ବାର ଆର୍ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ରାଇଜେ ସଫେଇ ମିତ୍ରମାନଙ୍କର ଅବଦାନକେ ସମ୍ମାନ ଜଣାବାର୍ ଲାଗି ଆର୍ ସୁରକ୍ଷିତ ଆର୍ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବାର୍ ଲାଗି ଏବେ 14 ତାରିଖଥି ରାଇଜର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ନମସ୍ତେ ଦିବସ ପାଳନ କରାଯିବା। ଏ ବାବଦେ ଗୃହ ଆର୍ ନଗର ଉନ୍ନୟନ ବିଭାଗ ତରଫରୁ ସବୁ ମହାନଗର ନିଗମ ପୌରପାଳିକା ଆର୍ ବିଜ୍ଞପିତ ଅଞ୍ଚଳ ପରିଷଦକେ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କର ସାମାଜିକ ନ୍ୟାୟ ଆର୍ ସଶକ୍ତିକରଣ ମନ୍ତ୍ରଣାଳୟ ଆର୍ ଗୃହ ଆର୍ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଏ ଦିବସ ପାଳନ କରାଯିବା। ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ କ୍ଷେତ୍ରଟି ସାରା ରାଜ୍ୟ ପହିଲା ଠାନେ ଅଛି। ଗଲାକାଲି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱର କୃଷି ଭବନ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ନୂଆପଡ଼ା ଜିଲ୍ଲାକେ ସମ୍ମାନିତ କରାଯାଇଛି। 2025-26 ବଛର ଲାଗି ପରିବାର ନିୟୋଜନ କାର୍ଯ୍ୟକ୍ରମଟି ସାମଗ୍ରିକ ପ୍ରଦର୍ଶନ ଲାଗି ସମ୍ମାନ ଦିଆଯାଇଛି। ଏତାର ଛଡ଼ା ଛୁଆ ଜନମ ଉତ୍ତରୁ ଜନ୍ମ ନିୟନ୍ତ୍ରଣ ଉପକରଣ ବ୍ୟବହାରଟି ନୂଆପଡ଼ା 3 ନମ୍ବର ଠାନେ ରହିଛି। ସମାରୋହଟି ଜିଲ୍ଲାର ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେଏସ୍ ମହାନ୍ତି ପୁରସ୍କାର ଗ୍ରହଣ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଦରବାର ହଲ୍ଠାରେ କେନ୍ଦ୍ର ସରକାରଙ୍କ 12 ବଛର ପୂର୍ତ୍ତି ଅବସରରେ ଗୋଟିଏ ବୁଦ୍ଧିଜୀବୀ ଆର୍ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ସମ୍ମିଳନୀ ହୋଇଯାଇଛି। ସାଂସଦ ମାଳବିକା ଦେବୀ ସମ୍ମିଳନୀଟି ଯୋଗ ଦେଇକରି କେନ୍ଦ୍ର ସରକାରଙ୍କ ଭିନ୍ନ ଭିନ୍ନ ଉପଲବ୍ଧି ଐତିହାସିକ ନିଷ୍ପତ୍ତି ଆର୍ ଯୁଗାନ୍ତକାରୀ ପଦକ୍ଷେପ ବାବଦେ ଆଲୋଚନା କରିଥିଲେ। ବିକଶିତ ଭାରତ ପରିକଳ୍ପନା 2047କେ ସାକାର କରିବା ଲାଗି ଦେଶର ସବୁ ନାଗରିକଙ୍କର ଭୂମିକା ଆର୍ ସହଯୋଗ ବହୁତ ଜରୁରୀ ବୋଲିକରି ସାଂସଦ କହିଥିଲେ। ସମ୍ମିଳନୀଟି ଖଡ଼ିଆଲନୁ ରେଲ ଲାଇନ୍ ତିଆରି, ତିଖାଲି ନିମ୍ନ ଇନ୍ଦ୍ରନ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବେରେଜ ତିଆର, ଖଡ଼ିଆଲ ଡିଗ୍ରୀ ମହିଳା କଲେଜକେ ସରକାରୀ ଜମି ଦେବାର ବାଗିର ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ଲୁଇସିଂହା ନିର୍ବାଚନ ମଣ୍ଡି ଅଧୀନତି ଥିବାର କର୍କଚିଆ ସଂଗଠିତ ଜଙ୍ଗଲନୁ ଏକ ପେଡ଼ ମା' କେ ନାମ ଆର୍ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଗଛ ଯୋଗାଇଥିଲେ। ବଲାଙ୍ଗୀର ମନଖଣ୍ଡ ତରଫରୁ ଆୟୋଜିତ କାର୍ଯ୍ୟକ୍ରମଟି ବହୁତ ମାତ୍ରାତି ସାଧାରଣ ଲୋକେ ଯୋଗ ଦେଇକରି ଗଛ ଯୋଗାଇଥିଲେ। ନୂଆପଡ଼ା ଜିଲ୍ଲାନୁ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଅଧୀନତି ଗାଁ ପରିମଳ ଗାଁ ମୁଣ୍ଡରୀ କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାର ମଗୁର ପାଣି ଗାଁନୁ ହୋଇଥିବା କାର୍ଯ୍ୟକ୍ରମଟି ସ୍ୱଚ୍ଛ

ସୁସ୍ଥ ଆର୍ ପରିବେଶ ଅନୁକୂଳ ଗାଁ ଗଠନ ଉପରେ ଜୋର୍ ଦିଆଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଥରେ ବ୍ୟବହାର ହେଉଥିବାର ପ୍ଲାଷ୍ଟିକ୍କେ ବର୍ଜନ କରିବାର ଲାଗି ଆହ୍ୱାନ ଦେଇଥିଲେ। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଭିନ୍ ଭିନ୍ ଜାଗାରୁ ବର୍ଷା ହେବାର ସମ୍ଭାବନା ରହିଛି। ସେଆଡ଼େ ପଶ୍ଚିମବଙ୍ଗ ଆଉ ତାର ଆଖପାଖର ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ ଦୁଇ ଦିନ ଭିତରେ ଲଘୁଚାପ୍ତି ବଦଳିବାର ସମ୍ଭାବନା ରହିଛି। ଏତାର ପ୍ରଭାବତି ରାଜ୍ୟ ଏବଂ ସାତ ଦିନ ତ ଖାଲକାନ ଓ ମଧ୍ୟମ ଧରଣର ବର୍ଷା ହେବା ବୋଲିକରି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6 ବଜେ ତକ 611 ଫୁଟ ରହିଥିଲା। ଇସମିଆଥି ଦୁଇଟା ଗେଟ୍ ଦେଇକରି ଫି ସେକେଣ୍ଡଥି 58,740 ଘନଫୁଟ ପାନ୍ ଛଡ଼ାଯାଉଥିବାର ବେଲ୍କେ 34,665 ଘନଫୁଟ ପାନ୍ ଜଳଭଣ୍ଡାରକେ ଆସୁଛି। ନିଶାମୁକ୍ତ ଓଡ଼ିଶା ଗଠନ ଲାଗି ଖାସ୍ ଯୋଜନା ତିଆରି କଲେ ସରକାର। କେନ୍ଦ୍ର ସରକାରଙ୍କ ତରଫରୁ ଫେରଘାଏ ଧାରୀ ଜିଲ୍ଲା 36 ଔଷଧ ଖୁଚୁରା ଦର। ଆଷାଢ଼ ମାସର ଅନ୍ଧାର ପକ୍ଷରୁ ଦ୍ୱାଦଶୀ ତିଥିନ ପୁରୀ ଶ୍ରୀମନ୍ଦିରନୁ ଆଜି ହୋଇଛି ମହାପ୍ରଭୁମାନଙ୍କର ରାଜପ୍ରସାଦ ବିଜେ ନୀତି। ଆଉ ରାଜ୍ୟ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ଏବଂ 7 ଦିନ ତକ ହୋଇପାରେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଶ୍ରୀ ଶାହାଙ୍କ ନେତୃତ୍ୱରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧିନଗରରେ 1,25,00,000ରୁ ଅଧିକ ଚାରାରୋପଣ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରି ଶ୍ରୀ ଶାହା 2029 ସୁଦ୍ଧା ଗାନ୍ଧିନଗରର ସବୁଜିମା ଅଂଶକୁ ଆହୁରି 20% ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବା ପାଇଁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ବର ଅସୁସ୍ଥ ଜାମ୍ମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ହେବା ସହ ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରାଯାଇପାରିବ ବୋଲି ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି। ସାଧାରଣ ପରିବହନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇ 333 ନୂତନ ବୈଦ୍ୟୁତିକ ବସ୍କୁ ସାମିଲ କରାଯାଇଛି। ଏହାଦ୍ୱାରା ଦେଶର ପ୍ରଥମ ସହର ଭାବେ ଅହମ୍ମଦାବାଦ BRTS 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନାର ମାନ୍ୟତା ଲାଭ କରିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଆସନ୍ତାକାଲି ଗାନ୍ଧିନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଆନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଗୁଜରାଟର ଗାନ୍ଧିନଗରଠାରେ କୃଷି ଉତ୍ପାଦନ ବଜାର କମିଟିର ଅମୃତ ମହୋତ୍ସବ କାଳରେ ନୂତନ ପରିବା ମଣ୍ଡିର ଉଦ୍ଘାଟନ କରିବେ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଅମୃତ ମହୋତ୍ସବ ସାକାର ନେଇ ପ୍ରସ୍ତୁତ ଏକ ସ୍କାରକୀ ପୁସ୍ତିକା ଉନ୍ମୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତା ମଙ୍ଗଳବାର ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7 କର୍ମଚାରୀ ରାଜ୍ୟ ବୀମା ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗରସ୍ଥିତ ଇଏସ୍ଆଇ ହସ୍କିଟାଲରେ ବହିର୍ବିଭାଗ, ଆସାମର ବେଲତୋଲାଠାରେ 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲର ଉନ୍ନତିକରଣ, ତାମିଲନାଡୁର ଶ୍ରୀ ପେରୁମ୍ବଦୁରସ୍ଥିତ 100 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରବରମ୍, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀ ମଣ୍ଡିରେ ଇଏସ୍ଆଇ ଡାକ୍ତରଖାନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53 ଲକ୍ଷ ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ଇଏସ୍ଆଇ ହିତାଧିକାରୀମାନଙ୍କୁ ଅର୍ଥ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମରେ ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦ୍ରଲାଜେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ନିର୍ମାଣ କ୍ଷେତ୍ରରେ ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା ଆପଣାଇବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର 172ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେକୌଣସି ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ବୁଝାମଣା କରିବା ଉଚିତ ନୁହେଁ। ସମସ୍ତ କାର୍ଯ୍ୟକୁ ସାଧୁତା ଏବଂ ନୈତିକତା ଆଧାରରେ କରିବା ଉପରେ ଶ୍ରୀ ଲାଲ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଲାଲ ଉତ୍ତରପ୍ରଦେଶର ଗାଜିଆବାଦଠାରେ ଆଭାସୀ ମାଧ୍ୟମରେ ପୂର୍ତ୍ତ ବିଭାଗର ଜାତୀୟ ପରିଷଦ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଓମାନ ଉପକୂଳରେ ଆଜି ସକାଳେ ବାଣିଜ୍ୟିକ ଜାହାଜ GFS ଗ୍ୟାଲେକ୍ସି ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାହାଜରେ ଥିବା 11 ଭାରତୀୟଙ୍କ ମଧ୍ୟରୁ 10 ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଛି। ଓମାନ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ପାଇଁ ଭାରତ କୃତଜ୍ଞତା ଜଣାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଲକ୍ଷ୍ୟ କରି କରାଯାଉଥିବା ଆକ୍ରମଣର ନିଶ୍ଚିତ ଅବସାନର ଆବଶ୍ୟକତା ରହିଛି। ଜଳପଥରେ ମୁକ୍ତ ଏବଂ ସୁରକ୍ଷିତ ଭାବେ ଜାହାଜ ଚଳାଚଳ ପାଇଁ ଆନ୍ତର୍ଜାତିକ ସ୍ତରରେ ନିୟମ ପ୍ରସ୍ତୁତର ଆବଶ୍ୟକତା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଫଗାନିସ୍ତାନର କୃଷିମନ୍ତ୍ରୀ ମୌଲବୀ ଆତାଉଲ୍ଲା ଉମାରୀ ଭାରତକୁ ତାଙ୍କର 6 ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହା ହେଉଛି ଭାରତକୁ ଆଫଗାନିସ୍ତାନର 4 ମନ୍ତ୍ରୀସ୍ତରୀୟ ଗସ୍ତ। ମୌଲବୀ ଉମାରଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତକୁ ଆସିଥିଲେ।

0: କାର୍ଯ୍ୟକାଳରେ ମୌଲବୀ ଓମାରୀ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଉଭୟ କୃଷି, ଜଳସେଚନ, ପ୍ରାଣୀ ସମ୍ପଦ, କୃଷି ଗବେଷଣା, ଶିକ୍ଷା, ଦକ୍ଷତା ବିକାଶ ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବାଂଲାଦେଶରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ଗତ ସପ୍ତାହ ମଧ୍ୟରେ 44 ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଭୂସ୍କଳନ ଯୋଗୁଁ ଅନେକ ଆହତ ହୋଇଥିବା ସୂଚନା ମିଳିଛି। କେତେକ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିବାରୁ ଜଳମଗ୍ନ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ବନ୍ୟା ଯୋଗୁଁ ପ୍ରାୟ 2,67,000 ପରିବାର ପ୍ରଭାବିତ ହୋଇଛନ୍ତି। ରାଜଧାନୀ ଢାକାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସର୍ବାଧିକ 7 ପ୍ରଭାବିତ ଜିଲ୍ଲାରେ ସେନା, ନୌବାହିନୀ ଏବଂ ବାୟୁସେନା ପକ୍ଷରୁ ମିଳିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟା ପୂର୍ବାନୁମାନ ଏବଂ ସତର୍କ କେନ୍ଦ୍ର ପକ୍ଷରୁ ଉତ୍ତର ଓ ଉତ୍ତର ପଶ୍ଚିମ ଜିଲ୍ଲାଗୁଡ଼ିକରେ ଥିବା ନଦୀଗୁଡ଼ିକରେ ଅଧିକ ବନ୍ୟାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ରୁଷ ଉପରେ ୟୁକ୍ରେନ୍ର ଆକ୍ରମଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3 ଆହତ ହୋଇଛନ୍ତି। ରୁଷର ସାମରା ପ୍ରଦେଶର ଗଭର୍ଣ୍ଣର ଭ୍ୟାଚେସ୍ଲାଭ ଫେଡୋରେଚିଭ୍ କହିଛନ୍ତି, ଏହି ଆକ୍ରମଣରେ ଆବାସିକ ସ୍ଥଳୀ ଏବଂ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ରୁଷର ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ସାମରା ପ୍ରଦେଶର ସିର୍ଜନ୍ ତୈଳ ବିଶୋଧନାଗାର ଉପରେ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଆଜୋ ବ୍ଲାକ୍ ସି ଉପରେ ଡ୍ରୋନ୍ ଆକ୍ରମଣରେ ଗୋଟିଏ ଟ୍ୟାଙ୍କର ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ୟୁକ୍ରେନ୍ର ସରକାରୀ ବିଭାଗ ପକ୍ଷରୁ କୌଣସି ମତାମତ ପ୍ରଦାନ କରାଯାଇ ନାହିଁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ତୃତୀୟ ଦିବସର ଦ୍ୱିତୀୟ ଇନିଂସରେ ଭାରତ 4 ହରାଇ 250 ରନ୍ ସଂଗ୍ରହ କରିଛି। ଇଂଲଣ୍ଡ ବିପକ୍ଷରେ ଭାରତ 365 ରନ୍ରେ ଆଗୁଆ ରହିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ଗତକାଲି 170 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଆମି ଜୋନ୍ସ ସର୍ବାଧିକ 53 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ କ୍ରାନ୍ତି ଗୋଡ୍ 5 ୱିକେଟ୍ ନେଇଥିବାବେଳେ ସାୟଲି ସାତଗରେ ଏବଂ ସ୍ନେହା ରାଣା 2 ଲେଖାଏଁ ୱିକେଟ୍ ନେଇଥିଲେ। ଗତ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଇନିଂସରେ ଭାରତ 285 ରନ୍ ସଂଗ୍ରହ କରିଥିଲା। ସ୍ମୃତି ମନ୍ଧାନା 83 ରନ୍ ସଂଗ୍ରହ କରିଥିବାବେଳେ ହରମନପ୍ରୀତ କୌର 58, ଦୀପ୍ତି ଶର୍ମା 57 ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫେ ଏକ୍ଲେଷ୍ଟେନ୍ ସର୍ବାଧିକ 3 ୱିକେଟ୍ ନେଇଥିଲେ। ଇଂଲଣ୍ଡ ଲର୍ଡ଼ସ କ୍ରିକେଟ୍ ଗ୍ରାଉଣ୍ଡରେ ଏହା ହେଉଛି ପ୍ରଥମ ମହିଳା କ୍ରିକେଟ୍ ଟେଷ୍ଟ ମ୍ୟାଚ୍। ଫିଫା ବିଶ୍ୱକପ୍ରେ ପ୍ରଥମ ସେମିଫାଇନାଲ୍ ଆସନ୍ତା ବୁଧବାର ଦିନ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। 2 ସେମିଫାଇନାଲ୍ ବିଜେତାଙ୍କ ମଧ୍ୟରେ ଆସନ୍ତା 20 ନ୍ୟୁୟର୍କର ନ୍ୟୁଜର୍ ଷ୍ଟାଡିୟମ୍ଠାରେ ଫାଇନାଲ୍ ମ୍ୟାଚ୍ ହେବ। ୱିମ୍ବଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ ଫାଇନାଲ୍ରେ ବିଶ୍ୱର 1 ଖେଳାଳି ଇଟାଲୀର ଜାନିକ୍ ସିନରଙ୍କ ସହ ଜର୍ମାନୀର ଆଲେକ୍ଜାଣ୍ଡର ଜେବ୍ରେମ୍ଙ୍କ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:30 ଖେଳାଯିବ। ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଚୀନ୍ର ଗୁଅ ହାନି ଓ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିସ୍ଙ୍କ ଯୋଡ଼ି କାନାଡ଼ାର ଗାବ୍ରିଏଲ୍ ଡାବସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟୋପେନ୍ଙ୍କ ମଧ୍ୟରେ ଜାରି ରହିଛି। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସାମ, ମେଘାଳୟ, ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍ରେ ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଓଡ଼ିଶା ସମେତ ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା। ଏବଂ ଭାରତ ଇଂଲଣ୍ଡ ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ହରାଇ 250 ରନ୍ ସଂଗ୍ରହ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼।

0: ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ପଳ ସାମନ୍ତ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା ସ୍ଲୋଗାନକୁ ପାଥେୟ କରି ନୟାଗଡ଼ ଜିଲ୍ଲା ବିକାଶର ଏକ ନୂତନ ଦିଗନ୍ତରେ ପହଞ୍ଚିଛି ବୋଲି କହିଛନ୍ତି।
1: ଦିଲ୍ଲୀରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସରକାରର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏବଂ ଜୁନ୍ 12 ତାରିଖରେ ଓଡ଼ିଶା ସରକାର ଶ୍ରୀଯୁକ୍ତ ମୋହନ ମାଝୀଙ୍କର 2 ବର୍ଷ ସରକାର ପୂର୍ତ୍ତି ଅବସରରେ, ତେଣୁ ଇଏ ହେଉଛି ବିଶ୍ୱାସ ବିକାଶ ଓ ଜନକଲ୍ୟାଣର ବର୍ଷ। ଆମ ସରକାର ଗଠନର 2 ବର୍ଷ ମଧ୍ୟରେ ସେବା ସୁଶାସନ ଓ ବିକାଶର ଅନେକ ମଧୁର ଉପଲବ୍ଧି ମିଳିଛି। ଶେଷ ଧାଡ଼ିରେ ଥିବା ବ୍ୟକ୍ତି ନିକଟରେ ବିକାଶର ସୁଫଳ ପହଞ୍ଚି ପାରିଛି। 2036 ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆଜି ବିଜେପି ସରକାର ଅଙ୍ଗୀକାରବଦ୍ଧ। ଆମେ ଯାହା ଯାହା ବିକାଶ କରିଛୁ, ଏକ ସୁସ୍ଥ ସମୃଦ୍ଧ ଓ ବିକଶିତ ନୟାଗଡ଼ ଗଠନ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ନିଷ୍ଠାପର ଉଦ୍ୟମ କରୁଛି।
0: ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକ ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ମହତାବ କହିଥିଲେ,
2: 2026 ମସିହାର ଇଏ ହେଉଛି ଦ୍ୱିତୀୟ ଦିଶା ମିଟିଂ। ଆମେ ଆଉ ଏକ ମିଟିଂ ସେପ୍ଟେମ୍ବରରେ କରିବୁ ଏବଂ ଡିସେମ୍ବର ମାସ ବେଳକୁ ଚତୁର୍ଥ ମିଟିଂ ହେବ। ମାନ୍ୟବର ସଭ୍ୟମାନେ ଦିଶା କମିଟିର ସେମାନେ ବିବିଧ ପ୍ରଶ୍ନ ପଚାରିଛନ୍ତି। ତା ଭିତରେ ଯୋଉ 6ଟି ବ୍ଲକରେ ଜଳସେଚନର ସୁବିଧା କରାଯାଇପାରିବ ବୋଲି ୱାଟର ରିସୋର୍ସେସ ଡିପାର୍ଟମେଣ୍ଟ ତରଫରୁ କୁହାଗଲା, ନିର୍ଦ୍ଦିଷ୍ଟ ଭାବରେ କୋଉ ପଞ୍ଚାୟତ ହବ ଏବଂ କିଭଳି ଭାବରେ ଜଳସେଚନର ବ୍ୟବସ୍ଥା କରାଯିବ, ଅଣ୍ଡରଗ୍ରାଉଣ୍ଡ ଟନେଲ ଜରିଆରେ ପାଇପ୍ ଜରିଆରେ ଜଳସେଚନ ପାଇଁ ବ୍ୟବସ୍ଥା ଯୋଜନା କରାଯାଇଛି। ତାହା ଏକ ଭଲ ଯୋଜନା, ସ୍ୱାଗତଯୋଗ୍ୟ ଯୋଜନା, କିନ୍ତୁ ଯେତିକି ଜଳ ଆମେ ମୃତଙ୍ଗରୁ ଆଣିକି ମଡ଼େଇ ପାରିବା ଜଳସେଚନ ପାଇଁ ତାହା ମଧ୍ୟ ଟିକେ ଚିନ୍ତାର ବିଷୟ ହେଇଛି। କିନ୍ତୁ ପ୍ରଶାସନ ତରଫରୁ ଲ୍ୟାଣ୍ଡ ଆକ୍ୱିଜିସନକୁ ନେଇକି ଏବଂ ଯେଉଁ ଭିଲେଜ ଗୁଡ଼ିକର ଟିକେ ସେମାନଙ୍କୁ ଉଦ୍ବାସ୍ତ କରାଯିବ, ପୁନର୍ସଂସ୍ଥାନ କରାଯିବ, ତା ପାଇଁ ଡିଭିଜନ ତିଆରି କରିବା, ଏଇଭଳି ଭାବରେ କେତେ ଗୁଡ଼ିଏ କାର୍ଯ୍ୟକ୍ରମ ଅଛି।
0: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ତାଲିକା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲାର 4ଟି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ 7,97,289 ମତଦାତା ରହିଥିବା ବେଳେ ବର୍ତ୍ତମାନର ସଂଶୋଧନ ପ୍ରକ୍ରିୟା ପରେ ସେଥିମଧ୍ୟରୁ 58,979 ଜଣଙ୍କ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ଏହି ବାଦ୍ ପ୍ରକ୍ରିୟା ପରେ ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ଭୋଟରଙ୍କ ସଂଖ୍ୟା 7,38,310 ଜଣକୁ ହ୍ରାସ ପାଇଥିବା ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି।
3: ଏଇଟା ହେଉଛି 5/7/2024ରେ, ଆଉ ଏଇଟା ଏଥିରେ ଆମର ଟୋଟାଲ ଇଲେକ୍ଟୋରାଲ ଯୋଉ ରହିଛନ୍ତି ସେମାନେ ହେଲେ 7,97,298 ଟୋଟାଲ ଭୋଟର୍ସ। ତା ଭିତରୁ ଆମର 7,38,310 ପାଖାପାଖି 93% ଆମର ଏନ୍ୟୁମରେସନ ଫର୍ମ ଯାହାର ଆମେ ରିସିଭ କରିନେଇଛୁ ଏବଂ 7% ଯୋଉଟା ଯୋଉ ଭୋଟର ପରମାନେଣ୍ଟଲି ସିଫ୍ଟେଡ ଡୁପ୍ଲିକେଟ ଯୋଉମାନଙ୍କର ଅଛି ସେଇଥିରେ ଆଉ 7% ରହିଛନ୍ତି। ପଲିଟିକାଲ ପାର୍ଟିଙ୍କର ମିଟିଂ ନେଇଥିଲୁ ଯୋଉଥିରେ ସମସ୍ତ ଏଆର୍ଓ ସମସ୍ତେ ଉପସ୍ଥିତ ଥିଲେ, ପ୍ରତ୍ୟେକ ପଲିଟିକାଲ ପାର୍ଟିର ବି ଲିଡର୍ସ ଆଣ୍ଡ ଏଜେଣ୍ଟସ୍ ଉପସ୍ଥିତ ଥିଲେ।
0: କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋର ଶ୍ରୀ ନୀଳମାଧବ ଜୀଉଙ୍କୁ ଦର୍ଶନ କରି ମହାନଦୀ ତଟରେ ଅବସ୍ଥିତ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି। ଜିଲ୍ଲାସ୍ତରୀୟ 77ତମ ବନ ମହୋତ୍ସବ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଓ ନୟାଗଡ଼ ପୌର ପରିଷଦର ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ସଭାଗୃହରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲା ହଲଚଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହଲଚଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
4: କାର୍ଯ୍ୟକ୍ରମ ଶୁଣିଲେ, ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରସାର କରୁଛୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ଦାଦା ଜୁହାର
1: ଜୁହାର ଜୁହାର ଇ ବୁଆ ଇଟା ସେ ଆମର ସୁରୁନୁନି କାଁ ଗା ମୁଇଁ ତ କେଭେ ବୈଠିକୁ ଦିନେ ଦେଖି ଆଜ କେନ ଆଡ଼ୁ ବେଲ ଗୁଦୁଲା ଯେ କି ଜାଣି ରେ ବୁଆ
0: ଦାଦା ଦେଖ ମୋତେ ଏଥର ଦେଖବୁ
1: ସତେ କେଭେ ନା ଭିଡ଼ ବୁଡ଼ା ପଡ଼ି ଦେଇକିନି ବାକି ସେ ଦାଦାମାନଙ୍କର ସାଙ୍ଗେ ନାନୀମାନଙ୍କର ସାଙ୍ଗେ କଥାବାର୍ତ୍ତା ବୈଠିକୁ ଦି କେଡ଼େ ମଜା ରହୁଥିଲୁ ଏଟା ମୋର ବୁହେନ ବି ଆଇଲା ମୋର ସାଙ୍ଗେ ଏଇଟା ମିଶବା ଲାଗି ଯାହା ହଉ
0: ନେଇକେ
1: ଭଲ ଅଛୁ ତୋର ବୁହେନ
0: ହଁ ଦାଦା ଭଲ ଅଛେ ତୁଇ ଯେ ଭଲ ଅଛୁ
1: ମୋତେ ତ ଭଲ ଭଲ କଥା ନା କହ ମୋତେ ତୋତେ ଦେଖିକିରି ମୋର ସୁନୁନିକେ ଦେଖିକିରି ଏତେ ଖୁସି ଲାଗୁଛି ନା କହନ ଆଉ ଦୀପଦ କମସେ କମ ଚାଷବାସ ଭିତରେ କଥାବାର୍ତ୍ତା ହେଇପାରିବି ମୋର ବୁହେନ ସାଙ୍ଗେ ନାଇଁ
0: ହଁ ଦାଦା ତୋତେ ବି ମୋତେ କେତେ ଦିନ ନୁରା ଲାଗୁଥିଲା ଯେ କା କରବୁ ଆସି ନାଇଁ ପାରୁଥିଲି ଆଇ ଠିକ୍ ପାଇଲି ତୋତେ ବି ବାକି ଆଇଲି କି ଦେଖିଲେ ତୁଇ ମୋତେ ନାଇଁ ଦେଖୁତେ ହେଦି କାଁ ଦେଖିକରି ମୁଲୁର ମୁଲୁର ନିଜା ନିଜେ ହସୁଥିଲୁ
1: ହେଟା କହୁଛୁ ସେ ଗୁରୁବାରୀ ନେ କେଁ ଗୁରୁବାରୀରୁ ସୁରୁଜି ସେ ପଢ଼ିଯାସେ ତିନି କ୍ଲାସ୍ ପଢ଼ୁଛି ବେଲବୁଡ଼େ ସେ କାହାନୀ ଗୋଟେ ପାଠ ପଢ଼ି ପଟାସି ବେଲେ ସେ ଗୁରୁବାରୀରୁ ସୁରୁଜି ଆମର ଉର୍ମିଲା ହେତା ସେ ଛୁଆ ନା ଉର୍ମିଲା ବାଗି ଲାଗୁଛେ ଉର୍ମିଲା କେ ଘିସ୍ତେଲ ରଟ ପଟା ତେଲ ଲୋ ଥାଏ ପଢ଼େଇ ପଟୁଥାଏ ବୋଲେ ବର୍ଷା ହେନ୍ତି ଅଛରେ କୁଟି ନେଇଯିବୁ ତାର କେ ବୋଲେ କାଦୁ ସର ସର ବହିମୁନା ବି କାଦୁ ଆର ତାର ଦେହ ମୁଡ଼ ବି କାଦୁ ଫେର ବି ନା ଘିସ୍ତେଲ ନଉଥା ତାମାନେ ପାଠ ପଢ଼ାବାର ଲାଗି କେନ୍ତା ମାଟେ ଦେଖ ତାମାନେ ନିଜର ଛୁଆ ତାମାନେ ପାଠ ପଢ଼ବା ବୋଲିକିରି ତାମାନେ କାଦୁ ଚିକ ଲାଗିଥାଉ ନ ତୁଇ ଚାଲ ପାଠ ପଢ଼ି
0: ଜାଣିଲୁ ତ ଏଛନିର ମା ମାନେ କେନ୍ତା ମା ବୁଆ ଏଛନିର ପାଠ ପଢ଼ାଲେ ନ ଝିଅ ମାନଙ୍କୁ ଆଉ ଆଗର କାଲ ଥିଲା ଯେ ଆମର ବେଲେ କାଣା ଭାବୁଥିଲେ ଆମର ମା ବୁଆ ଟୁକେଲ ଗୁଟେ କେ କାଁ କରମୁ ପାଠ ପଢ଼ିକିରି ଘରେ ତ ରହିବା ରାନ୍ଧବା ବାଢ଼ବା ଫେର କେ ବିହା କରିଦେନୁ ଅଲଗା ଲୋକର ଘରକେ ଗଲା ରାନ୍ଧଲା ବାଢ଼ଲା ଆଉ ଏଛନି ଦେଖ ମା ବାପା କେନ୍ତା ଆଗକେ ଗଲେ ନ ସବକର ଆଧୁନିକ ଯୁଗ ହେଲାନ କିନି ସବୁ ଆଗକେ ଗଲାନ ଟୁକେଲ ମାନେ ଆଦେ ପାଠ ସାଠ ପଢ଼ିକିରି ରେଲ ଚଲାଲେନ ଉଡ଼ାଜାହାଜ ଚଲାଲେନ କେଡ଼େ କେଡ଼େ ଅଫିସର ମାନେ ହେଇକିରି ଚୌକି ମାନକେ ଦେଖ ବସିଲେନ
1: ଆଘର ମା ବାପା ମାନେ କାଣ ଚୁଆଁର ବେଙ୍ଗ ହେଇକିରି ଥିଲେ ଝି କାଣ କରା ବୋଲି କହୁଥିଲେ ଏହାଦେ କିନ୍ତୁ ଦୁନିଆ କେତନି ଆଗକେ ଗଲା ରେ ବଢ଼ିଆ କଥା ଟିକେ କହୁଛୁ
0: ଦେଖ ତ ସରକାର ବି କେତେ କେତେ କଲାନ କହୁଛେ ସବୁବେଳେ ଆମକୁ ବେଟି ବଚାଓ ବେଟି ପଢ ବେଟି ବଚାଓ ବେଟି ପଢ ବୋଲି ଆମକୁ ସବୁବେଳେ ଦଉଛେ କହୁଛେ ସରକାର ବି ଟୁକେଲ ମାନଙ୍କ ଲାଗି କେତେ କିସମର ଜିନିଷ ମାନେ ବାହାରିଲାନ କେତେ ତାଙ୍କର ଲାଗି ନୂଆ ନୂଆ ସୁଯୋଗ ଦେଲେନ
1: ଆଉ ଆଗୁ ଯେନ୍ ଖାଲି ପିଲାମାନେ ଖାଲି କାମ କରିବେ ପିଲାମାନେ ସବୁ ପୁରୁଷ ମାନେ ବୋଲ ତ ନା ମନୁଷ ପିଲେ ଖାଲି କାମ କରିବେ ଆରେ ମାନେ ଘର ଭିତରେ ଖାଲି ମହିଳାମାନେ ବାନ୍ଧିକିରି ଥିବେ ବୋଲି ନା କହିଲେ ସେ ଯୁଗ ଗଲାରି ରେ ବୁହେନ
0: ପିଲା କାନ କେ କାନ ଖନ କେ ଖନ ଆମର ମିଲେଇକିରି ଚାଲିଲେ ନ
1: ଯଦି ଟୁକେଲ ପିଲା ସମାନ ନାଇଁ ଥିଲେ ତୁଇ ଆଜି ମୋର ସାଙ୍ଗେ କଥାବାର୍ତ୍ତା ହଉ ତୁ ବଡ ସମସ୍ୟା ବହୁତ ପିଲାକୁ ଦେଖବାର କେ ମିଳୁଛି ଯେ ପାଠ ସାଠ ପଢ଼ିଲେ ଆର ହେନ୍ତିକିରି କେତେ ବେକାରୀ ବୁଲୁଥିବୁ ବୋଲିକିରି ସବ ବାହାରକେ ପଳୁଛନ୍ ତାମିଲନାଡୁ ହେଲା କି ସୁରଟ ହେଲା କାମ କରି ପଳୁଛନ୍ ହେଟା ଟିକେ ମୋତେ ବନେ ନା ଲାଗବାର ବୋଲ ତ
0: ହଁ ହେଟା ତତେ କହୁଛେ ଯେ ପାଠ ସାଠ ପଢ଼ି ଦଉଛନ୍ ଖାଲି ଆଉ ନିଜର ଗାଁ ଛାଡ଼ିକିରି ସହର ନିକେ କିଏ ଗଲା କିଏ ସହର ମୁହାଁ ହେଲା କିଏ ତାମିଲନାଡୁ ଗଲା କିଏ ଗୁଜୁରାଟ ଗଲା ଅଲଗା ଅଲଗା ଦି ସମସ୍ତେ କାମ କରି ଯାଉଛନ୍ କିଏ ନିଜର ଗାଁର କେନ୍ତା ଉନ୍ନତି ହେତା କେନ୍ତିକିରି ଆମେ ଇ ଗାଁରେ ରହିକିରି ଆମର ଲୋକମାନଙ୍କର ସେବା କରିକିରି କେନ୍ତା କିଏ ନାଇଁ ଜାଣବା ସେ ତାକୁ ବତେଇ ସତେଇକିରି କରତେ ସେ ଜିନିଷଟା ସେମାନେ ନାଇଁ ଜାଣିକିରି ସେମାନେ ଯାଉଛନ୍ ଅଲଗା ଆଡ଼େ ବେଲେ ହେଟାକେ କେନ୍ତା କରତା ବୋଲଛେ ମୁଇଁ
1: ଯେ ବୁହେନ ଶୁନ ତ ବାହାରକେ ପଲଉଛନ୍ ବାହାରକେ ପଲଉଛନ୍ ବୋଲି କହୁଛୁ ଯେ କାଁ କାଣା ରଖିଛୁ କାଁ ବୋଲଛେ ଇ ବିଷୟକେ ନେଇକିରି
0: ହେତିର୍ ଲାଗି ଏତେ ବେଲୁ ହେଟା କହୁଥିଲି
1: ଏମିତି ଅନୁମାନ ଟିକେ କଲି ତ ହେତିର୍ ଲାଗି କହୁଛେ
0: ହେନ୍ତା ବିଷୟନେ ଗୁଟେ ଆଜ ସଙ୍ଗୀତ ରୂପକ ଆସିଛେ ଯାଉଁ ଫିରି ଜିମା ଗାଁକେ ଇଟାକେ ବନେଇଛନ୍ ଡି ସମୟା ଆର୍ ଲେଖିଛନ୍ ଚିତ୍ତରଞ୍ଜନ ନାୟକ ଗୀତ ନିର୍ଦ୍ଦେଶନା ଦେଇଛନ୍ ଅରୁଣ ସେଠ ଆ ସୁନମା
1: ଯେନ୍ତାକିରି
0: ଆମେ ଗାଁକେ ଫିରିକିରି କର୍ମା ଯେ
1: ଯେଉଁ ସୁନମା ଯେଉଁ

0: ହେବ ସମାରୁ, ଘରେ ଅଛୁ କାଁ?
1: କିଏ
2: ଇବୁଆ ମଙ୍ଗଲୁ? ମୋର ଦୁଇ ଦୁଇଟା କପାଲବୁ ଭେ, ଆଜ ଆମର ଘରେ ତୋର ପାତ ପଡ଼ଲା। ଇବୁଆ ଆ ବସ ବସ ବସ, କହ ଭେ କାହିଁ ଆଇଥିଲୁ?
0: ମୁଁ ହେ ଉପର ପରାଗେ ଯାଇଥିଲି ବୋ, କାମ ଟିକେ ଥିଲା। ସେନ ଶୁଣିଲି ତୁଇ କାଣା ବିଦେଶ ଯାଉଛୁ, ତ ହେ କଥାଟା ସତ ଏ କି ନୁହେଁ ବୁଝି ଆଇଲି।
2: ସବୁ ସତ ଆରେ ଭାଇ, ତୁଇ ତ ଜାଣିଛୁ ଆର୍ଟ ଗୁଡ଼ା କରି ମୋର ଦୁଇ ଟେପରି ନ ଅଛି, ସେଥି ବି ପାନ ନାଇଁ ମାଡ଼ି। ବର୍ଷା ହେଲା ତ ହେଲା, ନାଇଁ ହେଲେ ସୁଖା ଖଡ଼ଖଡ଼, ତ ଏଠି କେନ୍ ଦମ୍ ତି ଚାଷ ଉଠାମି କହ ତ।
0: ବିଦେଶ ଗଲେ କାଏ ସବୁ ସୁଧୁରି ଯିବା?
2: ନାଇଁ ଯେ, ହେଲେ ପେଟକେ ତ ଦୁଇ ମୁଠା ମିଲ୍ବା, ତାହିର୍ ଲାଗି ଆନ୍ଧ୍ରାକେ ଇଟା ଗଢ଼ି ଯିମି ବୋଲି ଭାବିଛେ।
0: ତୁଇ ବେଡ଼ା ଟେକାଇବ, କେତେ ପଇସା ହେନ୍ତି କମାବୁ ଯେ ଘରେ ସୁନାର କାନ୍ଥି ଦେବୁ? ବୁଝିଲୁ, ହେ ଦଲାଲ ତତେ ବଡ଼େ ବଡ଼େ ସପନ ଦେଖାଉଛେ, ହେଲେ ସବୁ ଛୁଚାଟା। ଆଉ ଅସଲ କଥାଟା କାଣା ଜାଣିଛୁ?
2: କାଣା?

0: ଯା ପଞ୍ଚାୟତ ଅଫିସ୍କେ ଯା, ସେନ ଗୁଟେ ଗୁଟେ କରି ସବୁ ବୁଝେଇଦେବି।
1: ହଉ ମୁଇଁ ଯାଉଛେ।
2: ଲାଇବାନ ଏ ଲାଇବାନ କିଏ ନ ଅଛୁ କା?
3: ଯାଉଛେ ଗୋ ଯାଉଛେ, ଏ ଭାତ ଟିକେ ଗାଲି ଦେଇକରି ଯାଉଛେ।
4: ହଁ ଆଇଲି, କାଣା କହୁଥିଲ?
2: କାଣା ଆର୍ କହେମି ଲୋ ଲାଇବାନ, ଇ ଗାଁ ମାଏଟ୍ ଛୁଆ ପୁତା ଛାଡ଼ି ବିଦେଶ ଯିବାର କଥା ଭାବିଦେଲେ ମୋର ମୁଡ଼୍ ତ କେନ୍ତା କେନ୍ତା ହେଇଯାଉଛେ।

0: ପୁଅକୁ ବିଦେଶ ଯିବାକେ କିଏ କହୁଛେ ଗୋ? ଦୁଃଖ ଭୁତି କରି ଟୋଲ ମୋହୁଲ ବେଟି ଚଲମା, ପାଇଲେ ଖାଏମା, ନାଇଁ ହେଲେ ଉପାସେ ପଛେ ରହେମା, ତୁମେ କାହିଁ ନାଇଁ ଯାଉ ଗୋ?
1: ଦେଖଲା ବାନ, ଦେଖୁନ୍ ଦେଖୁନ୍ ପାଞ୍ଚଟା ବଛର ପାର ହେଇଯିବା, ଆର୍ ସେନୁ ଫିରିଲେ ଦୁଇ ପଇସା ହାତେ ରହିବା, ଆଲୁଅ ଘରର ଅବସ୍ଥା ବି ସୁଧୁରି ଯିବା।
0: ହଉ ହେଲା, ଦୁଇ ପଇସା କମାବ, ହେଲେ ପାଇବ କାଣା? ପୁଅମାନେ ମୁରୁଖ ହେଇ ବୁଲ୍ବେ, ଆରୁ ମା ବୁଢ଼ୀର କିଛି କାଣା ହେଇଗଲେ କାଠ ଖଡ଼ି ବି ଦେଇ ନାଇଁ ପାର।
1: ସତ ଯେ, ହେଲେ ହାତେ ପଇସାଟେ ନାଇଁଥିଲେ ଚଲମା କେନ୍ତିଲୁ?
0: ପଇସା ବଡ଼କି ତୁମର ଜୀବନ ବଡ଼ଗୋ।
1: ତୁଇ ଛୁଛାତି ନାଇଁ ଡର ତ, ହସି ହସି ମୋତେ ବଟେଇ ଦେ, ଦେଖବୁ ସବୁ ଠିକ ହେଇଯିବା।
2: ସମାରୁ ହବ, ସମାରୁ ଘରେ ଅଛୁ ତ?
1: ହେ ଦେ, ଫେର ସେ ମଙ୍ଗଲୁ ଆଇଲାନ। ଇବା ମଙ୍ଗଲୁ,
0: ହେ ଖଟେ ବସ ଗୋ, ଠିକ ବେଲ୍ଥି ତୁମେ ଆଇଛ। ତୁମର ଦାଦାକେ ତ ମୁଇଁ ବୁଝେଇ ବୁଝେଇ ଥକି ଗଲିନ, ଶୁନବାର ନାଇଁ। ତୁମେ ଥରେ କହ, ତୁମର କଥାକେ ତ ସେ ମାନସନ୍?
2: କେନ୍ କଥା ବୋହୁ?
0: ଆରୁ କେନ୍ କଥା, ସେ ବିଦେଶ ଯିବାର କଥା। ସେ ଲୋକଟେ ଆସି ତାଙ୍କର କାନେ କାଏ ମନ୍ତର ଫୁକି ଟିକେଟ୍ଟେ ଧରେଇ ଦେଇଛେ ଯେ ସେ ଖାଲି ବିଦେଶ ଜିମି ଜିମି ବୋଲି ବାଇ ହଉଚନ୍। ଇ ବୟସେ କେନ୍ କେ ଯିବେ, କେନ୍ ରହିବେ, କାଣା ଖାଇବେ, ଇ କଥା ଭାଲି ଭାଲି ମୋର ଆଖି ଝୁମରା ନାଇଁ।
2: ମୁଇଁ କେତେ ବୁଝାଲି ନ ବୋହୁ, ହେଲେ ଶୁନଲେ ତ।
1: ଆରେ ମୋର କଥା ଟିକେ ଶୁନ, ମୁଇଁ ଆଗ ଯାଏସି, ମନ ହେଲେ ରହେମି, ନା ହେଲେ ଭାଗି ଆଇମି। ବଛର ପାଞ୍ଚଟାର କଥା ତ, ଆଗ ମିଟକା ମାରୁନ୍ ମାରୁନ୍ ପାର ହେଇଯିବା। ଏ ହେଲେ ମଙ୍ଗଲୁ, ମୋତେ ଟିକେ ସାହାଯ୍ୟ କରବୁ ଗା ଭାଇ।
2: କାଣା କହ?
1: ଦେଖ ମଙ୍ଗଲୁ, ଘରେ ଛୁଆ ଦୁଇଟା, ତାହିଁକି ମା ବୁଢ଼ୀ, ସେ ବି ତ ଗୋଟେ ଛୁଆ ହେ, ତ କାର ଦିହି ପା ସୁଖ ଅସୁଖ ହେଲେ ଲାଇବାନ ମାଇଝିଟେ ଏକଲା କେନ୍ ଆଡ଼େ ହେ ବାବୁ? ତୁଇ ତ ମୋର ପିଠିର ଭାଇ ଲେଖେନ୍, ତାକର ଆପଦ ବିପଦକେ ପଛେ ଟିକେ ଠିଆ ହେବୁ ରେ ମୋର ଭାଇ, ତତେ ମୋର ଏତକି ନ ବିନ୍ତି।
2: ତୁଇ କାଣା କହୁଛୁ ସମାରୁ? ତୋର ଛୁଆପୋତା କାଣା ମୋର ଛୁଆପୋତା ନୁହେଁ ସେ? ଯା, ତୁଇ ଅଚିନ୍ତା ଯା, ତାକର ଭଲ ମନ ସବୁ କଥା ମୁଇଁ ପାଇଲି, ହେଲା।

0: ଷ୍ଟେସନ ମାଷ୍ଟର ଆଜ୍ଞା, ଆଜ୍ଞା ଏ ଟିକେଟ୍ ଟିକେ ଦେଖ ତ, ଆନ୍ଧ୍ରା ଯିବାର୍ ଲାଗି ଗାଡ଼ି କେତେବେଲେ ପହଞ୍ଚିବା? ଆଜ୍ଞା
1: ହାଇଦ୍ରାବାଦ ଯିବ, ସେ ଗାଡ଼ି ତ ଆର ବେଲାକେ ଆଇବା।
0: ଆର ବେଲା ଅଡ଼ୁଆ ହେଇଗଲା ଆଜ୍ଞା।
1: କାଇଁ ଅଡ଼ୁଆ ହେଲା? ହେ ସାମ୍ନାଥି ନାଟ ତାମସା ହଉଛେ, ଯ ଦେଖ କେମିତି ସମିଆ ପଲେଇ ଯିବା ଯେ ଜାଣି ନାଇଁ ପାର।
0: ଏ ଠିକ କହୁଛ ଆଜ୍ଞା, ଯାଉଛେ ତିନେ। ହଉ ଆଜ୍ଞା।
2: ଦର୍ଶକ ବନ୍ଧୁ, କାଣା ନାଇଁନ ଆମର ଇ ମାଟି, ଇ ମାଟି ବି ସୁନା ଫଲ୍ସି। ହେଲେ କେତେ ଲୋକ ଜହ ପଇସା ପାଇମୁ ବୋଲି ବାହାର ରାଜକେ କବାର ବୁତା କରି ଯାଉଛନ୍। ଇଆଡ଼େ ତାକର ମାଝି ଛୁଆପୁତା ସବେ ଗୁଲଗୁଲା ହଉଛନ୍। ଇ ତାର ଉପରେ ଆସୁନ୍ ଗୋଟେ କାର୍ଯ୍ୟକ୍ରମ ଦେଖମା।

0: ଏନ୍ ବେଡ଼ା ଇ ସଂସାରେ ଆର୍ କିହେ ନାଇଁ ଥିବେ। ଯାଏସି ଟିକଟଟା ଫିରେଇ ନେମି ଆର୍ ଛିନ୍ଛାନ୍ ଘରକେ ପଲାମି।
1: ମୁଇଁ ଫିରି ଆଇଛେଲ ଏ ଲାବାନ, ଜଲ୍ଦି କବାଟ ଖୁଲ।
2: ଯେନ୍ଟା
0: ଖୋଜି ନୁରି ଯାଇଥିଲି ସେଟା ତ ପାଇଗଲି, ଆର ବିଦେଶ ଯିମି କାଇଁଜି।
2: ମୁଇଁ ତ ତୁମକୁ ବେଲସୁ ଯିବାକେ ମନା କରୁଥିଲି ଗୋ, ଯାହା ହଉ ଫିରି ଆଇଲ, ଭଲ କଲ।
0: ଲାଇବାନ ଏ ଲାଇବାନ, ହେ ବେଲ କେ ଦେଖୁଛୁ? ହେ ବେଲ, ହେ ବେଲ ଆର ଘରେ କେ ଡଙ୍ଗର ପଛେ ଲୁକି ଯିବା, ହେଲେ କାଲକେ ଫେର ନୂଆ ସକାଳଟେ ନେଇକିରି ଆଇବା, ଆର ସେ ସକାଳେ ଆମେ ବି ଆମ ନୂଆ ଜୀବନ ସୁରୁ କର୍ମା। କାଁ ବୋଲୁଛୁ?

0: ଶୁଣିଲୁ ତ ଦାଦା?
1: ହଁ ରେ ବୁହାନ, ଏତେ ଏତେ କଥା ଦେଲା, ବଢ଼ିଆଟା ଗୋଟେ ସଙ୍ଗୀତ ରୂପକ ଶୁଣାଲୁ। ଆଉ ଖାଲି ଏଥି ଗୀତ ବାଦ୍ୟ କଥା ତ ଅଲଗ ଜିନିଷ ହେ, ଯେନ୍ କଥାଟା ନାଇଁ କହିଲେ 100 ଦିନର କାମ। ଇହାଦେ ତ ସରକାର ଥେଟା 125 କରି ନେଲାନ, ଜାଣିଛୁ କି ନିଜେ?
0: ହଁ
1: 125 କରି ନେଲାନ। ଆଉ ଯେନ୍ ସମନ୍ୱିତ ଚାଷ କଥା ଯେନ୍ କହୁଥିଲେ, ଗାଁ ଗହଳିରେ କାଣା ଆସି ସମକର ପାଖେ ଜମିନ ନେ ଥାଏ। ଜମିନ ନେ ଥିଲେ ବି ଆମେ ତ ବାରିଆଡ଼େ ଛତି ଚାଷ କରିପାର୍ମା, ଛେଲ୍ ଦୁଇ ପଟ ରଖିପାର୍ମା, କୁକୁରା ଦୁଇ ପଟ ରଖିପାର୍ମା, ହଁ କି ନାଇଁ? ଆମେ ହେତ୍କି ଦୂର୍କେ ତାମିଲନାଡ଼ୁ ଯିମା ଯେ ଲାଭ କାଣା, ଆମେ ତ ଘର ପାଖେ ସବୁ କରିପାର୍ମା ଆମେ।
0: ହଁ, ଆଉ ଆଜିକାଲି ଜମିନ ନେଇଥିଲେ ବି ଦେଖ, ଯାହାନେ ଯହ ଜମିନ ଥିସି କରି ନାଇଁ ପାର୍ବାର, ଆମେ ସେ ତାକଟା ଧରିକିରି ବି ତାକଟା ବି ଆମେ କରିପାର୍ମା।
1: ହଁ, ଗହନା ଗୁଡ଼ା ଧରିକିରି ବି
0: କରିପାରୁଛନ୍। କେଡ଼େ ସୁନ୍ଦର, ନିଜର ଘରେ ରହିଲୁ, ନିଜରଟା ନିଜେ ଖାଇଲୁ, ବାରିଆଡ଼େ ଶାଗ ଫୁଲ ମିଳିଲା ଖାଇଲୁ, ନିଜେ କେଡ଼େ ସୁନ୍ଦର ଦୁଇ ପଇସା ତୁଇ କମାଲୁ।
1: ବୋଇଲେ କାଣା ହଉଛି କି, ଇମାନେ ପାଠ ପଢ଼ିଲୁ ବେଲେ ବାହାରେ ପଇସା ଫଲୁଛେ ବୋଲି କହୁଛନ୍ ଏମାନେ, ବୁଝିପାରିଲୁ କି? ବାହାରେ ପଇସା ଫଲ୍ବା କି ଝାଲେ ପଇସା ଆସ୍ବା, ଯଦି ପରିଶ୍ରମ ନାଇଁ କର୍ମା ନାଇଁ କେଁ ବେଲେ ପଇସାଟା କେନୁ ଆସ୍ବା, କି ଆମର ଜୀବନଟା କେମିତି କେମିତିକିରି ଭଲ ହେଇକି ରହିବା କହ ତ, ବୁଝିପାରିଲୁ କି? ବୋଲେ ଇଟା ଇଟା ହଉଛି, ଆମେ ଦେଖ୍ମା ବେଲେ ଲୋକ୍ ବାମୁଛନ୍ ବାହାରକେ ଯିବାର୍ ଲାଗି, ଖାଲି ଏ ପଇସା କେତେଟି ଅଛେ ଯଉଁ, କିନ୍ତୁ ଘରେ ଆମର ପାଖେ ସୁନା ଫୁଲୁଛେ ଏ କଥାଟା କାହାକିରେ ନଜର ନାଇଁନ।

0: ଆମେ ସେ କୁକୁରା ଚାଷ ହେଲା, ଛେଲ ଚାଷ ହେଲା, ଛତି ଚାଷ ହେଲା, ଆର୍ ବି ଦର କେତେ
1: କେତେ ରକମର ଚାଷ ଅଛେ କହି ନାଇଁ ସରେ।
0: ଆମ ଆମ ଏବେ ତ ଆମ ଲଗେଇ ବସିଲେ ଲୋକମାନେ, ଆମ ଯଦି 10-15 ଗଛ ଲଗେଇ ନେଲୁ ବୋଲେ ବି ବରଷ ଗୁଡ଼ାକେ ତ କିଛି ନହେଲେ ପାମା ଆମେ ଆମେ କିନ୍ତି କହ।
1: ଆମ ଗଛ ଜଗାଲୁ, ଲେମ୍ବୁ ଗଛ ଜଗାଲୁ, କଦେଲ ଗଛ ଜଗଉଛନ୍।
0: ହଁ, କେତିନିରେ ଜଗାବାର୍ ଲାଗି ଜିନିଷ ଅଛେ। ଖାଲି ଆମେ ମହୁ ଚାଷ କଥା ବି ଆଜ୍ଞା କହୁଥିଲେ, ମହୁ ଚାଷ ବି ଆମେ କରିପାର୍ମା ଆରାମସେ ନେକେ ବୋଲେ ସୁନ୍ଦର ହୁଏନ୍। ଏନ୍ତା ଆମେ ତ ସଙ୍ଗୀତ ରୂପ କେତିନିରେ ଶୁନା ଆର୍ କହିକିରି ବି ଆମେ ଲାଭ ନେନ ହେଲା, ଯେନ୍ ଚାଷୀ ଭାଇମାନେ ଶୁଣିଥିବେନ। ଆମେ ଦୁଇ ପଦ ଖାଲି ଯୁଡ଼ି ଯୁଡ଼ି କହୁଛୁ ବୋଲେ
1: ଶୁନିତେ ଟିକେ ଇତି ଯେନ୍ ଭିନ୍ ଭିନ୍ ଭୂମିକା ତି କିଏ ଅଛନ୍,
0: ମୁଇଁ ହେଟା ହେଟା ହେଟା ତତେ କହି ବୋଲୁଥିନି।
1: ଇତି ଭିନ୍ ଭିନ୍ ଭୂମିକା ତି ଅଛନ୍, ସତ୍ୟରଞ୍ଜନ ବେହେରା, ତୁଷାର ରଞ୍ଜନ ବାରିକ, ଅନିତା କନ୍ଧେଲ, ସୁଦେଶନା ମିଶ୍ର, ସଙ୍ଗୀତା କନ୍ଧେଲ, କୃଷ୍ଣଚନ୍ଦ୍ର କନ୍ଧେଲ। ଗୀତ ଗାଇଛନ୍ କ୍ଷମାନିଧି ବାଦି, ଦିଲୀପ କୁମାର ପଣ୍ଡା ଆଉ ମିନତି ପାଣିଗ୍ରାହୀ। ଇଥୁର ବାଦ୍ୟ ବଜେଇଛନ୍ କପିଲେଶ୍ୱର ସାହୁ, ଦଶରଥ ମିହିର, ସୁଶାନ୍ତ ମିଶ୍ର, ଶଶାଙ୍କ ଶେଖର ଦୁବେ, ନରେନ୍ଦ୍ର କୁମାର ନାୟକ, କାଲିଚରଣ ସା, ଶଙ୍କର ପ୍ରସାଦ ପ୍ରଧାନ, ପ୍ରଗଲ୍ଭ ମହାନ୍ତି, ପ୍ରଦୀପ କୁମାର ପଣ୍ଡା। ଯେ ଦାଦା,
0: ହଁ ରେ,
1: ଦେଖିଲି ନ ତତେ ଉଟୁସ୍ ପୁଟୁସ୍ ହେଇଯାଉଛୁ ଯେ ଶୁନି ଶୁନି
0: ନେ କଲେ ଆର ହେବା କେଁ। ଯେ ଶୁନ୍ ତ, ଏତେ ଏଠି ପରିଶ୍ରମ କରିକିରି ସଙ୍ଗୀତ ରୂପ ଗୋଟେ ବନା ହେଇଥିଲା ନା କେଁ, ଆଉ ଚାଷୀ ଭାଇ ଭଉଣ ମାନେ ଖାଲି ଶୁନିକିରି ଇ କାନେ ଶୁନିକିରି ଆରେ କାନା ଯଦି ଗଲେ ନେଲେ ନା ହୁଏ
1: ନାଇଁ କିଛି
0: ତାକର ଯଦି
1: ଶୁନିକିରି ଆମେ ସେଟା କେବେ ନିଜର କାମ ଥି ଲଗାମା, ନିଜର ଲାଗି କର୍ମା ବେଲେ ଯେ କିର୍ ହେବା। ପାଠ ଟିକେ ପଢ଼ି ଦେଲେ ନାଇଁ ରେ ମୁଇଁ ଶିକ୍ଷିତ ବନିଗଲି ନ ବୋଲି ବାହାର ଆଡ଼କେ ପଲେଇ ଗଲେ ବି ନାଇଁ ହୁଏ। ନିଜର ଘରେ ରହିକିରି ନିଜର ମା ବୁଆର ବି ସେବା କର୍ମା, ତାର ସାଙ୍ଗେ ବି ଆମେ ନିଜର ଘରେ ନିଜେ କେନ୍ତି କରି କମାମା ସେଟାକେ ଆମେ ଭାବବାର କଥା।
0: ହଁ, ଆମେ ଭାବମାର ଅଲଗା ମାନେ ଯେନ୍ ମାନେ ବି ଚଉଛନ୍ ବାହାରକେ ସେମାନଙ୍କୁ ବୁଝାମା ବି। ହଁ କି ନି ବୁଝାମା ବି, ଆଉ ଯେନ୍ ବାହାରକେ ଯାଉଛନ୍ ଇଥି ବହୁତ ନିୟମ କାନୁନ ଗୁଡ଼ାକ ବି ଅଛି, ନିୟମ କାନୁନ ଗୁଡ଼ାକ ଅଛନ୍। ମୁଇଁ ତ ଗୋଟେ କଥା ଦେଖୁଥିଲି ଯେ ପେପର ମାନଙ୍କୁ ବାହାରସି ବି ଯାଇକିରି କେ ନିଟା ଫାଟ ନି ଖଟିଲେ, କା ହାତ ଗୋଡ଼ କଟିଗଲା, କାହାର ଜୀବନ ଗଲେ, ଏନ୍ତା ଘଟଣା ମାନେ ବି ଘଟୁଛେ
1: କେତେ। ହଁ ହଁ,
0: ମୁର୍ଦ୍ଦାର ହେଇକିରି ବି ତାମାନେ ଫିରୁଛନ୍ ତାମାନେ, ବେଲେ ଆମେ କାଁ ହେଲେ ବାହାରକେ ଜିମାର ହେ ଅବସ୍ଥା ହେଇକିରି ଆମେ କହତ।
1: ହେତାର ସାଙ୍ଗେ ସାଙ୍ଗେ ଆଉ ଗୋଟେ କଥା ବି ହେତୁ କରିଥା ଯେ ଟୁକେଲ ମାନେ ବି କେନ୍ତାକିରି ଟୁକେଲ ମାନଙ୍କୁ ବି ଆଜିକାଲି ପଢ଼େଇକିରି ସେ ତାକୁ ବି ଚାକିରି ବାକିରି କଲାଲେ ନ, ସେଟା ବି ଆମେ ଅଛି କାଲି ଜାଣବାର କଥା।
0: ଯେ ସୁନ୍ଦର ହୁଏ ବେଲେ ଏନ୍ତା କଥାବାର୍ତ୍ତା ହଉ ତୁମେ କି ସମୟ ହେଇଗଲା।
1: ହଁ ହଁ, ଚାଲ କେନ୍ତା କେନ୍ତା ହେଇଗଲୁନ ଜିମା ବୋଲିକିରି

0: ଶୁଣିଲେ କୃଷି ସଂସାର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।
2: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀଠାରେ 16 ଜୁଲାଇ 2026 ଚଳିତ ବର୍ଷ ଗୁରୁବାର ଦିନ ଅନୁଷ୍ଠିତ ହେବ। ଚଳିତ ବର୍ଷର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆସନ୍ତୁ ଜାଣିବା। ଆମ ସହିତ ଅଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ, ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର, ଆପଣଙ୍କ ଆଲୋଚନାକୁ ସ୍ୱାଗତ କରୁଛୁ। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚଳିତ ବର୍ଷ ଜଗନ୍ନାଥ ପ୍ରେମୀ ଭକ୍ତଗଣ ଯେଉଁମାନେ ଶ୍ରୀକ୍ଷେତ୍ରକୁ ଆସିବେ କ'ଣ ସବୁ ସୁବିଧା ସୁଯୋଗ ସେମାନଙ୍କୁ ଦିଆଯାଉଛି ସେ ବିଷୟରେ ଟିକେ କୁହନ୍ତୁ।
3: ଜୟ ଜଗନ୍ନାଥ, ସମସ୍ତଙ୍କୁ ମୋର ନମସ୍କାର। ଚଳିତ ବର୍ଷ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଅଛି। ଆ ପୂର୍ବରୁ ଆମର ଜିଲ୍ଲାପାଳ ମହୋଦୟଙ୍କର ପରିଚାଳନାରେ ବହୁତ ଗୁଡ଼ିଏ ବୈଠକ ହୋଇଯାଇଛି। ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମେ ଆମର ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଆମେ ଆମର ଅଧିକ ବେଡ୍ ଶଯ୍ୟା ପକାଇଅଛୁ। ଏହି ସମୟରେ ଆମର ବର୍ନ ୟୁନିଟ୍, ଟ୍ରମା ୟୁନିଟ୍ ଏବଂ ଆଇସିୟୁକୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ କରି ରଖିଅଛୁ।
2: ତେବେ ବିଶେଷ ଭାବରେ ମୁଖ୍ୟ ଚିକିତ୍ସାଳୟରେ ରଥଯାତ୍ରା ପାଇଁ ଯେମିତି ପ୍ରତିବର୍ଷ ଅଧିକ ଡାକ୍ତର ଏବଂ ପାରାମେଡ଼ିକାଲ ଷ୍ଟାଫ୍

0: ଦାୟିତ୍ୱ ଦିଆଯାଇଥାଏ ସେମାନଙ୍କୁ। ଚଳିତ ବର୍ଷ କେତେ ଅଧିକ ଡାକ୍ତର ଆସୁଛନ୍ତି ଏବଂ ପାରାମେଡ଼ିକାଲ ଷ୍ଟାଫ୍ ନିଯୁକ୍ତ ହୋଇଛନ୍ତି ଏହି କାମ ପାଇଁ?
1: ଚଳିତ ବର୍ଷ ଆମର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ଆମେ 230 ଜଣ MBBS ଡାକ୍ତର, 72 ଜଣ ସ୍ପେଶାଲିଷ୍ଟ ମେଡିସିନ ସର୍ଜରୀ ଅର୍ଥୋପେଡିକ ସ୍ପେଶାଲିଷ୍ଟ, 6 ଜଣ ସୁପର ସ୍ପେଶାଲିଷ୍ଟ କାର୍ଡିଓଲୋଜି ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ ସର୍ଜରୀ ଡାକ୍ତରଙ୍କୁ ଆମେ ଆଣୁଅଛୁ, ଏବଂ ଆମର 200 ଜଣ ନର୍ସିଂ ଅଫିସର, 200 ଜଣ ପାରାମେଡ଼ିକ୍ସ ଏବଂ 75 ଜଣ ଫର୍ମାସି ଅଫିସରଙ୍କୁ ଆମେ ରଥଯାତ୍ରା ଲାଗି ଆଣୁଅଛୁ।
0: ତେବେ ରୋଗୀମାନେ ଯେତେବେଳେ ଆସନ୍ତି ସେମାନଙ୍କ ପାଇଁ ଯଥେଷ୍ଟ ପରିମାଣରେ ଶଯ୍ୟା ଥିବାର ଆବଶ୍ୟକତା ଅଛି। ଚଳିତ ବର୍ଷ ସାଧାରଣ ଭାବରେ ଯେଉଁ ବର୍ଷ ସାରା ଯେତିକି ଶଯ୍ୟା ଥାଏ ବା ବେଡ୍ ଥାଏ, ରଥଯାତ୍ରା ପାଇଁ କେତେ ଅଧିକ ବେଡ୍ର ବ୍ୟବସ୍ଥା କରାଯାଉଛି?
1: ରଥଯାତ୍ରା ଲାଗି ଆମେ ସମୁଦ୍ର ପୁରୀ ଜିଲ୍ଲାରେ 331 ଅଧିକ ବେଡ୍ର ଶଯ୍ୟାକୁ ରଖିଅଛୁ। ଆମର ବଡ଼ ଡାକ୍ତରଖାନାରେ ଆମର 150 ଅଧିକ ଶଯ୍ୟା ଅଛି, ଏବଂ ଆମର ଯକ୍ଷ୍ମା ଏବଂ ସଂକ୍ରମକ ହସ୍ପିଟାଲରେ 80 ଆମର ଅଧିକ ଶଯ୍ୟା ଅଛି, ଏବଂ ପୁରୀ ଜିଲ୍ଲାର ଅନ୍ୟ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମର ସେହି ଅନୁସାରେ ଆମେ 10 ଲେଖା ଅଧିକ ଶଯ୍ୟା ରଖିଅଛୁ।
0: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡ଼ିଦେଲେ, ଯାହାକି ବଡ଼ଦାଣ୍ଡରେ ସମସ୍ତେ ତାକୁ ଦେଖିପାରୁଛନ୍ତି, ଦୃଶ୍ୟମାନ ହେଉଛି, ଆଉ କେଉଁ କେଉଁ ସ୍ଥାନରେ ଆମର ସରକାରଙ୍କର ବ୍ୟବସ୍ଥା ରହିଛି ଯେଉଁଠାରେ କି ଆମର ଜଗନ୍ନାଥ ପ୍ରେମୀ ଭକ୍ତମାନେ ସେମାନଙ୍କର ଚିକିତ୍ସା ଯଦି ଦରକାର ପଡ଼େ କରିପାରିବେ?
1: ଏହି ସମୟରେ ଆମର ପୁରୀର ଡିଫରେଣ୍ଟ ଜାଗା ମାନଙ୍କରେ ଆମେ 30 ଆଶୁ ଚିକିତ୍ସା କେନ୍ଦ୍ର ଫାଷ୍ଟ ଏଡ୍ ସେଣ୍ଟର କରିଅଛୁ, ଯେଉଁଟାକି ଏ ବର୍ଷ ଆମର ନୂଆ କରି ଆମେ ବଡ଼ଦାଣ୍ଡ ଏବଂ ରେଲୱେ ଷ୍ଟେସନ ପାଖରେ 8 10 ବିଶିଷ୍ଟ ହସ୍ପିଟାଲ, ମିନି ହସ୍ପିଟାଲ ଆମେ କରିଅଛୁ, ଯେଉଁଠି ଆମର ମେଡିସିନ ସ୍ପେଶାଲିଷ୍ଟ, ସର୍ଜରୀ ସ୍ପେଶାଲିଷ୍ଟ ସେଠି ରହିବେ, ଏବଂ ଏଇଟା ଆମର ଅଛି ମନ୍ଦିର ପାଖରେ, ଆମର ରଘୁନନ୍ଦନ ଲାଇବ୍ରେରୀ ପାଖରେ ଗୋଟେ ଅଛି, ବଗଲା ଧର୍ମଶାଳା ପାଖରେ ଗୋଟେ ଅଛି, ବସ୍ ଷ୍ଟାଣ୍ଡ ପାଖରେ ଗୋଟେ ଅଛି, ଏବଂ ଆମର ଭୋଳାନାଥ ବିଦ୍ୟାପୀଠ ପାଖରେ ଗୋଟେ ଅଛି। ଏହି ଅନୁସାରେ ଆମେ 8-10 ବିଶିଷ୍ଟ ହସ୍ପିଟାଲ ଆମେ କରିଅଛୁ, ତେଣୁ ଭକ୍ତମାନଙ୍କର କିଛି ଅସୁବିଧା ହେଲେ ବଡ଼ଦାଣ୍ଡରେ ଆମେ ବହୁତ ପ୍ରକାର କରିଅଛୁ, ଏବଂ ମନ୍ଦିର ଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ଆମର ଯେତେକ ଆଶୁ ଚିକିତ୍ସା କେନ୍ଦ୍ର ଅଛି ତାକୁ ଆମେ ଏସିର ବ୍ୟବସ୍ଥା ଏ ବର୍ଷ କରିଅଛୁ।
0: ଆପଣ ତ ବଡ଼ଦାଣ୍ଡ କଥା କହିଲେ, ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର, କିନ୍ତୁ ପୁରୀ ସହରକୁ ଯେଉଁ ପ୍ରବେଶ ପଥ ରହିଛି, ଲକ୍ଷାଧିକ ଭକ୍ତ ସେହି ରାସ୍ତା ଦେଇକରି ସହରକୁ ଆସିବେ, ସେହି ବାଟରେ ଯଦି କୌଣସି କାହାର ଅସୁବିଧା ହୁଏ, ସ୍ୱାସ୍ଥ୍ୟଗତ ସମସ୍ୟା ହୁଏ, ତାହେଲେ ସେମାନଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି?
1: ଆମର ଜାତୀୟ ରାଜପଥରେ ପୁରୀ ଭୁବନେଶ୍ୱରରେ ଆମର ଆମେ 7 ଆଶୁ ଚିକିତ୍ସା କେନ୍ଦ୍ର କରିଅଛୁ, ଏବଂ ପୁରୀ ରାସ୍ତା କଡ଼ରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ ରହିବା ପାଇଁ କହିଅଛୁ। ସେହି ଅନୁସାରେ ପୁରୀ କୋଣାର୍କ ରୋଡ଼ରେ ଆମର 4 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି, ଏବଂ ପୁରୀ ସାତପଡ଼ା ରୋଡ଼ରେ ମଧ୍ୟ ଆମର 2 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ଭକ୍ତମାନଙ୍କର ଯଦି କିଛି ଅସୁବିଧା ହେଲା, ତେଣୁ ଆମର କିଛି ବିଶେଷ ଅସୁବିଧା ହେବନି, ଆମେ ତାଙ୍କୁ ଭଗବାନଙ୍କ ଦ୍ୱାରା ସେବା ଯୋଗାଇ ପାରିବୁ। ରଥଯାତ୍ରା ଲାଗି ଆମେ ପୁରା ସମ୍ପୂର୍ଣ୍ଣ ରୂପେ ଆମେ ପ୍ରସ୍ତୁତ ଅଛୁ, ଯେଉଁ ପ୍ରକାର ଔଷଧ ଦରକାର ପଡ଼ିବ ଆମେ ସବୁ ପ୍ରକାର ଔଷଧ ଆମେ ଏପଟେ ଗଚ୍ଛିତ କରି ରଖିଅଛୁ।
0: ଆଉ ଗୋଟେ କଥା ହେଲା, ଆମର ବର୍ଷା ଦିନେ ବିଶେଷ ଭାବରେ ରଥଯାତ୍ରା ଯେଉଁ ଆଷାଢ଼ ମାସ ଏହି ସମୟରେ ହୋଇଥାଏ, ତେଣୁ ମୁଖ୍ୟ ଗୋଟେ ସମସ୍ୟା ଆସେ, ଯେଉଁ ଖାଦ୍ୟ ଦୂଷିତ ହେବାର ସମ୍ଭାବନା ଥାଏ। ଅନେକ ହୋଟେଲ ବଡ଼ଦାଣ୍ଡ ଦୁଇ ପାର୍ଶ୍ୱରେ ରହିଛି ଏବଂ ସହରର ବିଭିନ୍ନ ସ୍ଥାନରେ ରହିଛି, ସମୁଦ୍ର କୂଳରେ ରହିଛି। ଖାଦ୍ୟର ମାନ ପରୀକ୍ଷା ପାଇଁ ବା ସେମିତି କିଛି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି, ସମସ୍ତେ ସଚେତନ ହୋଇପାରିବେ?
1: ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ କି ଆମର ଫୁଡ୍ ସେଫ୍ଟି ଅଫିସର ମାନେ May 15 ଠାରୁ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହାକି ଆମର ସ୍ନାନ ପୂର୍ଣ୍ଣିମା ପରଠାରୁ ଏହାକୁ ତ୍ୱରିତ ଉପାୟରେ ଏଇଟା କାମ କରାଯାଉଅଛି, ଏବଂ ଆମର ବିଭିନ୍ନ ସ୍ଥାନରେ ମନ୍ଦିର ପାର୍ଶ୍ୱ ହେଲା କି ଆମର ସମୁଦ୍ର କୂଳ ହେଲା ଏବଂ ଅଲାରନାଥଙ୍କ ପାଖରେ ଆମର ଯେଉଁ ବ୍ରହ୍ମଗିରି ପାଖରେ ଅଛି, ଆମର ତ୍ୱରିତ ଉପାୟରେ ଆମେ କାର୍ଯ୍ୟ କରୁଅଛୁ। ତେଣୁ ଖାଦ୍ୟର ମାନ ଆମକୁ ଠିକ୍ ବଜାୟ ରଖିବା ପାଇଁ କି ଆମର ଫୁଡ୍ ସେଫ୍ଟି ଅଫିସର ମାନେ ପ୍ରସ୍ତୁତ ଅଛନ୍ତି।
0: ଆଉ ଗୋଟିଏ କଥା ହେଲା, ଯେତେବେଳେ ରଥ ବଡ଼ଦାଣ୍ଡରେ ଚାଲେ ସେତେବେଳେ ବହୁତ ଭିଡ଼ ହୁଏ, ଏବଂ ଭିଡ଼ ଭିତରେ ବେଳେବେଳେ ଦଳା ଚକଟା ହୋଇ ମଧ୍ୟ କେତେକ ଆହତ ହୋଇଥାନ୍ତି, ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପାଇଁ କ'ଣ ବ୍ୟବସ୍ଥା ରହିଛି? ଯେଉଁ ଗ୍ରୀନ୍ କରିଡ଼ର କଥା କୁହାଯାଉଛି, ସେମାନଙ୍କୁ କୌଣସି ଭଲେଣ୍ଟିୟର ସେମିତି ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବା ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା କ'ଣ ଏ ବର୍ଷ ବିଶେଷ ବ୍ୟବସ୍ଥା କରାଯାଇଛି, ସେମାନେ ଗହଳି ଭିତରୁ ମୁଖ୍ୟ ଚିକିତ୍ସାଳୟକୁ ବା ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରକୁ ଯାଇପାରିବେ?
1: ଗହଳି ସମୟରେ ଯେଉଁମାନଙ୍କର କିଛି ଅସୁବିଧା ହେଉଛି ତା ପାଇଁ ଆମେ ବିଭିନ୍ନ ଜାଗାରେ ଆମର ଫାଷ୍ଟ ଏଡ୍ ସେଣ୍ଟର ବା ଆଶୁ ଚିକିତ୍ସା କେନ୍ଦ୍ର କରିଛୁ, ତା ସହିତ ଅସ୍ଥାୟୀ ଡାକ୍ତରଖାନାମାନ କରିଅଛୁ। ସେହି ଅନୁସାରେ ଆମର ଷ୍ଟ୍ରେଚର ପାର୍ଟି ମାନେ ମଧ୍ୟ ନିୟୋଜିତ ଅଛନ୍ତି, ଏବଂ ଯେଉଁଟା ଆପଣ କହିଲେ ଗ୍ରୀନ୍ କରିଡ଼ର କଥା, ଗ୍ରୀନ୍ କରିଡ଼ର ମଧ୍ୟ ଏ ବର୍ଷ ବିଭିନ୍ନ NGOଙ୍କ ଦ୍ୱାରା ସେଇଟା ଠିକ୍ ପାଖରେ ଗତ ବର୍ଷ ଭଳି ରହିବ, ତେଣୁ ଆମେ ସେହି ଅନୁସାରେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ତାହେଲେ ଆମେ ତାଙ୍କୁ ସେବା ଯୋଗାଇ ପାରିବୁ।
0: ସମୁଦ୍ର ସ୍ନାନ ଅନେକ ତୀର୍ଥଯାତ୍ରୀ କରିପାରନ୍ତି, ଏପଟେ ଜଗନ୍ନାଥ ଦର୍ଶନ, ରଥଟଣା, ତା ସହିତ ସମୁଦ୍ର ସ୍ନାନ, ଆଉ ବିଶେଷ ଭାବରେ ବିଗତ ଦିନରେ ମଧ୍ୟ ଦେଖିବାକୁ ମିଳିଛି ଯେ ଜେଲି ଫିସ୍ ଏବଂ ଅନ୍ୟାନ୍ୟ ଯେଉଁ କୌଣସି ଯେଉଁ ଜୀବ ଦ୍ୱାରା ସେମାନେ ଆକ୍ରାନ୍ତ ହୋଇଥାନ୍ତି, ବିଭିନ୍ନ ଚର୍ମରେ ତାଙ୍କର ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ରଥଯାତ୍ରା ସମୟରେ ଯଦି କେହି ସେଥିରେ ପ୍ରଭାବିତ ହୁଅନ୍ତି ଏବଂ ଚିକିତ୍ସାଳୟକୁ ଆସନ୍ତି, କ'ଣ ସୁବିଧା ରହିଛି ଏବଂ ସେମାନଙ୍କୁ କ'ଣ କହିବେ ଯାହାଦ୍ୱାରା କି ସେମାନେ ସମୁଦ୍ର

0: ସ୍ନାନ ପୂର୍ବରୁ ସତର୍କ ହୋଇପାରିବେ।
1: ଏହି ସମୟରେ ଯଦି ସମୁଦ୍ର କୂଳରେ କିଛି ସି ଇଞ୍ଜୁରୀ ହେଲା, ସି ଇଞ୍ଜୁରୀ ସାଧାରଣତଃ କିଛି ଫ୍ରାକ୍ଚର ଟାଇପ୍ର ହୁଏ କିମ୍ବା କିଛି ମାଇଲ୍ଡିଆ ଟାଇପ୍ର ହୁଏ, ଅବର ସ୍କିନ୍ ଇଞ୍ଜୁରୀ ହୁଏ, ତେଣୁ ଆମେ ସମସ୍ତଙ୍କୁ କହୁଛୁ ଏହି ସମୟରେ ଆପଣମାନେ ବେଶୀ ଭିଡ଼ ସମୟରେ ସମୁଦ୍ରରେ ବେଶୀ ଗାଧୋଇବା ବାରଣ କରନ୍ତୁ ଏବଂ ସେଠି ଥିବା ଆମର ଲାଇଫ୍ ଗାର୍ଡ ମାନଙ୍କର ଠିକ୍ ରୂପରେ ତାଙ୍କର ପରାମର୍ଶ ନିଅନ୍ତୁ। ଏବଂ ଯଦି କିଛି ଅସୁବିଧା ହେଲା, ଆମେ ସି ବିଚ୍ ଅଞ୍ଚଳରେ ଆମେ 5 ଆଶୁ ଚିକିତ୍ସା କେନ୍ଦ୍ରର ସୁବିଧା କରିଅଛୁ ଏବଂ ଆମର ଆମ୍ବୁଲାନ୍ସର ସୁବିଧା ଅଛି। ଆପଣ ସଙ୍ଗେ ସଙ୍ଗେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ହସ୍ପିଟାଲରେ ଆମର ସବୁ ସ୍ପେଶାଲିଷ୍ଟ ଡାକ୍ତରମାନେ ଅଛନ୍ତି, ଆପଣ ଆସି ତାଙ୍କର ପରାମର୍ଶ ଗ୍ରହଣ କରନ୍ତୁ।
0: ଆପଣ ଆମ୍ବୁଲାନ୍ସ କଥା କହିଲେ, ବର୍ଷ ସାରା ତ ଆମ୍ବୁଲାନ୍ସର ବ୍ୟବସ୍ଥା କିଛି ପରିମାଣରେ ରହିଛି, ଆଉ ଚଳିତ ବର୍ଷ ରଥଯାତ୍ରା ପାଇଁ କେତେ ଅଧିକ ଆମ୍ବୁଲାନ୍ସ ରଖାଯାଇଛି ଯାହାଫଳରେ କି ତାର ସୁବିଧା ଯିଏ ଚାହିଁବେ ନେଇପାରିବେ?
1: ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ସରକାରୀ ସ୍ତରରେ 46 ଆମ୍ବୁଲାନ୍ସ ଆମେ ଆଣୁଛୁ ଏବଂ ବେସରକାରୀ ସ୍ଥଳରୁ 41 ଆମ୍ବୁଲାନ୍ସର ଆମର ବ୍ୟବସ୍ଥା କରାଯାଇଅଛି। ଏହି 46 ଆମ୍ବୁଲାନ୍ସକୁ ଆମେ ପୁରୀ ସହର ଏବଂ ପୁରୀର ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରୁଅଛୁ, ତେଣୁ ଆମ୍ବୁଲାନ୍ସର ଗୋଟେ ପ୍ରପର କରିଡର ଆମେ କରୁଛୁ। ସେହି ଅନୁସାରେ ଆମେ ଭାବୁଛୁ ଯଦି କିଛି କାହାର ଅସୁବିଧା ହେଲା ତାହେଲେ ଆମେ ସେହି ଅନୁସାରେ ଲୋକମାନେ ଆମ୍ବୁଲାନ୍ସର ସୁବିଧା ନେଇପାରିବେ।
0: ଏହି ଆମ୍ବୁଲାନ୍ସ କେମିତି ଲୋକମାନେ ଯୋଗାଯୋଗ କରିବେ, ତାର ନମ୍ବର କ'ଣ, କେଉଁ ସ୍ଥାନରେ ସେଇଟା ଉପଲବ୍ଧ ଅଛି ଯାହାଫଳରେ କି ସେମାନେ ଯୋଗାଯୋଗ କରିପାରିବେ, ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯେଉଁ ସୁବିଧା ଦିଆଯାଉଛି ସେ ବିଷୟରେ ସୂଚନା କିଭଳି ଭାବରେ ସେମାନେ ଶୀଘ୍ର ପାଇପାରିବେ?
1: ଆମ୍ବୁଲାନ୍ସ ଗୁଡ଼ିକୁ ଆମେ ପୁରୀର ବଡ଼ଦାଣ୍ଡ ଏବଂ ପୁରୀର ସମୁଦ୍ରକୂଳ ଏବଂ ପୁରୀ ସହରର ଯେଉଁ ରାସ୍ତା କଡ଼ ମାନଙ୍କରେ ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରିଅଛୁ ଏବଂ ସେହି ଅନୁସାରେ ଆମର ପୋଲିସର ଯେଉଁ କଣ୍ଟ୍ରୋଲ ରୁମ୍ ମାନ ହେବ, ଆମେ ଆମ୍ବୁଲାନ୍ସ ଆମ ପାଖରେ ଆସି ଜଏନ୍ କଲେ ଆମ୍ବୁଲାନ୍ସର ନମ୍ବର ସମସ୍ତଙ୍କୁ ଯୋଗାଇ ପାରିବୁ, ତେଣୁ ଆମର ବି ଗୋଟେ 24/7 ଗୋଟେ କଣ୍ଟ୍ରୋଲ ରୁମ୍ ସେହି ସମୟରେ ଫଙ୍କସନ୍ କରିବ। ଆମେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ଯାହାର କି ନମ୍ବର ଆମର ଡିଫରେଣ୍ଟ ଡିଜିଟାଲ ସୋ ଯୋଉଟା କରାହଉଛି ସରକାରଙ୍କ ତରଫରୁ ତାକୁ ଜାଣିପାରିବେ, ତେଣୁ ଆମକୁ କଣ୍ଟ୍ରୋଲ ରୁମ୍କୁ ଫୋନ୍ କଲେ ଆମେ ସବୁ ଜାଣିପାରିବେ। ଆପଣ
0: ଗୁରୁତର ରୋଗୀଙ୍କ ପାଇଁ ଦରକାର ଆଇସିୟୁ, ବର୍ତ୍ତମାନ କେତେ ଆଇସିୟୁ ରହିଛି ଏବଂ ବିଶେଷ ଭାବରେ କିଛି ଆଇସିୟୁ ପ୍ରସ୍ତୁତ କରି ରଖାଯାଉଛି କି ରଥଯାତ୍ରା ପାଇଁ ଚଳିତ 2026 ବର୍ଷରେ?
1: ଚଳିତ 2026 ରଥଯାତ୍ରା ନିମନ୍ତେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ୱାର୍ଡରେ ଅଧିକ 15 ଆଇସିୟୁ ବେଡ୍, ଯାହାକି ଆମର ଏମ୍ସ ଭୁବନେଶ୍ୱରଙ୍କର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ। ତା ସହିତ ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା 10 ଆଇସିୟୁ ବେଡ୍କୁ ଆମେ ଫୁଲ୍ ରୂପେ ଫଙ୍କସନ୍ କରିବୁ।
0: ବିଶେଷ ଭାବରେ ବିଭିନ୍ନ ରାଜ୍ୟରୁ ତୀର୍ଥଯାତ୍ରୀ ଆସୁଛନ୍ତି, ଯେଉଁମାନେ ଓଡ଼ିଆ ଯାତ୍ରୀ ଆସୁଛନ୍ତି ସେମାନଙ୍କ ପାଇଁ ଅସୁବିଧା କିଛି ନାହିଁ, କିନ୍ତୁ ଅନ୍ୟାନ୍ୟ ଭାଷାରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ଯେଉଁ ତୀର୍ଥଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସୁବିଧା ସମ୍ପର୍କରେ ସୂଚନା ଦେବା ପାଇଁ କିଛି ବ୍ୟବସ୍ଥା କରାଯାଇଛି?
1: ଏ ବର୍ଷ ଆମର ଯେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି ତାର ଯେଉଁ ଆମର ଯେଉଁ ସାଇନେଜ୍ ତାକୁ ଆମେ ମଲ୍ଟି ଲାଙ୍ଗୁଏଜ୍ରେ ଓଡ଼ିଆ ହିନ୍ଦୀ ଏବଂ ଇଂଲିଶରେ ତାର ଆମେ ମାରିଛୁ, ତେଣୁ ସେହି ଅନୁସାରେ ଆମେ ଭାବୁଛୁ ସମସ୍ତଙ୍କ ପାଇଁ ଏଇଟା ସୁବିଧା ହେବ, ସମସ୍ତେ ଜାଣିପାରିବେ ଯେ ଆମର କେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଅଛି, କେଉଁଠି ଡାକ୍ତରଖାନା ଅଛି, ସମସ୍ତେ ଜାଣିପାରିବେ, କାହାର କିଛି ଅସୁବିଧା ହେବ ନାହିଁ।
0: ଶେଷରେ ସ୍ୱଚ୍ଛତା ସମ୍ପର୍କରେ ଗୋଟିଏ ପ୍ରଶ୍ନ ପଚାରିବି, ଯେହେତୁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ, ତେଣୁ ଚିକିତ୍ସାଳୟର ଯେଉଁ ସ୍ୱଚ୍ଛତା ଏବଂ ଆଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକର ସ୍ୱଚ୍ଛତା ଯେମିତି ବଜାୟ ରହିବ ଯାହାଫଳରେ କି ଯେଉଁମାନେ ଆସିବେ ସେମାନେ ଗୋଟେ ଭଲ ଭାବନା ନେଇ ଚିକିତ୍ସା ପାଇକି ଫେରିବେ, ସ୍ୱଚ୍ଛତା ପାଇଁ କ'ଣ ବିଶେଷ ବ୍ୟବସ୍ଥା କରାଯାଇଛି ମୁଖ୍ୟ ଚିକିତ୍ସାଳୟରେ ଏବଂ ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରରେ କରାଯିବ?
1: ମୁଖ୍ୟ ଚିକିତ୍ସାଳୟର ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ତତ୍ପରତା ସହ ଚେଷ୍ଟା କରିବୁ ଏବଂ ଆମେ ଅଧିକ ସଂଖ୍ୟକ ଷ୍ଟାଫ୍ଙ୍କୁ ମୁତୟନ କରିଅଛୁ। ସେହି ଅନୁସାରେ ଆମର ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଆମର ଟେମ୍ପୋରାରୀ ହସ୍ପିଟାଲ ଅଛି ସେମାନଙ୍କର ବି ଆମେ ଅଧିକ ଷ୍ଟାଫ୍ ଦେଉଛୁ, ତେଣୁ ଆମେ ଭାବୁଛୁ ହସ୍ପିଟାଲ ମାନଙ୍କରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ଆପ୍ରାଣ ଚେଷ୍ଟା କରିବୁ।
0: କୌଣସି ତୀର୍ଥଯାତ୍ରୀ ବା ଜଗନ୍ନାଥ ପ୍ରେମୀ ଯଦି ସ୍ୱାସ୍ଥ୍ୟ ବିଭାଗର ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଜାଣିବାକୁ ଚାହାନ୍ତି, ସେମାନଙ୍କ ପାଇଁ କିଛି ଯୋଗାଯୋଗ ମୋବାଇଲ ନମ୍ବର, ଇମେଲ ବା ୱେବସାଇଟ ଆଡ୍ରେସ୍ ରହିଛି?
1: ସ୍ୱାସ୍ଥ୍ୟସେବୀମାନଙ୍କ ପାଇଁ ଆମର ଗୋଟେ କଣ୍ଟ୍ରୋଲ ରୁମ୍ର ନମ୍ବର ଅଛି ଏବଂ ଆମର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଆମର ଯେଉଁମାନେ ନୋଡାଲ ଅଫିସର ଅଛନ୍ତି ତାଙ୍କର ନମ୍ବର ବି ଆମେ ବିଭିନ୍ନ ଜାଗାରେ ତାକୁ ଫ୍ଲେକ୍ସ ମାଧ୍ୟମରେ ଆମେ ତାକୁ ଜଣାଇଦେବୁ, ତେଣୁ ଯାହାର କିଛି ଅସୁବିଧା ହେଲା ତାହେଲେ ସେମାନେ ସେଇ ନମ୍ବର ଦ୍ୱାରା ଆମକୁ ଫୋନ୍ କଲେ ଆମେ ତାଙ୍କର ସବୁ ପ୍ରକାର ସୁବିଧା କରିପାରିବୁ। ମେନ୍ ନମ୍ବର ତ ମୋ ନମ୍ବରଟା ହେଉଛି 9433994708।
0: ଆଚ୍ଛା, ତେବେ ଶେଷରେ ଆପଣ ଚଳିତ 2026 ବର୍ଷର ରଥଯାତ୍ରା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଭାବରେ କ'ଣ ବାର୍ତ୍ତା ଦେବେ ଜଗନ୍ନାଥ ପ୍ରେମୀମାନଙ୍କୁ?
1: ଜଗନ୍ନାଥ ପ୍ରେମୀମାନଙ୍କୁ ଆମେ ଏଇ ବାର୍ତ୍ତା ଦେବୁ ଯେ ଆପଣମାନେ ଭିଡ଼କୁ ବେଶୀ ଯାଆନ୍ତୁ ନାହିଁ, ଯେଉଁମାନଙ୍କର ଗର୍ଭବତୀ ମା, ଛୋଟ ପିଲା ଏବଂ ଯେଉଁମାନଙ୍କର କୋମର୍ବିଡ଼ିଟି ଅଛି, ଡାଇବେଟିସ୍, ହାଇପରଟେନସନ୍, ହାର୍ଟ ରୋଗ ଅଛି, ସେମାନେ ଆସନ୍ତୁ, ଦୂରରୁ ଥାଇ ଠାକୁରଙ୍କୁ ଦର୍ଶନ କରନ୍ତୁ, ବେଶୀ ଗହଳି ଜାଗାକୁ ଯାଆନ୍ତୁ ନାହିଁ ଏବଂ ଅପରିଷ୍କାର ଖାଦ୍ୟ ଖାଆନ୍ତୁ ନାହିଁ, ଠିକ୍ ପାଣି ପିଅନ୍ତୁ ଏବଂ ସେହି ଅନୁସାରେ ଠାକୁରଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ କୃପାରୁ ଭଲରେ ଯାଆନ୍ତୁ।
0: ଚଳିତ ବର୍ଷ 2026 ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବାର୍ତ୍ତା ଦେଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ। ଜୟ ଜଗନ୍ନାଥ। ନମସ୍କାର।

0: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।
1: କାର୍ଯ୍ୟକ୍ରମ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଦେଶାତ୍ମକ ବୋଧକ ଗୀତ। ପ୍ରଥମେ ରାଜା ରଥଙ୍କ କଣ୍ଠରେ ଶୁଣନ୍ତୁ ଶଶିଭୂଷଣ ବେହେରାଙ୍କ ଏହି ଗୀତ।

0: ଶୁଣିଲେ କେତୋଟି ଓଡ଼ିଆ ଦେଶାତ୍ମକ ବୋଧକ ଗୀତ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମାଚାର ଦର୍ପଣ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ ହିନ୍ଦୀରେ ସମ୍ବାଦ, ଇଂରାଜୀରେ ସମ୍ବାଦ ଏବଂ ପରବର୍ତ୍ତୀ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଆକାଶବାଣୀ କଟକ ସମାଚାର ଦର୍ପଣ।

ଭକ୍ତଙ୍କ ପ୍ରତୀକ୍ଷା ଶେଷ ହେବାକୁ ଆଉ ଦିନଟିଏ ବାକି। ନେତ୍ର ଉତ୍ସବରେ ନବଯୌବନ ବେଶରେ ଦର୍ଶନ ଦେବେ କୋଟି ଓଡ଼ିଆଙ୍କ ମୌଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ତିନି ଦିନ ପରେ ଆରମ୍ଭ ହେବ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସୁଦୃଶ୍ୟ ଟାହିଆ ଝୁଲାଇ ଚକାନୟନରେ ଚଉଦିକକୁ ଚାହିଁ ଭକ୍ତ ଗହଣରେ ଜନ୍ମବେଦୀ ଆଡ଼ପ ମଣ୍ଡପକୁ ଯାତ୍ରା କରିବେ ମହାପ୍ରଭୁ। ମହାପ୍ରଭୁଙ୍କ ଯାତ୍ରା ପାଇଁ ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ। ମାନବୀୟ ଲୀଳା ମଧ୍ୟରେ ମହାପ୍ରଭୁଙ୍କର ନିଦାଗ ବେଳାରେ ଚାପ ଖେଳ, ସ୍ନାନ, ଜ୍ୱରରେ ପୀଡ଼ିତ ହେବା, ଚିକିତ୍ସାରେ ସୁସ୍ଥ ହେବା ଏବଂ ଏହାପରେ ଭ୍ରମଣରେ ଯିବା ଖୁବ୍ ରହସ୍ୟମୟ। ସେଥିପାଇଁ ତ ଶାସ୍ତ୍ରରେ ବର୍ଣ୍ଣିତ ଅଛି, ସର୍ବମ୍ ରହସ୍ୟମ୍ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୁତୋ ମନୁଷ୍ୟା। ମହାପ୍ରଭୁଙ୍କ ରଥଯାତ୍ରା ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ପୁଲିସ ପ୍ରଶାସନ ସମସ୍ତେ ତତ୍ପର। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ। ଦଶ ସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

0: ରଥଯାତ୍ରା ପାଇଁ ଆମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି। ଏଭଳି ଭାବରେ ଉପଯୁକ୍ତ ସୁରକ୍ଷା କରାଯାଇପାରିବ, ଭଡ଼ ଭିଡ଼କୁ କେମିତି ଭାବରେ ପରିଚାଳନା କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସହିତ ଏ ପରିମଳ ଯାନବାହନ ଏସବୁ ବିଷୟରେ ଆଲୋଚନା କରାଯାଇଛି। ଆମେ ସମସ୍ତେ ପରସ୍ପରର ଯାହା ଦାୟିତ୍ୱ ଅଛି, ଯାହାର ଆମେ ସମସ୍ତେ ନିଜର ଦାୟିତ୍ୱ ଠିକ୍ ଭାବରେ ସମ୍ପନ୍ନ କରିବା ସହିତ ଗୋଟିଏ ବିଭାଗ ସହିତ ଆଉ ଗୋଟିଏ ବିଭାଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା। ଯଦି ସମନ୍ୱୟ ପ୍ରତିଷ୍ଠା କରାଯାଇପାରିବ ତାହେଲେ ହେବାକୁ ଥିବା ଯେଉଁ ଘୋଷ ଯାତ୍ରା ତାହା ସୁଚାରୁ ରୂପେ ଏବଂ ସଫଳତାପୂର୍ବକ ସୁରକ୍ଷାର ସହିତ ମଧ୍ୟ ସମ୍ପନ୍ନ କରାଯାଇପାରିବ।
1: ବର୍ଷକୁ ଥରେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ମାଘ ମାସରେ ଶ୍ରୀପଞ୍ଚମୀ ତିଥିରୁ ଶୁଭାରମ୍ଭ ହୋଇଥାଏ। ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ କାଠ ରଥଖଳାରେ ପୂଜା କରାଯାଏ। ଶ୍ରୀରାମ ନବମୀ ଅବସରରେ ଅନୁକୂଳ ହୋଇଥିଲା ରଥ କାଠ ଚିରଟ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମହାପ୍ରସାଦ ଓ ମାଳ ନେଇ କଟକ ଖପୁରିଆ ସ୍ଥିତ କରତକଳରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଆରମ୍ଭ ହୋଇଥିଲା। ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ। ଦ୍ୱାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା ନୀତି କରାଯାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବିଜେ କରିବା ପରେ ପାଲିଙ୍କିରେ ରାମ ଓ କୃଷ୍ଣ ରଥଖଳାକୁ ଆସିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରି ରଥଖଳାରେ ପହଞ୍ଚିବା ପରେ ଅନୁକୂଳ ନୀତି ହୋଇଥିଲା। ପୂର୍ବରୁ ରଥଖଳାରେ ବନଜାଗା ପଦ୍ଧତିରେ ପୂଜା ପାଇଁ ରଖାଯାଇଥିବା ତିନିଖଣ୍ଡ ଧୌରା କାଠରେ କୁରାଡ଼ି ମାରି ରଥ କାଠ ଅନୁକୂଳ ନୀତି କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ରଥ ନିର୍ମାଣ ଏବଂ ଯାତ୍ରା ସମ୍ପର୍କରେ କହିଛନ୍ତି,
2: ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଛି ଏବଂ ଘୋଷଯାତ୍ରା ସମୟରେ ରଥ ଟଣା ପାଇଁ ଯାହା ବି ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି ସେହି ବ୍ୟବସ୍ଥାବଳୀ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା ପାଇଁ ଆମେ ସେବା ସମ୍ପୃକ୍ତ ସେବକମାନେ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟବୃନ୍ଦ, ଛତିଶା ନିଯୋଗର ନାୟକ ଏବଂ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହି ବୈଠକ କରିଛେ। ଜିଲ୍ଲାପାଳ, ଏସ୍ପି ଏବଂ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ମଧ୍ୟ ସେଥିରେ ଯୋଗଦାନ କରିଥିଲେ। ପ୍ରତ୍ୟେକ ରଥର ଶୋଧ ଦଳ ଏବଂ ତାଙ୍କର ଯାହା ବି ନିର୍ଦ୍ଦେଶକ ଦଳ ଅଛନ୍ତି ତାଙ୍କ ସମସ୍ତ ସଦସ୍ୟମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳପତି ବା ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ତାଳଧ୍ୱଜ ରଥ ବା ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧ୍ୟକ୍ଷକ ବା ଏସ୍ପି ପୁରୀ। ଠିକ୍ ସେହିଭଳି ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ବା ଏଡିଏମ୍ ଜେନେରାଲ ପୁରୀ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ପ୍ରତ୍ୟେକ ଦଳ ପାଇଁ ଆମେ ଏକ ନିର୍ଦ୍ଦେଶକ ଦଳ ଏବଂ ବୈଷୟିକ ଦଳ ଚୟନ କରିଛେ ଏବଂ ପ୍ରତ୍ୟେକ ଦଳରେ ବିଭିନ୍ନ ଅଧିକାରୀମାନେ ରହିଛନ୍ତି ଏବଂ ସେବକ ସଦସ୍ୟମାନେ ରହିଛନ୍ତି ଯେଉଁମାନେ ସେହି ରଥ ଟଣା ସମୟରେ ଯାହା ବି ନିଷ୍ପତ୍ତି ନେବା କଥା ସେମାନେ ସେଥିରେ ନେଇପାରିବେ ଏବଂ କେବଳ ଘୋଷଯାତ୍ରା ପାଇଁ ନୁହଁ ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ସେହି ନିର୍ଦ୍ଦେଶକ ଦଳମାନେ ରହିବେ।
1: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବାରମ୍ବାର ସମୀକ୍ଷା କରୁଛନ୍ତି। ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ଏ ସମ୍ପର୍କରେ ଶ୍ରୀ ଖୁରାନିଆ କହନ୍ତି,
3: ରଥଯାତ୍ରା 2026 ପାଇଁ ଓଡ଼ିଶା ପୁଲିସର ସବୁ ତିଆରି ଶେଷ ପ୍ରିୟାରେ ଅଛି। ଏଥର ପ୍ରାୟ 13,000 ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ଏଥର ରଥଯାତ୍ରା ପାଇଁ ପ୍ରସ୍ତୁତି ଆମର ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା ଓର ବହୁତ ବିସ୍ତୃତ ତିଆରି ସେଥିପାଇଁ କରାଯାଇଛି। ଅଫିସର୍ସ ମାନର ଜେନେରାଲ ବ୍ରିଫିଙ୍ଗ ଏଠାରେ ରଖାଯାଇଥିଲା। ୟାପରେ ସମସ୍ତ ଅଧିକାରୀ ଓ ସହକର୍ମୀ ମାନେ ଯେଉଁ ଜାଗାରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେ ଜାଗାରେ ସେମାନେ ଯିବେ, ସେ ଜାଗାରେ ସେମାନେ ମୁତୟନ ହେବେ ଓ ତାଙ୍କର ଯେଉଁ ଡ୍ୟୁଟି ଅଛି ସେଥିପାଇଁ ଫର୍ଦର ଡିଟେଲ ବ୍ରିଫିଙ୍ଗ କରାଯିବ। ଟ୍ରାଫିକ୍ ପାଇଁ, ଭିଡ଼ ନିୟନ୍ତ୍ରଣ ପାଇଁ, ସିକ୍ୟୁରିଟି ଦୃଷ୍ଟିରୁ, ସୁରକ୍ଷା ଦୃଷ୍ଟିରୁ ସବୁ ପଦକ୍ଷେପ ନିଆଯାଇଛି। ଏଥର ସେଣ୍ଟ୍ରାଲ ଫୋର୍ସେସର 15 କମ୍ପାନୀ ସେଥିରେ CRPF, BSF, RAF ସେମାନେ ମୁତୟନ କରାଯାଉଛି। ତା ଛାଡ଼ିକେ NSG ର ବିଭିନ୍ନ କଣ୍ଟିଜେଣ୍ଟ ବି ଆମର ରେଜିମେଣ୍ଟର ସେମାନେ ଅଛନ୍ତି। କୋଷ୍ଟଗାର୍ଡ ଏବଂ ଇଣ୍ଡିଆନ ନେଭିକୁ ତଟରକ୍ଷା ପାଇଁ ମେରାଇନ୍ ପୁଲିସ ସହ ମିଶିକି ସେମାନେ ତଟରକ୍ଷା କରିବେ। ରେଲୱେ ତରଫରୁ ଭାରି ସଂଖ୍ୟାରେ ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇଛି। ସେଥିପାଇଁ ଗଭର୍ଣ୍ଣମେଣ୍ଟ ରେଲୱେ ପୁଲିସ, RPF, ରେଲୱେ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବିସ୍ତୃତ ତିଆରି ଆମର ପ୍ରସ୍ତୁତ କରାଯାଇଛି।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ

0: ରତ୍ନବେଦୀରେ ସମ୍ପନ୍ନ ହୋଇଥିଲା ଶ୍ରୀଜୀଉମାନଙ୍କର ସ୍ନାନଯାତ୍ରା। ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ଶ୍ରୀଜୀଉମାନେ। ସୁନାକୂଅର 108 କରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଥିଲା। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜାନୀତି ଓ ଛେରାପହଁରା ସେବା ସମ୍ପାଦିତ ହେବା ସହ ଶ୍ରୀଜୀଉମାନଙ୍କ ଗଜାନନ ବେଶ ସମ୍ପନ୍ନ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଦୁର୍ଲଭ ଗଜବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ଅଣସର ଗୁପ୍ତ ନୀତି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଇଲେ। ମହାପ୍ରଭୁଙ୍କ ଅଣସର ବେଳେ ପ୍ରମୁଖ ସେବା କରିଥାନ୍ତି ଦଇତା ସେବକମାନେ। ଏ ସମ୍ପର୍କରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହନ୍ତି,
1: ସ୍ନାନ ପୂର୍ଣ୍ଣିମା ଦିନଠାରୁ ମହାପ୍ରଭୁ ଜ୍ୱରରେ ପୀଡିତ ଥିଲେ। ତେଲ ଲାଗି ହେବା ପରେ ଠାକୁର ସୁସ୍ଥ ଅଛନ୍ତି। ଜଗନ୍ନାଥ ମହାପ୍ରଭୁଙ୍କ ଚକା ବିଜେ ମଧ୍ୟ ହେଇଯାଇଛି। ପ୍ରଭୁଙ୍କର ଦୈନନ୍ଦିନ ଯେମିତି ମହାପ୍ରଭୁଙ୍କର ନୀତି ରହିଛି, ଅଣସର ନୀତି ସେ ମଧ୍ୟ ଚାଲିଛି। ନିଶ୍ଚିନ୍ତ ଭାବରେ ଆଗାମୀ ନେତ୍ର ଉତ୍ସବ ରଥଯାତ୍ରା ସୁରୁଖୁରୁରେ ହେବା ପାଇଁ ସବୁ ପ୍ରକାର ଯୋଜନାବଦ୍ଧ କାର୍ଯ୍ୟ ଚାଲିଛି। ଜଗନ୍ନାଥ ମହାପ୍ରଭୁଙ୍କର ଇଚ୍ଛା ଉପରେ ସବୁ ନିର୍ଭର କରୁଛି। ତ ନିଶ୍ଚିନ୍ତ ଭାବରେ ଚଳିତ ବର୍ଷ ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସକ, ପୁଲିସ ପ୍ରଶାସକ, ମନ୍ଦିର ପ୍ରଶାସକଙ୍କର ସହଯୋଗ ଆମମାନଙ୍କ ସାଙ୍ଗରେ ରହିଛି। ଗୁରୁ ଦାୟିତ୍ୱ ଆମର ଦୈତାପତିମାନଙ୍କର, ସବ ସେବାୟତମାନଙ୍କର ସହଯୋଗରେ ଜଗନ୍ନାଥଙ୍କ ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ କେମିତି ସୁନ୍ଦର ଭାବେ କରାଯିବ ସେଥିପାଇଁ ସବୁ ପ୍ରକାର ଯୋଜନା ଚାଲିଛି। ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ଗୁପ୍ତ ନୀତି, ଦୈନନ୍ଦିନ ଯେଉଁ ନୀତି, ଯେମିତି ସବରାଜ ବିଶ୍ୱାବସୁ ନୀଳମାଧବଙ୍କୁ ଯେମିତି ପୂଜା କରୁଥିଲା, ଫଳଟିଏ ନେଇ ନିଜେ ଦେଖି ତାପରେ ପ୍ରଭୁଙ୍କୁ ଦେଉଥିଲା, ସେମିତି ସମସ୍ତ ଫଳ ଠାକୁରଙ୍କୁ ଭୋଗ ହେଉଛି। ସବୁ ପ୍ରକାର ଛେନା, ସର, ରାବିଡ଼ି ମଧ୍ୟ ଭୋଗ ରହୁଛି। ଶୁକ୍ଳ ବର୍ଣ୍ଣରେ ଠାକୁର ଅଛନ୍ତି, ସାଧା ବର୍ଣ୍ଣରେ ସାଦା ଫୁଲରେ ମଧ୍ୟ ରହିଛନ୍ତି। ସେ ଯୋଗୁରୁ ନିଶ୍ଚିନ୍ତ ଭାବରେ ଠାକୁରଙ୍କର ଦୈନନ୍ଦିନ ସେବା ଆମେ ଦୈତପତିମାନେ ସମସ୍ତ 21 ଦିନର ଛୁଆ ପର୍ଯ୍ୟନ୍ତ ସମସ୍ତେ ସେବା କରୁଛୁ।
0: ଅଣସର ପଞ୍ଚମୀରେ ଶ୍ରୀଜୀଉମାନଙ୍କଠାରେ ଲାଗି ହୋଇଥିଲା ଫୁଲୁରୀ ତେଲ। ଏହା ପୂର୍ବରୁ ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷ ସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କପଡ଼ା ଆଦି କଢ଼ା ଯାଇଥିଲା। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ 1 ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହନ୍ତି,
2: ଫୁଲୁରୀ ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି 3 ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଇଏ ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି, ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ 1 ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଏହାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ, କର୍ପୂର, କସ୍ତୁରୀ, କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକି ପ୍ରତିଭାବ୍ଦ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
0: ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ 10 ମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଥିବା ବେଳେ ଏକାଦଶୀ ତିଥିରେ ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି। ଏହି ନୀତି ସମ୍ପର୍କରେ ଜଣାଇଛନ୍ତି ଶ୍ରୀ ବୈଦ୍ୟ ସୁଧାଂଶୁ ପ୍ରସାଦ ମିଶ୍ର।
3: ସ୍ନାନ ପୁଣ୍ୟର ପରଠୁ ତ ମହାପ୍ରଭୁ ଜ୍ୱରାକ୍ରାନ୍ତ ହେଇକି ରଖିଛନ୍ତି, ସେଥିରେ ତାଙ୍କର ଫୁଲୁରୀ ତେଲ ଲାଗିକିରି ଶରୀର ପୀଡ଼ା ଗଲା, ଔଷଧ ଲାଗିଗଲା, ତାପରେ ଯେତେବେଳେ ମହାପ୍ରଭୁ ସୁସ୍ଥ ହେଲେନି ସେତେବେଳେ ରାଜବୈଦ୍ୟ ହେଉଛନ୍ତି 10 ମୂଳ ଔଷଧ ଦେଇକିରି ମହାପ୍ରଭୁଙ୍କୁ ସୁସ୍ଥ କଲେ, ତାପରେ ରଥଯାତ୍ରା ପିଙ୍ଗା ପ୍ରସ୍ତୁତି ଆରମ୍ଭ ହେଲା। ଏଥିରେ ସାଧାରଣତଃ 10ଟା ଗଛର ଚେର ମୂଳି ପତ୍ର ଏଗୁଡ଼ାକ ବ୍ୟବହାର ହୁଏ, 5ଟା ବୃହତ ମୂଳି, 5ଟା ଲଘୁ ମୂଳି, ସେଟା ଯୋଡ଼ା ମାନେ ମିଶିଲେ ସେଟା 10 ମୂଳି କୁହାଯାଏ। ଯଥା ହେଉଛି ବେଲ, ଗମ୍ଭାରି, ଶାଳପନି, କୁଷ୍ଠପନି, ଅଙ୍କରାନ୍ତି, ଏହିପରିକା 10ଟା ଗଛର ଚେର ଛାଲି ପତ୍ର ହିଁ ବ୍ୟବହାର ହୁଏ। ଆଜ୍ଞା, ବେଲ, ଗମ୍ଭାରି, ଶାଳପନି, କୁଷ୍ଠପନି ସବୁତକ ହେଉଛି ଔଷଧୀୟ ଆୟୁର୍ବେଦିକ ଜିନିଷ। ସବୁତକ ପେଟ ଥଣ୍ଡା, ପିତ କାଟେ, ପେଟ ସଫା କରେ, ଆମର ଏହିପରିକା ହେଇକିରି ରୋଗ ବ୍ୟାଧି ଛଡ଼ା ପିଙ୍ଗା ବ୍ୟବହାର ହୋଇଥାଏ। ଜିନିଷ ଗୁଡ଼ାକ ଅତ୍ୟନ୍ତ ପିତା ହୁଏ।

0: ଲାଗେ ପାଟିକି, ସେଥିପାଇଁ ମହାପ୍ରଭୁଙ୍କୁ ଟିକେ ସୁସ୍ୱାଦ କରିବା ପାଇଁ ସେଥିରେ ପଡ଼ିଥାଏ ଖୁଆ, ସର, ମହୁ, ଏଗୁଡ଼ାକ ବି ପଡ଼ିଥାଏ ସେଥିରେ।
1: श्रीमंदिर रथखळारे महाप्रभुंक रथ निर्माण कार्य आगे चलिछि। रथ उपरकु पवित्र कलश उठाजिबा सहित भोई सेवक माने परंपरा अनुसारे अष्टम हरिबोल ध्वनि देइछन्ती। रथरे चका पड़िबा दिन भोई सेवक माने शेष हरिबोल ध्वनि देबे। रथ निर्माण और महाप्रभुंक सेवा संपर्क रे सूचना देइछन्ती नंदीघोष रथ मुख्य महाराणा ବିଜୟ ମହାପାତ୍ର।
2: ପ୍ରଭୁଙ୍କର ରଥ କାର୍ଯ୍ୟ ଆମର ଚଳିତ ବର୍ଷ ମଧ୍ୟ ସବୁ ବର୍ଷ ଭଳି ଅକ୍ଷୟ ତୃତୀୟା ଠାରୁ ଆମର ଶୁଭ ଦିଆହେଇକିରି ତା ପରଦିନ ଠାରୁ କାର୍ଯ୍ୟ ଆରମ୍ଭ ହେଲା। ପ୍ରଥମେ ତୁମ୍ଭ କାର୍ଯ୍ୟ ହେଇକିରି ଅନ୍ୟାନ୍ୟ ସବୁ କାର୍ଯ୍ୟ ଚାଲିଲା। ଭଉଣୀ ଦିନ ଭଉଣୀ ତିଥିରେ ଦୁଇ ଦୁଇଟି ଚକ ସହ ଗୋଟେ ଗୋଟେ ଅକ ସଂଯୋଗ କରାଗଲା। ତା ପୂର୍ବରୁ ନୃସିଂହ ଚତୁର୍ଥୀ ତିଥିରେ ଗୁଜ ମଧ୍ୟ କାର୍ଯ୍ୟ ହେଇଥିଲା। ପର୍ଯ୍ୟାୟକ୍ରମେ ସବୁତକ ଚକ ସରି, ଅଖ ସରି, ଦଣ୍ଡା ମଧ୍ୟ ସରି, ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆମ ଯଥେଷ୍ଟ ଦିନ ପୂର୍ବରୁ ଚାରିନାକା ଚକ ଅଖ ଦଣ୍ଡା ସବୁ ସେଟ୍ କରାଯାଇକିରି ଚାରିନାକା ଉଠିଗଲା। ତାପରେ ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ରଥ ନିର୍ମାଣ ହେଇକିରି କଳସ ଲାଗିକିରି ଓଲଟ ଶୁଆ ଲାଗିଯାଇଛନ୍ତି। ଲାଗିଗଲା ପରେ ବର୍ତ୍ତମାନ ଆଉ ଯାହା କାମର କାମ ଅଛି, ବାଡ଼ ଗୁଡ଼ିକ କାମ ଅଛି, ବାଡ଼ ଗୁଡ଼ିକ ଲାଗିଯିବ। ତାପରେ ସମସ୍ତଙ୍କର ଆମର ପ୍ରଭୁଙ୍କର ଆଜ୍ଞାମାଳକୁ ଅପେକ୍ଷା ନେତ୍ରୋତ୍ସବ ଦିନ। ନେତ୍ରୋତ୍ସବ ଦିନ ଆଜ୍ଞାମାଳ ଆସିଲା ପରେ ପ୍ରଭୁଙ୍କର ତିନୋଟି ଯାକ ରଥ ଯାଇକିରି ସିଂହଦ୍ୱାରେ ଲାଗିବେ। ତା ପରଦିନ ପ୍ରଭୁଙ୍କର ଯାତ୍ରା ଆରମ୍ଭ ହେବ। ଏଇଭଳି ଭାବରେ ପ୍ରତ୍ୟେକ ବର୍ଷ କାମ ଚାଲୁଛି। ଚଳିତ ବର୍ଷ ମଧ୍ୟ ସେଇଭଳି ଭାବରେ କାମ ଆମର ସୁଚାରୁ ରୂପେ ସମ୍ପନ୍ନ ଅଛି। ସମସ୍ତ କେବଳ ଅପେକ୍ଷା ପ୍ରଭୁଙ୍କ ଆଜ୍ଞାମାଳକୁ ନେତ୍ରୋତ୍ସବ ତିଥି ଆସିଲେ, ପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ପ୍ରଭୁଙ୍କ ରଥ ଯାଇକି ସିଂହଦ୍ୱାରେ ପହଞ୍ଚିକିରି ତା ପରଦିନ କେମିତି ପ୍ରଭୁ ସୁରୁଖୁରୁରେ ଯାତ୍ରା ଆରମ୍ଭ କରି ବାହୁଡ଼ି ଆସିବେ।
1: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର ତିନି ଦିନର ଅପେକ୍ଷା। ରଥଖଳାରେ ଭକ୍ତିର ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ କରାଯାଇଛି ଆକର୍ଷଣୀୟ ଝୋଟି ଚିତା, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ନୀତି ପରମ୍ପରାର ଏହି ଅନନ୍ୟ ଅଧ୍ୟାୟ ଶ୍ରୀଜଗନ୍ନାଥ ସଂସ୍କୃତିର ମହିମାକୁ ଆହୁରି ଉଜ୍ଜଳ କରିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ କେବଳ ଅପେକ୍ଷା କେତେବେଳେ ପହଣ୍ଡି ହେବ, ଦେଉଳରୁ ବାହାରି ବଡ଼ଦାଣ୍ଡକୁ ବିଜେ କରିବେ ଚକାନୟନ, ରଥରେ ବସି ଶ୍ରଦ୍ଧାଳୁଙ୍କ ମେଳରେ ସରଧାବାଲିରେ ଯାତ୍ରା କରିବେ ମାଉସୀମା ଘରକୁ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

ଆଠଟା ବାଜି ତିରିଶ ମିନିଟ୍ରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ। ଆଠଟା ବାଜି ପଇଁଚାଳିଶ ମିନିଟ୍ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ମୀରା ତ୍ରିପାଠୀ ଏବଂ ମିଲନ କୁମାର ମହାରଣା। ଦିନ ଏଗାରଟା ବାଜି ପାଞ୍ଚ ମିନିଟ୍ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ରବିଚନ୍ଦ୍ର ସାଗର, ଭାରତୀ ମିଶ୍ର, ମୋତିଲାଲ ଦୋରା ଏବଂ ବୀରେନ୍ଦ୍ରନାଥ ନାଗ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା, ଦିନ ଏଗାରଟା ବାଜି ତିରିଶ ମିନିଟ୍ରେ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ, ଦିନ ବାରଟାରେ। ବାରଟା ବାଜି ତିରିଶ ମିନିଟ୍ରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଗୋଟାଏ ବାଜି ପାଞ୍ଚ ମିନିଟ୍ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଶୁଭ୍ରା ନାୟକ ଏବଂ ବନଜା ମିଶ୍ର। ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ ଘର ସଂସାର କାର୍ଯ୍ୟକ୍ରମରେ ପ୍ରଗତି। ଅପରାହ୍ନ ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ ତିନିଟାରେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକାଝକା। ତିନିଟା ବାଜି ତିରିଶ ମିନିଟ୍ରେ ଓଡ଼ିଆ କଥାଚିତ୍ର ଗୀତ। ଚାରିଟା ବାଜି ଦୁଇ ମିନିଟ୍ରେ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। ଅପରାହ୍ନ ଚାରିଟା ବାଜି ତିରିଶ ମିନିଟ୍ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ରୀନା ଦାସ, ଜିତେନ୍ଦ୍ର ହରିପାଲ, ତପସ୍ୱିନୀ ପଟେଲ ଏବଂ ଋଷିକେଶ ମେହେର। ଶ୍ରୋତାବନ୍ଧୁ, ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ରାତ୍ରି ଏଗାରଟା ବାଜି ଦଶ ମିନିଟ୍ ଷୋହଳ ସେକେଣ୍ଡ। ଆଜିର ଅଧିବେଶନ ଏଠି ସମାପ୍ତ କରୁଛୁ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ ସକାଳ ପାଞ୍ଚଟା ବାଜି ତେପନ ମିନିଟ୍ରେ। ତାହେଲେ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।